ଆକାଶବାଣୀ ପୁରୀ, ଆଜି ରବିବାର 1948 ଶତାବ୍ଦ, ଆଷାଢ଼ ମାସ 28 ଦିନ, ଇଂରାଜୀ 2026 ମସିହା ଜୁଲାଇ ମାସ 19 ତାରିଖ। ଷ୍ଟୁଡ଼ିଓ ଖଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:43। ଆମର ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଏବଂ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 MHz ଯୋଗେ।

ଜଣେ କଳା ଜଣେ ଧଳା ଆଉ ଜଣେ ହଳଦୀ ରଙ୍ଗ ରଞ୍ଜିତ ହୋଇ ପୂଜା ପାଉଛନ୍ତି ରତ୍ନ ମଣ୍ଡପରେ। ଭକ୍ତମାନଙ୍କର ଦୁଃଖ ଶୁଣି ସୁଖର ବିଧାନ କରୁଛନ୍ତି କ୍ଷଣକ ମଧ୍ୟରେ। ଧଳା ରଙ୍ଗରେ ଭୂଷିତ ହୋଇଛନ୍ତି ବଡ଼ ଭାଇ ବଳଭଦ୍ର, କଳା ରଙ୍ଗରେ ଭୂଷିତ ହୋଇଛନ୍ତି ସାନ ଭାଇ ପତିତ ପାବନ ଜଗନ୍ନାଥ। ହଳଦୀ ରଙ୍ଗ ଆଭୂଷଣରେ ସାନ ଭଉଣୀ ସୁଭଦ୍ରା ମଧ୍ୟସ୍ଥଳରେ ଅବସ୍ଥାନ କରି ଜଗତର ମଙ୍ଗଳ କାମନା କରୁଛନ୍ତି। ଅତୀଶ କୁମାର ମଜୁମଦାର ଗାଇଛନ୍ତି।

ବହୁ ଦୂରରୁ ଆସିଛି ଭକ୍ତ କଳାସାନ୍ତଙ୍କୁ ଦର୍ଶନ କରିବା ପାଇଁ। ଭାବ ଜୁଡ଼ୁବୁଡ଼ୁ ହୋଇ ସେ ମନଶ୍ଚକ୍ଷୁରେ ଦର୍ଶନ କରୁଛି ସେଇ କଳା ଘୁମର ରୂପକୁ। ସ୍ନେହ ଆଉ ମମତାର ଧାରା ଝରିଯାଉଛି ତାର ହୃଦୟରୁ। ମନେ ମନେ ଆକୁଳ ହୋଇ ଡାକୁଛି, ଆ ଆ ମୋ କାଳିଆ ଧନ, ତୋତେ ଦର୍ଶନ କରି ମୋର ନୟନ ମନ ସାର୍ଥକ ହେଉ। ନବକିଶୋର ମିଶ୍ର ଗାଇଛନ୍ତି, ତପନ ପଟ୍ଟନାୟକଙ୍କ ରଚନା।

0: ଆପଣଙ୍କୁ।
1: ମହାପ୍ରଭୁ ଭାରି ଛଳିଆ, ଇଚ୍ଛା ହେଲେ ଦର୍ଶନ ଦିଅନ୍ତି, ପୁଣି ଇଚ୍ଛା ହେଲେ ଦୂରେଇ ଯାଆନ୍ତି। ବୋଧହୁଏ ଭକ୍ତକୁ ପରୀକ୍ଷା କରିବା ପାଇଁ ସେ ଏହିପରି କରିଥାନ୍ତି। ଭକ୍ତ କିନ୍ତୁ ଭାଙ୍ଗି ପଡ଼େ ପ୍ରଭୁଙ୍କର ଏତାଦୃଶ ବ୍ୟବହାରରେ, ସେ ଦୋଷ ଆରୋପ କରେ ବଳିଆର ଭୁଜଙ୍କ ଉପରେ। ମହାପ୍ରଭୁ କିନ୍ତୁ ସେମିତି ହସୁଥାନ୍ତି ନିର୍ବିକାର ଚିତ୍ତରେ। ସଙ୍ଗୀତା ମହାପାତ୍ର ଗାଇଛନ୍ତି ପୁରାତନ ରଚନାରୁ।

ସାରା ଆକାଶ ଯେମିତି ତାଙ୍କରି ଆଖିରେ ଦୃଶ୍ୟମାନ, ଓଠରେ ଲାଖି ରହିଛି ସେଇ ମନ ଫୁଲାଣିଆ ହସ। ଭକ୍ତ ପଚାରୁଛି, ମହାପ୍ରଭୁ ଇଏ କ'ଣ ତୁମର ରୂପ? ଭିନ୍ନ ଭିନ୍ନ ରୂପରେ ଭିନ୍ନ ଭିନ୍ନ ବେଶରେ ଭକ୍ତ ଦେଖୁଛି ଭଗବାନଙ୍କୁ। ବେଳକୁ ବେଳ ବିହଳ ହୋଇଯାଉଛି ସିଏ, ଅନୁଭବ କରୁଛି କେବଳ ପ୍ରଭୁଙ୍କ ଛଡ଼ା ଏ ପୃଥିବୀରେ ସବୁ ଯେମିତି ଅସାର ଆଉ ଅନିତ୍ୟ। ବିନୋଦିନୀ ଦେବୀଙ୍କ ରଚନାରୁ ଗାଇଛନ୍ତି ବସନ୍ତ ମହାନ୍ତି।

ସେ ନୀଳଗିରି ପତି, ସେ ନୀଳାଦ୍ରି କେଶରୀ, ସେ ଶଙ୍ଖ କ୍ଷେତ୍ରର ମୌଡ଼ମଣି, ତାଙ୍କରି ଇଚ୍ଛାରେ ପରିଚାଳିତ ସକଳ ମେଦିନୀ, ପଲକହୀନ ଦୃଷ୍ଟିରେ ସେ ନିରୀକ୍ଷଣ କରୁଛନ୍ତି ସମଗ୍ର ବିଶ୍ୱକୁ। ରଙ୍ଗ ଅଧରରେ ସରୁଧାର ହସ ଫୁଟାଇ ଆଶ୍ୱାସନା ଦେଉଛନ୍ତି ଉପସ୍ଥିତ ଭକ୍ତମାନଙ୍କୁ। ଜୟ ଜଗନ୍ନାଥ ଧ୍ୱନିରେ ଉଛୁଳି ପଡ଼ୁଛି ବଡ଼ ଦେଉଳ। ଦୁଇ ଭୁଜ ଟେକି ମହାପ୍ରଭୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି ଭକ୍ତମାନଙ୍କୁ। ବୀଣାପାଣି ମିଶ୍ର ଗାଇଛନ୍ତି ପୁରାତନ ରଚନାରୁ।

0: ଶୁଣୁଥିଲେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା ଆଲେଖ୍ୟ ବସନ୍ତ ମହାନ୍ତି ଉପସ୍ଥାପନା ପଦ୍ମାବତୀ ଦ୍ୱିବେଦୀ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି ଅପର୍ଣ୍ଣା ମହାନ୍ତି।
4: ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ଜଗତର ଠାକୁର ବୋଲାଇବା ପଛରେ ଯେଉଁ ରହସ୍ୟ ଅଛି ସେଇଟି ହେଲା ନିହାତି ସାଧାରଣ ମଣିଷଙ୍କର ଜୀବନଧାରା ସହିତ ତାଙ୍କର ସାମିଲ ହୋଇଯିବାର ଗୁଣ। ସମାଜର ତୁଚ୍ଛଦପି ତୁଚ୍ଛ ମଣିଷ ଜଣେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ଯେଉଁ ଅନୁଭବ ସବୁ ଭୋଗିଥାଏ ଜଗନ୍ନାଥ ସେସବୁକୁ ପ୍ରତିନିୟତ ଆପଣାର କରିବା ଭିତରେ ସାରା ସଂସାରକୁ ଆପଣାର କରିବାର ଆତ୍ମୀୟତା ଲୁଚି ରହିଥାଏ। ସଂସାରକୁ ଭୋଗିବା ଭିତରେ ବଡ଼ ଠାକୁରଙ୍କର ସବୁଠୁ ଲୋକପ୍ରିୟ ଲୀଳା ହେଲା ମା' ଲକ୍ଷ୍ମୀ ଠାକୁରାଣୀଙ୍କ ସହିତ ତାଙ୍କର ସମ୍ପର୍କ। ସାଧାରଣ ପତିପତ୍ନୀଙ୍କର କଳିଗୋଳ ମାନ ଅଭିମାନ ପରି ଶ୍ରୀଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କର ଦାମ୍ପତ୍ୟ ଲୀଳା ସର୍ବଜନ ବିଦିତ। କିମ୍ବଦନ୍ତୀ କହେ, ଥରେ ମହାପ୍ରଭୁ ମା' ଲକ୍ଷ୍ମୀଙ୍କୁ ତାଙ୍କ ପିତା ରତ୍ନାକର ସବୁବେଳେ ଗର୍ଜନ କରି ଶାନ୍ତିରେ ଶୁଆଇ ଦେଉନାହିଁ ବୋଲି ଛିଗୁଲାଇ କହିବାରୁ ମହାଲକ୍ଷ୍ମୀ ରାଗିଯାଇ ଏପରି ଏକ ପାଚେରୀ ଗଢ଼ି ଦେଇଥିଲେ ଯେ ଯାହାକୁ ଭେଦ କରି ସମୁଦ୍ର ଗର୍ଜନ ଦେଉଳ ବେଢ଼ା ଭିତରକୁ ଶୁଣାଯିବ ନାହିଁ। ତାହାକୁ ମେଘନାଦ ପାଚେରୀ ନାମରେ ନାମିତ କରାଗଲା ଓ କହିବା ବାହୁଲ୍ୟ, ସମୟ ଯେତେ ନିର୍ଜନ ହେଲେ ମଧ୍ୟ ଏହି ମେଘନାଦ ପାଚେରୀ ଭେଦ କରି ସମୁଦ୍ର ଗର୍ଜନ ମନ୍ଦିର ବେଢ଼ାରେ ଶୁଣାଯାଏ ନାହିଁ। ମର୍ତ୍ତ ବୈକୁଣ୍ଠ ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କ ବିଜୟସ୍ଥଳୀ ଶ୍ରୀମନ୍ଦିରର ବାହାର ପାଚେରୀକୁ ହିଁ ମେଘନାଦ ପାଚେରୀ କୁହାଯାଏ। ମେଘନାଦ ପାଚେରୀର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗରେ ଥିବା ପ୍ରବେଶଦ୍ୱାରକୁ ଯଥାକ୍ରମେ ସିଂହ, ବ୍ୟାଘ୍ର, ହାତୀ ଓ ଘୋଡ଼ାଦ୍ୱାର କୁହାଯାଏ। ଏହିସବୁ ଦ୍ୱାର ପାର୍ଶ୍ୱରେ ନାମକରଣ ଅନୁସାରେ ପଶୁମାନଙ୍କର ମୂର୍ତ୍ତି ମଧ୍ୟ ପ୍ରତିଷ୍ଠିତ ହୋଇଅଛି।

0: ଏହି ଦ୍ୱାରମାନଙ୍କ ମଧ୍ୟରେ ପୂର୍ବରେ ଥିବା ସିଂହଦ୍ୱାର ମୁଖ୍ୟ। ଏହିଠାରୁ ବଡ଼ଦାଣ୍ଡ ଆରମ୍ଭ ଓ ସାଧାରଣ ଭକ୍ତମାନେ ଏହି ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥାନ୍ତି। ଗଜପତି ମହାରାଜା କିମ୍ବା ମହାରାଣୀ ଦକ୍ଷିଣ ଦ୍ୱାର ଦେଇ ପୂଜାର୍ଚ୍ଚନା ନିମନ୍ତେ ପ୍ରବେଶ କରନ୍ତି। ତାନ୍ତ୍ରିକମାନେ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିବାର ବିଧି ଥିବାରୁ ମା' ବିମଳାଙ୍କ ନିକଟକୁ ଏହି ଦ୍ୱାର ଦେଇ ଶାରଦୀୟ ପୂଜା ଦିନ ଆମିଷ ଲାଗି ହେବାର ବିଧି ଅଛି। ମେଘନାଦ ପାଚିରର ଉଚ୍ଚତା ପ୍ରାୟ 22 ଫୁଟ, ପୂର୍ବ ଦିଗରେ ଏହାର ଦୈର୍ଘ୍ୟ ପ୍ରାୟ 640 ଫୁଟ ହୋଇଥିବା ବେଳେ ଦକ୍ଷିଣରେ 265 ଫୁଟ, ପ୍ରସ୍ଥ ପ୍ରାୟ 6.5 ଫୁଟ। ପାଚିରି ଉପରେ ବାହାରକୁ 2 ଫୁଟ ଉଚ୍ଚର ସୁନ୍ଦର ଗାଙ୍ଗଲାମାନ ନିର୍ମିତ ହୋଇଛି। ଶ୍ରୀମନ୍ଦିର ଅନେକ ବାର ବାହ୍ୟ ଶତ୍ରୁମାନଙ୍କର ଆକ୍ରମଣର ଶିକାର ହୋଇଛି। ମୁଖ୍ୟତଃ ଶ୍ରୀମନ୍ଦିର ଓ ଶ୍ରୀବିଗ୍ରହମାନଙ୍କୁ ବାହ୍ୟ ଶତ୍ରୁଙ୍କ ଆକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ଏପରି ସୁଉଚ୍ଚ ଓ ସୁଦୃଢ଼ ପାଚିରି ନିର୍ମାଣ କରାଯାଇଥିବ, ଏହା ହିଁ ଐତିହାସିକ ସତ୍ୟ ଅଟେ। 1448 ଖ୍ରୀଷ୍ଟାବ୍ଦରେ ରାଜା ପୁରୁଷୋତ୍ତମ ଦେବ କପିଳେନ୍ଦ୍ର ଦେବ ଏହି ପ୍ରାଚୀର ନିର୍ମାଣ କରିଥିବା ମାଦଳାପାଞ୍ଜିରେ ଉଲ୍ଲେଖ ଅଛି। ମାଦଳାପାଞ୍ଜିର ବିବରଣୀ ଇତିହାସ ସହିତ ମିଶୁନଥିଲେ ହେଁ ଏହି ତଥ୍ୟକୁ କେତେକାଂଶରେ ସତ୍ୟ ବୋଲି ଗ୍ରହଣ କରାଯାଏ। ମେଘନାଥ ପାଚିରିର ଚାରିପଟେ ରାସ୍ତା ଅଛି। ଏହାର ପୂର୍ବକୁ ବଡ଼ଦାଣ୍ଡ, ଉତ୍ତର ପଟେ ଲକ୍ଷ୍ମୀ ବଜାର, ଦକ୍ଷିଣ ଓ ପଶ୍ଚିମ ପଟେ ମଧ୍ୟ ମଠ ଓ ଦୋକାନ ବଜାରମାନ ଅଛି। ପାଚିରିର ଦକ୍ଷିଣରେ ରହିଛି ପେଜନଳା। ଦକ୍ଷିଣ ପଶ୍ଚିମ କୋଣରେ ଦୁର୍ଗା ମାଧବ ଏକତ୍ର ହୋଇ ପୂଜା ପାଉଥିବା ଦୁର୍ଗା ମାଧବ ମନ୍ଦିର ରହିଛି। ଏହା ଶାକ୍ତ ଓ ବୈଷ୍ଣବ ଧର୍ମର ସମନ୍ୱୟକୁ ସୂଚାଇଥାଏ। ମେଘନାଦ ପାଚିରିକୁ ନେଇ ଭକ୍ତ ପ୍ରାଣର ଅଭିମାନ ମଧ୍ୟ କିଛି କମ୍ ନୁହେଁ। କିମ୍ବଦନ୍ତୀ କୁହେ, ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ବନ୍ଧୁ ମହାନ୍ତି ସପରିବାର ଶ୍ରୀକ୍ଷେତ୍ରକୁ ଆସିଥିବା ବେଳେ ଭୋକରେ ଆଉଟି ପାଉଟି ହୋଇ ଏହି ପାଚେରୀ କଡ଼ରେ ଥିବା ପେଜନଳାରୁ ମୁନ୍ଦେ ମୁନ୍ଦେ ପେଜ ପିଇ ଶୋଇପଡ଼ିଥିଲେ। ସେତିକିବେଳେ ସ୍ୱୟଂ ମହାପ୍ରଭୁ ନିଜର ରତ୍ନ ଥାଳିରେ ମହାପ୍ରସାଦ ଆଣି ଏହି ପାଚେରୀ କଡ଼ରେ ତାଙ୍କୁ ପରଷି ଦେଇଥିଲେ। ଠାକୁରଙ୍କ ଉପରେ ଅଭିମାନ କଲାବେଳେ ଭକ୍ତ ଭାବିଥାଏ ଯେ ତାର ଡାକ ହୁଏତ ଏହି ବିରାଟ ମେଘନାଦ ପାଚେରୀରେ ବାଜି ଫେରିଆସୁଛି, ଦିଅଙ୍କ କାନରେ ପଡ଼ୁନାହିଁ। ତେଣୁ ସେ ଅଭିମାନ କରି ପାଚେରୀ ଛାଇରେ ବସିପଡ଼ି କହେ, ନନିଅ ପଛେ ଭିତରେ ଦେଉଳ ପଛ ପଟରେ ଛାଇ ତଳେ କାନିପାରି ଶୋଇଲି, ଯେତହର ଶ୍ରେଷ୍ଠ ଭକ୍ତ ପୁରା ତାଙ୍କ ମନରଥ ମୋଛାଏଁ ହୋଇ ରହିଲି, କାଇଲି ମୁଁ କାଇଲି, ମଣିମା ହୋ କହିବା ଗାଇବା ସବୁ ସାଇଲି। ହେଲେ ହଟିଆ ଠାକୁର ଯେତେ ହଟ କଲେ ହେଁ ଭକ୍ତର ଡାକ ଏଡ଼ାଇ ପାରନ୍ତି ନାହିଁ। ସେଇଥିପାଇଁ ତ ବର୍ଷକେ ଥରେ ମେଘନାଦ ପାଚିରି ବାହାରକୁ ବାହାରି ଆସି ଭକ୍ତକୁ କୋଳେଇ ଧରନ୍ତି ଆବେଗରେ। ସେତେବେଳେ ଯେତେ ଉଚ୍ଚ ମେଘ ଯାଏ ମଥା ଟେକିଲେ ବି ମେଘନାଦ ପାଚିରି ଆଉ ଭକ୍ତ ଓ ଭଗବାନଙ୍କ ଭିତରେ ଅନ୍ତରାୟ ହୋଇ ରହିପାରେ ନାହିଁ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଅପର୍ଣ୍ଣା ମହାନ୍ତି।
2: ପ୍ରଚାର କଲୁ କାର୍ଯ୍ୟକ୍ରମ ଅନୁଚିନ୍ତା ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ବର୍ତ୍ତମାନ ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ। ଆଜିର କଣ୍ଠଶିଳ୍ପୀ ହେଲେ ଏ ହରିହରନ୍।
3: ଏପିସୋଡ୍ 160।

ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ। ଆଜିର କଣ୍ଠଶିଳ୍ପୀ ଥିଲେ ଏ ହରିହରନ। ଆକାଶବାଣୀ ପୁରୀ, ଏବେ ଶୁଣନ୍ତୁ ଏହି ଭକ୍ତି ଗୀତଟିକୁ ମହମ୍ମଦ ଅଜିଜଙ୍କ କଣ୍ଠରେ ନରେନ୍ଦ୍ର ବେହେରାଙ୍କ ଗୀତ ରଚନାରୁ।

ବର୍ତ୍ତମାନ ଶୁଣନ୍ତୁ ସନ୍ଧ୍ୟା ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସନ୍ଧ୍ୟା 6:21ରେ ଶୁଣିବେ କେତୋଟି ଓଡ଼ିଆ ଆଲବମ୍ର ଗୀତ। ଓଡ଼ିଆ କଥାଚିତ୍ରର ଗୀତ ରହିଛି ସନ୍ଧ୍ୟା 7ଟାରେ। ଆକାଶବାଣୀ କଟକରୁ ସନ୍ଧ୍ୟା 7:25ରେ ପ୍ରଚାର କରିବୁ କାର୍ଯ୍ୟକ୍ରମ ଜିଲ୍ଲା ହାଲଚାଲ। ଆଜି ଏଥିରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ସନ୍ଧ୍ୟା 7:30ରେ ଶୁଣିପାରିବେ ଆକାଶବାଣୀ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ କିଷାନବାଣୀ। ଆଜିର ଆଲୋଚନା ରହିଛି ବର୍ଷା ଦିନେ ଗୃହପାଳିତ ପ୍ରାଣୀମାନଙ୍କ ସଂକ୍ରମଣ ରୋଗ ଓ ତା'ର ପ୍ରତିକାର। ଆଲୋଚକ ଅଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରାଧ୍ୟାପିକା ଡକ୍ଟର ପ୍ରିୟଦର୍ଶିନୀ ସାହୁ। ହିନ୍ଦୀ କଥାଚିତ୍ରର ଗୀତ ରହିଛି ରାତି 8ଟାରେ। ଆକାଶବାଣୀ କଟକରୁ ରାତି 10ଟାରେ ପ୍ରଚାର କରିବୁ ନାଟକ ପାଇସି ପାହାଚ। ଶେଷରେ ରାତି 10:52ରେ ଶୁଣିପାରିବେ କେତୋଟି ଜଗନ୍ନାଥ ଭଜନ। ଏଇଠି ଶେଷ ହେଲା କାର୍ଯ୍ୟକ୍ରମ ସୂଚନା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବିଧିରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ ହୋଇଛନ୍ତି। ଶ୍ରୀଜୀଉମାନଙ୍କର ଦର୍ଶନ ଆଜି ସକାଳ 10:00 ଆରମ୍ଭ ହେବ। ନୀତିକାନ୍ତିକୁ ଶୃଙ୍ଖଳିତ କରାଯାଇ ଆଡ଼ପ ଅବଢ଼ା ଆଜିଠାରୁ ଆରମ୍ଭ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯିବ। ଶ୍ରୀଜଗନ୍ନାଥ ମନ୍ଦିର ପରି ଏଠାରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି ଅବକାଶ, ବେଶ, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଇତ୍ୟାଦି କରାଯିବ। ଠାକୁରମାନଙ୍କର ଏହି ମାନବୀୟ ଲୀଳା ଦେଖିବା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆନନ୍ଦ ବିଭୋର ହୋଇଛନ୍ତି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ମହାଜନ ପାଣିଗ୍ରାହୀ ସେବାୟତମାନେ ଶ୍ରୀଜୀଉଙ୍କୁ ଧାଡ଼ି ପହଣ୍ଡିରେ ଆଣି ଆଡ଼ପ ମଣ୍ଡପ ବିଜେ ନୀତିକାନ୍ତି ସହ ବଡ଼ସିଂହାର ବେଶରେ ସଜ୍ଜିତ କରିଥିଲେ। ଶ୍ରଦ୍ଧାଳୁମାନେ ଆଜିଠାରୁ ଶ୍ରୀଜୀଉଙ୍କର ଆଡ଼ପ ଅବଢ଼ା ପାଇପାରିବେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସରକାରଙ୍କର ମାର୍ଗଦର୍ଶିକା ଅନୁସାରେ ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉଙ୍କ ରତ୍ନଭଣ୍ଡାର ଗଣତି ମଣତି ଆଜିଠାରୁ ପୁଣି ଥରେ ଆରମ୍ଭ ହେବ। ଶ୍ରୀବିଗ୍ରହମାନଙ୍କର ଅଙ୍ଗରେ ବ୍ୟବହୃତ ଏବଂ ସ୍ନାନ ପୂର୍ଣ୍ଣିମା ଅବସରରେ ଓ ଲାଗି ହୋଇଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି ଆଜି କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମହାପ୍ରଭୁଙ୍କ ନୀତିବହୁଳତା କାରଣରୁ ଗତ ମେ 23 ଅଳଙ୍କାରଗୁଡ଼ିକର ଗଣତି ମଣତି ବନ୍ଦ ରହିଛି। ରଥଯାତ୍ରା ସମୟରେ ସାଇବର ଠକେଇଠାରୁ ଭକ୍ତଙ୍କୁ ରକ୍ଷା କରିବା ପାଇଁ ଓଡ଼ିଶା କ୍ରାଇମବ୍ରାଞ୍ଚ ପକ୍ଷରୁ 121 ନକଲି ୱେବସାଇଟ୍କୁ ନିଷିଦ୍ଧ କରାଯାଇଛି। ଜୁନ୍ 1 ଚଳିତ ମାସ 18 ମଧ୍ୟରେ ସାଇବର କ୍ରାଇମ୍ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସାଇବର ଠକେଇରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହା ସହିତ ସାଇବର ଠକେଇରେ ବ୍ୟବହୃତ 893 ମୋବାଇଲ୍ ନମ୍ବର ଏବଂ 793 IEMI ନମ୍ବରକୁ ନିଷିଦ୍ଧ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ତରଫରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାମାଜିକ ସୁରକ୍ଷା ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଯେପରି ସମସ୍ତ ଯୋଗ୍ୟ ହିତାଧିକାରୀମାନେ ସହାୟତା ପାଇପାରିବେ ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ ପ୍ରାଥମିକତା ଦିଆଯାଉଛି। ଭୀମଭୋଇ ସାମର୍ଥ୍ୟ, ପାରାସ୍ପୋର୍ଟସ୍, DI ଋଣ ସମେତ ବିଭିନ୍ନ ସ୍କିମ୍ର କାର୍ଯ୍ୟକାରିତା ସମ୍ପର୍କରେ ବୈଠକରେ ସମୀକ୍ଷା ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ବର୍ଗରେ 150,000 ହିତାଧିକାରୀ ଭତ୍ତା ପାଉଥିବା ନେଇ ପ୍ରଶାସନ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ମୋସନ ପିକ୍ଚର୍ସ ପକ୍ଷରୁ ନିର୍ମିତ ଏହି ଚଳଚ୍ଚିତ୍ରରେ ଓଡ଼ିଶା ମାଟିର ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ ବିକାଶର ଚିତ୍ର ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ସପ୍ତାହ 24 ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ସୂଚନା ଅନୁସାରେ ଉପକୂଳ ଓ

0: ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପର ପ୍ରଭାବରେ ପୁରୀଠାରେ ଗତ ଚାରିଦିନ ମଧ୍ୟରେ 345.8 mm ବର୍ଷା ରେକର୍ଡ କରାଯାଇଛି। ଗତ 36 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାର ସତ୍ୟବାଦୀ ସର୍ବାଧିକ 105 mm ଏବଂ ଗୋପଠାରେ 96 mm ବର୍ଷା ରେକର୍ଡ କରାଯାଇଥିଲା। ଜଗତସିଂହପୁରର ବାଲିକୁଦାଠାରେ 98.4 ଏବଂ କେନ୍ଦ୍ରାପଡ଼ାରେ 92 mm ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷାର ଅନୁମାନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲାର ପ୍ରାୟ 50 ଜଣ ବାକ୍ ଶ୍ରବଣ ଶକ୍ତିବାଧିତ ବାଳିକା ଓ ଶାରୀରିକ ଦିବ୍ୟାଙ୍ଗମାନଙ୍କୁ ସାକ୍ଷାତ କରି ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି। ଦିବ୍ୟାଙ୍ଗ ବାଳିକାମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ମାଧ୍ୟମରେ ସେଠାରେ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। 3 ବର୍ଷିଆ ଆଇନ ପାଠ୍ୟକ୍ରମ LLB ନାମ ଲେଖାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ଚଳିତ ମାସ 30 ତାରିଖ ରାତ୍ର 11:45 ସମୟ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଅଗଷ୍ଟ ମାସ 6 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ। ଅଧିକ ବୟସର ଗର୍ଭଧାରଣ ସମସ୍ୟା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ସସ୍ମିତା ସ୍ୱାଇଁ।
2: 30 ବର୍ଷ ବା ତହିଁରୁ ଅଧିକ ବୟସ ପରେ ପ୍ରଥମ ଗର୍ଭ ଧାରଣ କଲେ ତାକୁ ବୟସ୍କା ପ୍ରଥମ ଗର୍ଭ କୁହାଯାଇଥାଏ। ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପରେ ଗର୍ଭଧାରଣ କଲେ ଏଥିରେ କେତେକ ଜଟିଳତା ଦେଖାଯାଇଥାଏ। ଅଧିକ ବୟସରେ ଗର୍ଭଧାରଣ ମହିଳାଟି ଡେରିରେ ବିବାହ କରିବାରୁ ହୋଇଥାଇପାରେ କିମ୍ବା ଶୀଘ୍ର ବିବାହ କରି ମଧ୍ୟ ପ୍ରଜନନ କ୍ଷମତାରେ କୌଣସି ଅସୁବିଧା ଥିବା ଯୋଗୁଁ ହୋଇଥାଇପାରେ। ଦ୍ୱିତୀୟ କ୍ଷେତ୍ରରେ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ବୟସ ବଢ଼ିବା ସଙ୍ଗେ ସଙ୍ଗେ ମହିଳାମାନଙ୍କର ଗର୍ଭଧାରଣ ଶକ୍ତି କମିଯାଏ, କାରଣ ବୟସ୍କ ମହିଳାଙ୍କ ଡିମ୍ବକୋଷରୁ ଡିମ୍ବ ନିର୍ଗତ ହେବା କମିଯାଏ। ଏହି ଡିମ୍ବରେ ଜନ୍ମଗତ ବିକଳାଙ୍ଗ ବେଶୀ ଦେଖାଯିବା ଯୋଗୁଁ ବେଶୀ ପରିମାଣରେ ଗର୍ଭ ନଷ୍ଟ ହୋଇଥାଏ। ଗର୍ଭପାତ ନହେଲେ ମଧ୍ୟ ଅନେକ କ୍ଷେତ୍ରରେ ଯମଜ ଗର୍ଭ ଓ ଜନ୍ମଗତ ବିକଳାଙ୍ଗ ଶିଶୁ ଅଧିକ ହୋଇଥାନ୍ତି। ବୟସ ବଢ଼ିବା ସଙ୍ଗେ ସଙ୍ଗେ ରକ୍ତଚାପ ବଢ଼ିଥାଏ। ଏହାଦ୍ୱାରା ପ୍ରସବ ସମୟରେ ଉଚ୍ଚ ରକ୍ତଚାପ ଜନିତ ଜଟିଳତା ଯଥା ପ୍ରି ଏକ୍ଲାମ୍ସିଆ ଏକ୍ଲାମ୍ସିଆ ଅଧିକ ହୋଇଥାଏ। ବେଶୀ ବୟସରେ ଗର୍ଭଧାରଣ କଲେ ମଧୁମେହ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ସେଥିପାଇଁ ଯଦି ବୟସ ଅଧିକ ହୋଇଯାଇଛି ଗର୍ଭ ରଖିବା ଆଗରୁ ରକ୍ତରେ ଶର୍କରା ପରିମାଣ ପରୀକ୍ଷା କରାଇ ନିଅନ୍ତୁ। ପ୍ରାୟ 10% ବୟସ୍କା ମାଆମାନଙ୍କର ଗର୍ଭାଶୟରେ ଫାଇବ୍ରଏଡ୍ ବା ଅର୍ବୁଦ ହୋଇଥାଏ। ଏହାଦ୍ୱାରା ବହୁ ଜଟିଳତା ଯେପରିକି ଗର୍ଭପାତ, ଅପରିଣତ ପ୍ରସବ, ରେଡ୍ ଡିଜେନେରେସନ୍ ଦ୍ୱାରା ପ୍ରବଳ ଯନ୍ତ୍ରଣା ହେବା, ପ୍ରସବ ପରେ ପ୍ରଚୁର ରକ୍ତସ୍ରାବ ହେବାର ସମ୍ଭାବନା ରହିଥାଏ। ପ୍ରସବ ସମୟରେ ଏମାନଙ୍କର ଗର୍ଭସ୍ଥ ଶିଶୁ ଅସ୍ୱାଭାବିକ ଭାବେ ଅବସ୍ଥାନ କରିଥାନ୍ତି, ଯଥା ନିତମ୍ବ ବା ସ୍କନ୍ଧ ଉପସ୍ଥାନ। ମନକୁ ମନ ପ୍ରସବ ବେଦନା ଆରମ୍ଭ ହୁଏ ନାହିଁ। ଇଞ୍ଜେକ୍ସନ୍ ଦ୍ୱାରା ପ୍ରସବ ବେଦନା ଆରମ୍ଭ କରାଯାଇଥାଏ ଏବଂ ଅପରେସନ୍ ଯଥା ଫୋର୍ସେସ୍, ଭ୍ୟାକ୍ୟୁମ୍ ବା ସିଜେରିଆନ୍ ହେବାର ସମ୍ଭାବନା ଅଧିକ ରୁହେ। ପ୍ରସବ ପରେ ମଧ୍ୟ ଅଧିକ ରକ୍ତକ୍ଷରଣ ହୋଇଥାଏ, ଅନେକ ସମୟରେ ଦୁଗ୍ଧକ୍ଷରଣ ହୋଇନଥାଏ। ବୟସ୍କା ଗର୍ଭବତୀମାନଙ୍କର ଶିଶୁମାନେ ଅଳ୍ପ ଓଜନର ହୋଇଥାନ୍ତି, କାରଣ ଗର୍ଭଫୁଲ ଦେଇ ରକ୍ତ ଶିଶୁ ଦେହକୁ ଯାଇପାରେ ନାହିଁ ଏବଂ ଶିଶୁ ବଢ଼ିପାରେ ନାହିଁ। ଏହାଛଡ଼ା ଉଚ୍ଚ ରକ୍ତଚାପ ପାଇଁ ମଧ୍ୟ ଶିଶୁର ଓଜନ କମିଯାଏ। ଅଧିକ ବୟସରେ ଗର୍ଭଧାରଣ କଲେ ଗର୍ଭସ୍ଥ ଶିଶୁଟିର ଡାଉନ୍ ସିଣ୍ଡ୍ରୋମ୍ ବା ମଙ୍ଗଲ ଚାଇଲ୍ଡ ହେବାର ସମ୍ଭାବନା ଅଧିକ ଥାଏ। ଏଥିରେ ଗର୍ଭସ୍ଥ ଶିଶୁର ବହୁ ପ୍ରକାର ଅସୁବିଧା ଦେଖାଯାଇଥାଏ। ଜନ୍ମ ହେଲା ପରେ ଏହାର ଶାରୀରିକ ବୃଦ୍ଧି ହେଲେ ମଧ୍ୟ ମାନସିକ ବୃଦ୍ଧି ହୁଏ ନାହିଁ, ପିଲାଟି ମାନସିକ ଅନଗ୍ରସର ହୋଇଥାଏ। ଯଦି ଗର୍ଭସ୍ଥ ଶିଶୁଟିର ଡାଉନ୍ ସିଣ୍ଡ୍ରୋମ୍ ହୋଇଥିବା ଜଣାଯାଏ ତେବେ ଏହି ଗର୍ଭକୁ ନଷ୍ଟ କରି ଦିଆଯାଇଥାଏ। ମାଆର ବୟସ ବଢ଼ିବା ସହିତ ଗର୍ଭସ୍ଥ ଶିଶୁର ଡାଉନ୍ ସିଣ୍ଡ୍ରୋମ୍ ହେବାର ସମ୍ଭାବନା ଅଧିକ ହୋଇଥାଏ। 20 ବର୍ଷ ବୟସରେ ପ୍ରତି 1500 ଗର୍ଭରେ ଗୋଟିଏ ଡାଉନ୍ ସିଣ୍ଡ୍ରୋମ୍ ଶିଶୁ ହୋଇଥିଲେ 30 ବର୍ଷରେ ପ୍ରତି 900 ଏବଂ 40 ବର୍ଷରେ ପ୍ରତି 80 ଗର୍ଭରେ ଜଣେ ଡାଉନ୍ ବେବି ହେବାର ସମ୍ଭାବନା ଥାଏ। ତେଣୁ 25-29 ବର୍ଷ ମଧ୍ୟରେ ଗର୍ଭଧାରଣ କଲେ ଭଲ, କିନ୍ତୁ ଯଦି କୌଣସି କାରଣରୁ ଗର୍ଭଧାରଣ କରିବାକୁ ଡେରି ହେଉଛି ତେବେ ବିଜ୍ଞାନର ଅଗ୍ରଗତି ଯୋଗୁଁ ବର୍ତ୍ତମାନ ନିଜର ଡିମ୍ବାଣୁକୁ ଶୀତଳୀକରଣ କରି ସଂରକ୍ଷିତ କରି ରଖାଯାଇପାରୁଛି ଏବଂ ପରେ ଏହାକୁ ଗର୍ଭଧାରଣ କରିବା ପାଇଁ ଉପଯୋଗ କରାଯାଇପାରୁଛି। ତେଣୁ ଏହିସବୁ ଅସୁବିଧାକୁ ଜାଣି ବୟସ୍କା ଗର୍ଭବତୀ ମହିଳା ଗର୍ଭଧାରଣ ପୂର୍ବରୁ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞଙ୍କ ପରାମର୍ଶ ନେବା

0: ଉଚିତ ଗର୍ଭ ରକ୍ଷା ପୂର୍ବରୁ ଯଦି ଉଚ୍ଚ ରକ୍ତଚାପ ମଧୁମେହ ରୋଗ ଥାଏ ତାହାକୁ ଚିକିତ୍ସା ଦ୍ୱାରା ନିୟନ୍ତ୍ରିତ କରି ସାରିବା ପରେ ଗର୍ଭ ରଖିବା ଉଚିତ ଥାଇରଏଡ୍ ହରମୋନର ମଧ୍ୟ ପରୀକ୍ଷା କରିନେବା ଠିକ ଗର୍ଭ ରଖିବାର 3 ମାସ ପୂର୍ବରୁ ଫଲିକ୍ ଏସିଡ୍ ଖାଇବା ଉଚିତ ଏହାର ଗର୍ଭସ୍ଥ ଶିଶୁଟି ସୁସ୍ଥ ରହିଥାଏ ଅଲ୍ଟ୍ରାସାଉଣ୍ଡ ଓ ରକ୍ତ ପରୀକ୍ଷା ଦ୍ୱାରା ଗର୍ଭସ୍ଥ ଶିଶୁର ସୁସ୍ଥତା ବିଷୟରେ ଜାଣିବା ଉଚିତ ପ୍ରସବ ପରେ ଶିଶୁର ଯତ୍ନ ସ୍ତନ୍ୟପାନ ଆଦି ବିଷୟରେ ମଧ୍ୟ ସତର୍କ ହେବା ଉଚିତ
1: ଅମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଅଧିକ ବୟସର ଗର୍ଭଧାରଣ ସମସ୍ୟା ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ସସ୍ମିତା ସ୍ୱାଇଁ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ ସମୟ 17:15 ହେବାକୁ ଯାଉଛି ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ
2: ଆକାଶବାଣୀ ରାଷ୍ଟ୍ରପତିଙ୍କ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତ ଆରମ୍ଭ ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ପରେ ଛାତ୍ର ଓ ଅଭିଭାବକଙ୍କ ପାଇଁ ସତର୍କତାମୂଳକ ପରାମର୍ଶବଳୀ ଜାରି କଲା ଏନ୍ଟିଏ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ଶ୍ରୀ ଅମରନାଥ ଏବଂ ମାତା ବୈଷ୍ଣୋଦେବୀ ଯାତ୍ରା ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ହାସଲ କଲା ଇଂଲଣ୍ଡ ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା ଉତ୍ତର ମାସେଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦେଶଗୁଡ଼ିକୁ ଗସ୍ତ କରିବେ ସେହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତରେ ଯାଉଛନ୍ତି ମାଲଡୋଭା ଗଣରାଜ୍ୟ ଏବଂ ଉତ୍ତର ମାସିଡୋନିଆକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା କେବ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ ଶ୍ରୀ ଜର୍ଜ କହିଛନ୍ତି 3 ଦଶନ୍ଧିରୁ ଅଧିକ ସମୟ ପରେ ଭାରତୀୟ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ରୋମାନିଆ ଗସ୍ତରେ ଯିବେ ରାଷ୍ଟ୍ରପତିଙ୍କର ଏହି ଗସ୍ତ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପ ସହିତ ଭାରତର ବର୍ଦ୍ଧିତ ସମ୍ପର୍କକୁ ପ୍ରତିପାଦନ କରୁଛି ସଂସଦର ଆଗାମୀ ମୌସୁମୀ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେଉଛି ଏହି ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ ଏହାର ଅବ୍ୟବହିତ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି ଏସ୍ତୋନିଆକୁ ସରକାରୀ ଗସ୍ତ ଅବସରରେ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପିୟୁଷ ଗୋଏଲ ତାଲିନ୍ଠାରେ ଅନୁଷ୍ଠିତ ଭାରତ ଏସ୍ତୋନିଆ ବ୍ୟାବସାୟିକ ସମ୍ମିଳନୀରେ ଯୋଗ ଦେଇଥିଲେ ସମାବେଶକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋଏଲ ବାଣିଜ୍ୟ ନିବେଶ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟାରେ ଦ୍ୱିପାକ୍ଷିକ ସହଯୋଗ ନେଇ ଆହ୍ୱାନ ଦେଇଛନ୍ତି ଗତ 12 ବର୍ଷ ମଧ୍ୟରେ ଭାରତର ଉଲ୍ଲେଖନୀୟ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି ବ୍ୟାପକ ଉତ୍ପାଦନ କ୍ଷେତ୍ର ନବସୃଜନ ଇକୋସିଷ୍ଟମ ଏବଂ ପ୍ରଗତିଶୀଳ ସଂସ୍କାର ଯୋଗୁଁ ଏହା ସମ୍ଭବ ହୋଇପାରିଛି ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ନୂତନ ମାର୍ଗ ଉନ୍ମୋଚନ କରିବା ପାଇଁ ଉଭୟ ଦେଶର ବରିଷ୍ଠ ସରକାରୀ ପ୍ରତିନିଧି ଉଦ୍ୟୋଗୀ ଏବଂ ବ୍ୟାବସାୟିକ ପ୍ରତିନିଧି ମଣ୍ଡଳୀ ଏହି ଫୋରମରେ ଏକତ୍ରିତ ହୋଇଛନ୍ତି ଏସ୍ତୋନିଆର ବୈଦେଶିକ ମନ୍ତ୍ରୀ ମାର୍ଗସ ସାହାକାନଙ୍କ ସ୍ୱାଗତ ଭାଷଣ ସହିତ ଏହି ସମ୍ମିଳନୀ ଆରମ୍ଭ ହୋଇଥିଲା ଅନ୍ଲାଇନ୍ ମାଧ୍ୟମରେ ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ନେଇ ଛାତ୍ର ଓ ଅଭିଭାବକଙ୍କ ପାଇଁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ସତର୍କତାମୂଳକ ପରାମର୍ଶବଳୀ ଜାରି କରିଛି ସମୀକ୍ଷା ପାଇଁ ଦାଖଲ ହୋଇଥିବା କେତେକ ଓଏମ୍ଆର୍ ସିଟ୍ ନକଲି ବା କୃତ୍ରିମ ଭାବେ ସୃଷ୍ଟି କରାଯାଇଥିବା ଯାଞ୍ଚରୁ ଜଣାପଡ଼ିଛି ବୋଲି ଏନ୍ଟିଏ ସୂଚନା ଦେଇଛି ଏ ସଂକ୍ରାନ୍ତ ହସ୍ତଗତ ହୋଇଥିବା ସମସ୍ତ ଅଭିଯୋଗକୁ ଏନ୍ଟିଏ ପକ୍ଷରୁ ଯାଞ୍ଚ କରାଯାଉଛି ତେବେ ନକଲି କିମ୍ବା କୃତ୍ରିମ ବୁଦ୍ଧିମତା ଦ୍ୱାରା ପ୍ରସ୍ତୁତ ଓଏମ୍ଆର୍ ସିଟ୍ଗୁଡ଼ିକ କ୍ଷେତ୍ରରେ ଦାଖଲ ବିକ୍ଷୋଭକାରୀଙ୍କ ପାଇଁ କଠୋର ଆଇନଗତ ପରିଣାମ ଆଣିପାରେ ବୋଲି ଏନ୍ଟିଏ ସତର୍କ କରାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଛାତ୍ର ଏବଂ ଅଭିଭାବକଙ୍କ ଯାଞ୍ଚ ପାଇଁ କେବଳ ମୂଳ ଓଏମ୍ଆର୍ ସିଟ୍ ଦାଖଲ କରିବାକୁ ଏନ୍ଟିଏ

ପରାମର୍ଶ ଦେଇଛି। ଇଥାନଲ ମିଶ୍ର ବ୍ୟବସ୍ଥା ଦେଶର ସବୁଠାରୁ ବଡ଼ ସାର୍ବଜନୀନ ସଫଳ ନୀତିଗୁଡ଼ିକ ମଧ୍ୟରେ ଅନ୍ୟତମ ବୋଲି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ କୃଷକଙ୍କ ଆୟ ବୃଦ୍ଧି ହେବା ସହ ଶକ୍ତି ସୁରକ୍ଷା କ୍ଷେତ୍ର ସୁଦୃଢ଼ ହୋଇଛି। ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇଛି ବୋଲି ସେ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମାଲବ୍ୟ କହିଛନ୍ତି, 2014-15 ପରଠାରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ ପାଇବା ସହ 1,98,000 କୋଟି ଟଙ୍କା ବୈଦେଶିକ ମୁଦ୍ରା ସଞ୍ଚିତ ହୋଇପାରିଛି। ଇଥାନଲ ଅର୍ଥନୀତି ଅତିରିକ୍ତ ରାଜସ୍ୱ ଆଦାୟ ମାଧ୍ୟମ ସୃଷ୍ଟି କରିବା ସହ ଚିନି ମିଲ୍ଗୁଡ଼ିକ ପାଇଁ ନଗଦ ପ୍ରବାହକୁ ବ୍ୟାପକ କରିଛି, ଫଳରେ ଆଖୁ ଚାଷୀ ଆର୍ଥିକ କ୍ଷେତ୍ରରେ ଅଧିକ ସଶକ୍ତ ହୋଇପାରୁଛନ୍ତି ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାମ୍ମୁ କାଶ୍ମୀରରେ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଶ୍ରୀ ଅମରନାଥଜୀ ଯାତ୍ରା ଆଜିଠାରୁ ସ୍ଥଗିତ ରହିଛି। ଉଭୟ ବାଲତାଲ ଏବଂ ପହଲଗାମ୍ ପଥ ଦେଇ ଯାତ୍ରା ବନ୍ଦ ରଖାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଜଣେ ପ୍ରଶାସନିକ ଅଧିକାରୀ କହିଛନ୍ତି, କିଛିଦିନ ପର୍ଯ୍ୟନ୍ତ ପ୍ରତିକୂଳ ପାଗ ପରିସ୍ଥିତି ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତୀର୍ଥଯାତ୍ରୀଙ୍କ ସୁରକ୍ଷା ଏବଂ ସୁସ୍ଥତାକୁ ଦୃଷ୍ଟିରେ ରଖି ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାଲତାଲ ଏବଂ ନୋନୱାନ ଅଥବା ଚନ୍ଦନବରୀ ବେସ୍ କ୍ୟାମ୍ପରୁ ଯାତ୍ରାକୁ ବନ୍ଦ ରଖାଯାଇଛି। ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଯାତ୍ରା ପାଇଁ ପୁନଃ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ 370,000 ଅଧିକ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫା ଦର୍ଶନ କରିସାରିଲେଣି। ଗତ 3 ତାରିଖରୁ ଆରମ୍ଭ ହୋଇଥିବା ଚଳିତ ବର୍ଷର ଯାତ୍ରା 57 ଦିନ ପରେ ଆସନ୍ତା ମାସ 28 ତାରିଖ ଶ୍ରାବଣ ପୂର୍ଣ୍ଣିମା ତଥା ରକ୍ଷାବନ୍ଧନ ପର୍ବ ସହିତ ସମାପ୍ତ ହେବ। ଶ୍ରୀ ମାତା ବୈଷ୍ଣୋଦେବୀ ମନ୍ଦିର ବୋର୍ଡ ପକ୍ଷରୁ ମଧ୍ୟ ବୈଷ୍ଣୋଦେବୀ ଯାତ୍ରାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରତିକୂଳ ପାଗ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବୋର୍ଡ କହିଛି। ଜାମ୍ମୁ କାଶ୍ମୀରର କେତେକ ଅଞ୍ଚଳ ପ୍ରବଳ ବର୍ଷାର ସମ୍ଭାବନା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE 10ମ ଶ୍ରେଣୀ ଦ୍ୱିତୀୟ ବୋର୍ଡ ପରୀକ୍ଷା 2026ର ଫଳାଫଳ ଘୋଷଣା କରାଯାଇଛି। ଡିଜିଲକର ପରୀକ୍ଷାଫଳ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ସେମାନଙ୍କର ଫଳାଫଳ ସମ୍ପର୍କରେ ତଥ୍ୟ ପାଇପାରିବେ। ଜାତୀୟ ଶିକ୍ଷାନୀତି ଆଧାରରେ ଚଳିତ ବର୍ଷଠାରୁ 10ମ ଶ୍ରେଣୀ ପାଇଁ CBSE ପରୀକ୍ଷାର 2ଟି ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ମୁଖ୍ୟ ବୋର୍ଡ ପରୀକ୍ଷା 17 ଫେବୃଆରୀରୁ March 11 ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହାପରେ ଗତ May 15-21 ପର୍ଯ୍ୟନ୍ତ ଦ୍ୱିତୀୟ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। 2ଟିଯାକ ବୋର୍ଡ ପରୀକ୍ଷାର ଫଳାଫଳକୁ ମିଶ୍ରଣ କରିବା ପରେ ସାମଗ୍ରିକ ପାସ୍ର 96.78% ରହିଥିବା CBSE କହିଛି। ବିଦେଶରେ ଥିବା ଛାତ୍ରଛାତ୍ରୀ ମଧ୍ୟ ଡିଜିଲକର ମାଧ୍ୟମରେ ସେମାନଙ୍କର ଫଳାଫଳ ତଥା ଅନ୍ୟାନ୍ୟ ତଥ୍ୟ ପାଇପାରିବେ ବୋଲି CBSE ସୂଚନା ଦେଇଛି। ଇରାନ ବିରୁଦ୍ଧରେ ଆମେରିକା ସେନା ପକ୍ଷରୁ ପୁଣି ଆକାଶମାର୍ଗରୁ ଆକ୍ରମଣ କରାଯାଇଛି। ଇରାନ ରେଭଲ୍ୟୁସନାରୀ ଗାର୍ଡ ପକ୍ଷରୁ ଜୋର୍ଡାନର ଆମେରିକୀୟ ସେନାଘାଟି ଉପରେ ହୋଇଥିବା ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଜୋର୍ଡାନରେ ଇରାନର ଆକ୍ରମଣ ଦ୍ୱାରା 2 ଜଣ ଆମେରିକୀୟ ସୈନିକଙ୍କର ମୃତ୍ୟୁ ହେବା ସହ ଜଣେ ନିଖୋଜ ଅଛନ୍ତି। ଆହତ 4 ଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ କହିଛି, ହର୍ମୁଜ୍ ପ୍ରଣାଳୀ ଦେଇ ଇରାନର ତେଲ ଟ୍ୟାଙ୍କର ଗୁଡ଼ିକର ଯାତାୟାତକୁ ସୀମିତ କରିବା ସହ ଏହାର କ୍ଷମତା ହ୍ରାସ ନେଇ ଏହି ଆକ୍ରମଣ କରାଯାଇଛି। ଯୁଦ୍ଧ ପୂର୍ବରୁ ଏହି ଜଳପଥ ଦେଇ ବିଶ୍ୱ ତୈଳ ଯୋଗାଣର ପ୍ରାୟ 20% କାରବାର ହେଉଥିଲା। ଆକାଶବାଣୀର ଲୋକଙ୍କ ପଦ୍ମ କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ଆର୍ ମାଧବନଙ୍କ ସହ ସାକ୍ଷାତକାର ପ୍ରଚାର କରାଯିବ। ଶ୍ରୀ ମାଧବନ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଆକାଶବାଣୀର 100.1 ଗୋଲ୍ଡ ଚ୍ୟାନେଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ 9:10 ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ ହୋଇଛନ୍ତି। ଶ୍ରୀଜୀଉଙ୍କର ଦର୍ଶନ ଆଜି 10:00 ଆରମ୍ଭ ହେବ। ନୀତିକାନ୍ତିକୁ ଶୃଙ୍ଖଳିତ କରାଯାଇ ଆଡ଼ପ ଅଭଡ଼ା ଆଜିଠାରୁ ଆରମ୍ଭ ହେବ। ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବନକଲାଗି ନୀତି ଅନୁଷ୍ଠିତ ହେବ। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯିବ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଇଂଲଣ୍ଡ ତୃତୀୟ ସ୍ଥାନ ହାସଲ କରିଛି। ମିଆମି ଷ୍ଟାଡିୟମଠାରେ ଗତ ରାତିରେ ଅନୁଷ୍ଠିତ ମ୍ୟାଚ୍ରେ ଇଂଲଣ୍ଡ 6-4 ଫ୍ରାନ୍ସକୁ ପରାସ୍ତ କରିଛି। ଖେଳର ପ୍ରଥମାର୍ଦ୍ଧ ସୁଦ୍ଧା ଇଂଲଣ୍ଡ 4 ଗୋଲ୍ରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଫ୍ରାନ୍ସ 4 ଏବଂ ଇଂଲଣ୍ଡ ଆଉ 2 ଗୋଲ୍ ସ୍କୋର କରିଥିଲା। ଫ୍ରାନ୍ସର ତାରକା ଖେଳାଳି ଏମ୍ ବାପେ 10 ଗୋଲ୍ ସ୍କୋର କରିବା ସହ ତାଙ୍କର

0: ତୃତୀୟ ବିଶ୍ୱକପ୍ ଅଭିଯାନ ଶେଷ କରିଛନ୍ତି ତେବେ ଗୋଲ୍ଡେନ୍ ବୁଟ୍ ଦୌଡ଼ରେ ସେ ଲିଓନେଲ୍ ମେସିଙ୍କଠାରୁ ଦୁଇଟି ଗୋଲ୍ ଆଗରେ ଅଛନ୍ତି ଆଜି ଫାଇନାଲ୍ ମ୍ୟାଚ୍ ଖେଳାଯିବ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଚଳିତ ଥରର ଫିଫା ବିଶ୍ୱକପ୍ ଟାଇଟଲ୍ ହାସଲ ପାଇଁ ଆର୍ଜେଣ୍ଟିନା ଓ ସ୍ପେନ୍ ପରସ୍କରକୁ ଭେଟିବେ ଭାରତୀୟ ସମୟ ରାତି 12:30 ଏହି ମ୍ୟାଚ୍ ଖେଳାଯିବ ହଙ୍ଗେରୀର ବୁଦାପେଷ୍ଟ ର୍ୟାଙ୍କିଂ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା କୁସ୍ତି ଖେଳାଳି କାଜଲ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି 76 କିଲୋଗ୍ରାମ ବର୍ଗରେ ଆମେରିକା ପ୍ରତିପକ୍ଷକୁ ପରାସ୍ତ କରି ସେ ଏହି ସଫଳତା ହାସଲ କରିଛନ୍ତି ଏଥିସହ ଟୁର୍ଣ୍ଣାମେଣ୍ଟରେ ଭାରତ ତୃତୀୟ ସ୍ୱର୍ଣ୍ଣପଦକ ହାସଲ କରିଛି ଅନ୍ୟପକ୍ଷରେ 53 ଏବଂ 57 କିଲୋଗ୍ରାମ ବର୍ଗରେ ଭାରତୀୟ ଖେଳାଳି 2 ରୌପ୍ୟ ପଦକ ହାସଲ କରିଛନ୍ତି ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ରାଷ୍ଟ୍ରପତିଙ୍କ ଆଜିଠାରୁ ତ୍ରିରାଷ୍ଟ୍ରୀୟ ଗସ୍ତ ଆରମ୍ଭ ସଂସଦର ମୌସୁମୀ ଅଧିବେଶନ ଆସନ୍ତା କାଲିଠାରୁ ଆଜି ଅନୁଷ୍ଠିତ ହେବ ସର୍ବଦଳୀୟ ବୈଠକ ଦାଖଲ ହୋଇଥିବା ଓଏମ୍ଆର୍ ସିଟ୍ଗୁଡ଼ିକର ଯାଞ୍ଚ ପରେ ଛାତ୍ର ଅଭିଭାବକଙ୍କ ପାଇଁ ସତର୍କତାମୂଳକ ପରାମର୍ଶବଳୀ ଜାରି କଲା ଏନ୍ଟିଏ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ସ୍ଥଗିତ ହେଲା ଶ୍ରୀ ଅମରନାଥ ଏବଂ ମାତା ବୈଷ୍ଣୋଦେବୀ ଯାତ୍ରା ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ହାସଲ କଲା ଇଂଲଣ୍ଡ ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ ସମ୍ବାଦ ଶେଷ ହେଲା
1: ଶୁଣିଲେ ଓଡ଼ିଆରେ ସମ୍ବାଦ ପ୍ରଚାର କଲ ଆକାଶବାଣୀ କଟକ କେନ୍ଦ୍ରରୁ ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 ଏଫ୍ଏମ୍ରେ
2: ଡେଜର୍ଟ ଆସିଗଲା କିନ୍ତୁ ଆମ ଚାମ୍ପିଅନ୍ ଆସିଲେନି ଏପର୍ଯ୍ୟନ୍ତ
3: ବିଲ୍ ଭରିବା ପୂର୍ବରୁ ତ ଆସିଯିବ ନା
4: ତ ଗର୍ଲସ୍ କ'ଣ ହଉଛି
2: ବିଲ୍ ହଉଛି ଚାଲ ତୁ କାର୍ଡ ଦେ ପିନ୍ ଦେ
5: एक प्रकार से पीएम जय अब गरीबों की जय बन गई है

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ ଆମ ପୁରୀ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କୁନି କୁନି ପିଲାମାନଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଛନ୍ତି ରୋଜିତା ଦାସ, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

ପିଲାମାନେ ତୁମେ ସଭି ଆସିଗଲଣି। ଆରେ ବା, ତାହେଲେ ଚାଲ କାର୍ଯ୍ୟକ୍ରମ ଆରମ୍ଭ କରିବା। ଆଜିର ଏଟିକିଲେ ମିଟିକିଲେ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ମୁଁ ତୁମ।

0: ସକାଳୁ ସକାଳୁ ଯୁଆଡ଼େ ଚାହିଁବ ସବୁଆଡ଼ ସବୁଜ ସୁନ୍ଦର ଦିଶେ, କାହିଁକି ନା ବର୍ଷାରେ ଓଦା ହେଇ ଲାଗେ ଯେମିତି ଗଛଲତା ସବୁ ନୂଆ ରୂପ ପାଇଯାଇଛନ୍ତି। ପୋଖରୀ ନଈ ସବୁ ପାଣିରେ ଭରିଯାଏ, ଆଉ ଏଇ ବର୍ଷା ପାଣିରେ କାଗଜ ଡଙ୍ଗା କରି ଭସାଇବାକୁ ବି ଭାରି ମଜା ଲାଗେ, ନା କ'ଣ ପିଲେ? ଆଚ୍ଛା, ତୁମେମାନେ ଏଇ ବର୍ଷା ଦିନରେ କ'ଣ କ'ଣ କର ତୁମ ରୋଜିତା ବାପାକୁ ଚିଠିଟିଏ ଲେଖି ନିଶ୍ଚୟ ଜଣାଇବ। ଆଚ୍ଛା ପିଲେ, ଏଇ ବର୍ଷା ଦିନରେ ଏଇଭଳି କାଗଜ ଡଙ୍ଗା କରିବାକୁ, ମାଆଙ୍କ ହାତରୁ ଗରମ ଗରମ ପକୁଡ଼ି ଖାଇବାକୁ ଭାରି ମଜା ଲାଗେ। ତାହେଲେ ଆଜି ଆମେ କ'ଣ କରିବା ଯେମିତି ଆମକୁ ବି ଟିକେ ମଜା ଲାଗିବ? ଆମେମାନେ କଥା ହେଇପାରିବା ଆମର କୁନି ବନ୍ଧୁମାନଙ୍କ ସହିତ, କ'ଣ କହୁଛ ପିଲେ, କଥା ହେବା ତ? ଆସ, ଆଜି ଛୁଟି ଦିନରେ ଆମେ ସ୍ୱାଗତ କରିବା ଏବେ ଆମ ପାଖରେ ଥିବା ଦୁଇ କୁନି ବନ୍ଧୁଙ୍କୁ, ଆଉ ଜାଣିବା ସେମାନଙ୍କୁ କ'ଣ ସବୁ ମଜା ଲାଗେ। ପିଲାମାନେ, ଆଜିର ଇଟିକିଲି ମିଟିକିଲି କାର୍ଯ୍ୟକ୍ରମକୁ ତୁମକୁ ବହୁତ ବହୁତ ସ୍ୱାଗତ।
1: ଆଜ୍ଞା ଅପା, ନମସ୍କାର।
0: ପିଲାମାନେ, ତୁମ ଦୁଇ ଜଣଙ୍କର ନାଁ ତୁମର ଟିକେ କୁନି ବନ୍ଧୁମାନଙ୍କୁ କୁହ।
2: ମୋ ନାଁ ସୁଲଗ୍ନା ପୃଷ୍ଟି।
3: ମୋର ନାମ ଆଦର୍ଶ କୁମାର ପୃଷ୍ଟି।
0: ଆଚ୍ଛା, ତୁମମାନଙ୍କୁ କେତେ ବୟସ ସବୁ କହିଲ?
2: ମୋତେ 12 ବର୍ଷ।
3: ମୋତେ 7 ବର୍ଷ।
0: ତୁମେ ଏବେ କୋଉ ଶ୍ରେଣୀରେ ପଢୁଛ?
2: ମୁଁ 7ମ ଶ୍ରେଣୀରେ ପଢୁଛି।
3: ମୁଁ 3ୟ ଶ୍ରେଣୀରେ ପଢୁଛି।
0: ଆଚ୍ଛା, କହିଲ ତୁମେ ଦୁଇ ଜଣ କ'ଣ ବନ୍ଧୁ ନା ଭାଇ ଭଉଣୀ?
2: ଆମେ ଦୁଇ ଜଣ ଭାଇ ଭଉଣୀ।
0: ତାହେଲେ ପିଲାମାନେ, ଜାଣିଲ ତ ଆଜି ଆମ ପାଖରେ ଅଛନ୍ତି ଦୁଇ ଭାଇ ଭଉଣୀ, ଭାରି ମଜା ଲାଗିବ କଥା ହେବାକୁ। ହେଲେ ଜାଣିବା ଯେ ସେମାନଙ୍କୁ ଏମିତି କ'ଣ କ'ଣ ଆସୁଛି, କ'ଣ କହୁଛ ପିଲେ? ହଉ, ଆଚ୍ଛା କହିଲ ଝିଅ, ତୁମକୁ ପାଠ ପଢିବା ଛଡା ଆଉ ସବୁ କ'ଣ କ'ଣ ଭଲ ଲାଗେ?
2: ଡ୍ରଇଂ କରିବା, ସୁଇମିଂ କରିବା।
0: ଆରେ ବା ସୁଲଗ୍ନା, ତୁମକୁ ସୁଇମିଂ ଆସୁଛି, ତ ବହୁତ ବଢିଆ କଥା। କେବେଠୁ ଶିଖୁଛ କହିଲ?
2: ମୁଁ ପ୍ରାୟତଃ 3 ବର୍ଷ ହେଲାଣି ଶିଖୁଛି। ତା ବାଦେ ମୁଁ ଡିଷ୍ଟ୍ରିକ୍ଟ ଲେବୁଲରେ ବି ଯାଇଛି ଏବଂ ଷ୍ଟେଟ୍ ଲେବୁଲରେ ବି ଯାଇଛି।
0: ଆରେ ବା, ଆଚ୍ଛା ଯେତେବେଳେ ତୁମେ ସୁଇମିଂ ଶିଖ, ଡର ଲାଗେନି?
2: ପ୍ରଥମରୁ ଡରିଥିଲି କିନ୍ତୁ ଏବେ ଡରୁନି।
0: ନିହାତି, ତୁମେ କମ୍ପିଟିସନରେ ଭାଗ ନେଇସାରିଲେଣି ମାନେ ଆଉ ଡରିବ କେମିତି? ଆଚ୍ଛା, ଯୋଉ କମ୍ପିଟିସନରେ ଭାଗ ନେଇଥିଲ କେମିତି ଲାଗିଲା ତୁମକୁ?
2: ପ୍ରଥମରୁ ଯେତେବେଳେ ଫାଷ୍ଟିଂରୁ କେତେବେଳେ କେମିତି ଟିକେ ଡର ଡର ଲାଗୁଥିଲା, ତାପରେ ଯେତେବେଳେ ଗଲି ତାପରଠୁ ଫ୍ରି ଲାଗିଲା।
0: ଆଦର୍ଶ, ତୁମ ଦିଦି ସୁଇମିଂ ଶିଖୁଛନ୍ତି, ତୁମକୁ ଇଚ୍ଛା ହୁଏନି ଶିଖିବାକୁ?
3: ମୁଁ ତ ଛୋଟବେଳୁ ଶିଖୁଛି।
0: ଛୋଟବେଳୁ ଶିଖୁଛ, ଏବେ ଟିକେ ବଡ଼ ହେଇଗଲଣି ନାଇଁ?
3: ଛୋଟବେଳେ ଡରୁଥିଲେ ସେଥିପାଇଁ, ଆଉ ଏବେ ତ ଜମା ଡରୁନି। ସୁଇମିଂ ତ ଏବେ ପୁରା ମୋର ଫେଭରେଟ୍ ହେଇସାରିଲାଣି।
0: ହଁ, ଆରେ ବା, ତାହେଲେ ତୁମେ କ'ଣ ଦିଦି ଭଳି କମ୍ପିଟିସନରେ ଭାଗ ନେବ?
3: ହଁ,
0: ବଢିଆ କଥା। ଆଚ୍ଛା ପିଲେ, କହିଲ ତୁମେ ଯୋଉ ଏମିତି ସୁଇମିଂ କ୍ଲାସ ଯାଅ, କେତେବେଳେ ଲାଗେନି ତୁମେ ସତେ ଯେମିତି ଗୋଟେ ମାଛଟେ ଆଉ ପାଣିରେ ପହଁରୁଛ?
2: ହଁ ଲାଗେ,
3: ମତେ କିନ୍ତୁ ଲାଗେନି।
0: ଆଚ୍ଛା, ଯଦି ତୁମେ ମାନେ ମାଛ ହେଇଥାନ୍ତ ତାହେଲେ କୋଉ ମାଛ ହେଇଥାନ୍ତ ଟିକେ କହିଲ?
3: ମୁଁ ତ ଗୋଲ୍ଡ ଫିସ୍ ହେଇଥାନ୍ତି।
0: ଆରେ ବାପରେ, ଆଉ ସୁଲଗ୍ନା ତୁମେ?
2: ମୁଁ ଭାକୁର ମାଛ ହେଇଥାନ୍ତି।
0: ତାହେଲେ ପିଲେ, ଏମିତି କିଛି ମନେ ଅଛି ସୁଇମିଂ କ୍ଲାସରେ, କୋଉଟା ପୁରା ମଜା ଲାଗେ ଆଉ କୋଉଟା କିନ୍ତୁ ଟିକେ କଷ୍ଟ ଲାଗେ, ଟିକେ ଡର ଲାଗେ ଶିଖିଲା ବେଳେ, ଟିକେ ମନେ ପକେଇ କହିଲ?
2: ଶିଖିଲା ବେଳେ ତ ଟିକେ ଟିକେ କିଛି ମାତ୍ରାରେ ଡର ଲାଗୁଥିଲା, କିନ୍ତୁ ମଜା ଲାଗେ ଅସଲରେ ବ୍ରେଷ୍ଟ୍ରୋକ୍ଟା ଅଧିକ ମଜା ଲାଗେ। ସେଥିରେ ପାଖାପାଖି ମାନେ ଟିକେ ବେଙ୍ଗ ଟାଇପ୍ର ସେଭଳି ପହଁରନ୍ତି,
0: ବେଙ୍ଗ ଟାଇପ୍ର ପହଁରନ୍ତି, ସେଇଟା ମଜା ଲାଗେ।
2: ହଁ, କିନ୍ତୁ ଯେତେବେଳେ ଫ୍ରି ଷ୍ଟାଇଲ୍ କଥା କହିଲେ, ଫ୍ରି ଷ୍ଟାଇଲ୍ ଟିକେ ହାର୍ଡ଼ ଲାଗେ, ମାନେ ସେଥିରେ ଟିକେ ଅଧିକ ଏନର୍ଜି ଅଛି।
0: ଆଉ ଆଦର୍ଶ, ତୁମକୁ କ'ଣ ମଜା ଲାଗେ?
3: ମତେ ତ ପୁରା ପାଣିର ଟାଇଲ ଯୋଉ ସଭା ତଳେ ଅଛି ତାର ଭିତରକୁ ଯାଇକି ପୁରା ଉପରୁ ଆସିଲା ବେଳେ ମଜା ଲାଗେ।
0: ଆରେ ବାପରେ, ଆଚ୍ଛା କୁହ, ଯୋଉମାନେ ତୁମ ଭଳି ତୁମ ବୟସର ପିଲା ହେଇଥିବେ ସେମାନେ ଯଦି ସୁଇମିଂ ଶିଖିବାକୁ ଚାହୁଁଥିବେ ତାହେଲେ ପ୍ରଥମେ କ'ଣ କରିବେ?
2: ଫାଷ୍ଟ ତ ଗଲେ ଫାଷ୍ଟ ଟିକେ ଟିକେ କୋଉ ବ୍ୟାୟାମ କରିବା କଥା, ମାନେ ଟିକେ ଏକ୍ସରସାଇଜ କରିବା କଥା। ତାପରଠୁ ଗୋଟେ ବୋର୍ଡ ଦେବେ ତମକୁ, ଶିଖେଇଲା ବେଳେ ପ୍ରାକ୍ଟିସ ଟାଇମ୍ରେ ଗୋଟେ ବୋର୍ଡ ଦେବେ, ବୋର୍ଡ ଧରିକି ତମେ ହେଡ୍ ଅଫ୍ ହେଡ୍ ଡାଉନ୍ ସେଇଟା କରିବ, ସେଇଟାକୁ ତା ପୁରା ନାଁ କହିବାକୁ ଗଲେ ହେଡ୍ ଅଫ୍ ହେଡ୍ ଡାଉନ୍ ସେଇଟା ଶିଖିବାକୁ ପଡ଼ିବ। ତାପରେ ଯାଇକି ଏକ୍ସଟ୍ରା ଯୋଉ ସୁଇମିଂ ଗୁଡ଼ାକ ଶିଖିବାକୁ ଅଛି।
0: ତୁମେ ଯୋଉ ସୁଇମିଂ କ୍ଲାସ ଯାଉଛ, କୋଉଠିକି ଯାଉଛ? ଆଉ ତୁମ ସାର୍ଙ୍କ ନାଁ କ'ଣ ଯିଏ ଶିଖଉଛନ୍ତି?
2: ପୁରୀ ଜଗନ୍ନାଥ ଷ୍ଟାଡିୟମକୁ ଯାଉଛି, କ୍ରିକେଟ ଷ୍ଟାଡିୟମ। ସେଠି ଆମର ପ୍ରଭାସ ସାର୍ ଅଛନ୍ତି, କ'ଣ ଜଣେ ଶିଖଉଛନ୍ତି। ସେ
0: କେତେ ସମୟ ଶିଖୁଛ?
2: ପ୍ରାୟତଃ ଘଣ୍ଟାଟେ।
0: ଆଉ ଆଦର୍ଶ?
3: ମୁଁ ସେଠି ଗୋଟେ ନୂଆ ଜିନିଷଟେ ଶିଖିଥିଲି, ସେଇଟା ହେଲା ସୁପରମ୍ୟାନ କିକ୍।
0: ଆଚ୍ଛା, ସେଇଟା କେମିତି ହୁଏ?
3: ବୋଟ୍ର ଆଗ ପଟେ ଦିଟା କଣା ଥାଏ,

0: ଆଉ ପଛପଟେ ଦୁଇଟା କଣା ଥାଏ। ସେ କଣାର ଗୋଟେ ହାତଟା ସେଠି କଣା ଯୋଉ ଥିବ ମଝିରେ ଗୋଟେ ଗାରଟେ ବି ଥିବ, ତାକୁ ଧରିବ, ଧରିକି ଗୋଟେ ହାତ ସିଧା ରଖିବ, ସିଧା ରଖିକି କେକ୍ ମାରିବ,
1: ଗୋଟେ ହାତ ସିଧା ଆଗକୁ ରଖିବ ସାମ୍ନାକୁ, ତାପରେ ଗୋଡ ପଛପଟୁ କିକ୍ ମାରିବ,
0: କିକ୍ ମାରିବ ଯେ, କିନ୍ତୁ ଯୋଉ ପଟୁ ହାତଟା ରଖିଥିବ ସେଇ ପଟକୁ ଛଅଟା କିକ୍ ମାରିସାରିଲା ପରେ ଯାଇକି ମୁଣ୍ଡଟା ସେପଟୁ ବାହାର କରିକି ନିଶ୍ୱାସ ନବ।
1: ଆରେ ବାଃ ଆଦର୍ଶ, ତୁମେ ସ୍କୁଲ ପଢାପଢି କରିବାକୁ ଯାଉଛ ତ?
0: ହଁ ଯାଉଛି।
1: ଆଉ ସ୍କୁଲରେ ପଢିବାକୁ ମଜା ଲାଗୁଛି?
0: ମଜା ଲାଗୁଛି ଯେ, ଖାଲି ଅଧିକ ରୁଟିନ ଦଉଛନ୍ତି ସେଥିପାଇଁ ନେଇକି ଖାଲି ସିଢି ଚଲା ବେଳକୁ ଖାଲି ଗୋଡଟା କାଟୁଛି ଭାରି ବ୍ୟାଗ ଯୋଉ।
1: ଆଚ୍ଛା, ଏଇଟା ଚିନ୍ତାର କଥା, ଏତେ ପାଠ ଦେଇ ଦଉଛନ୍ତି ଆଦର୍ଶକୁ। ନାଇଁ ତାହେଲେ କଣ ବେଶୀ ପଢିବାକୁ ଭଲ ଲାଗୁଛି?
0: ମତେ ଇଂଲିଶ ପଢିବାକୁ ବହୁତ ଭଲ ଲାଗୁଛି, ସେଥିପାଇଁ ଗୁରୁଜୀ ମତେ ଇଂଲିଶର ପ୍ରମୁଖ ବନେଇ ଦେଇଛନ୍ତି।
1: ଆରେ ବାଃ, ତ ବଢିଆ କଥା। କଣ କହୁଛ, ମନିଟର ହେଇଗଲା ପରେ ସମସ୍ତଙ୍କୁ?
0: ମାନେ ମନିଟର ହେଲା, ଆମର ଗୁରୁଜୀ ଯଦି ଆସିନଥିବେ ତାହେଲେ ମୁଁ ବହି ନେଇକି ପିଲାଙ୍କୁ ରାଇମ୍ସ ପଢେଇବି, କେତେକ କ୍ୱେଶ୍ଚିନ୍ ପଚାରିବି, ଯିଏ ବି ଦୁଷ୍ଟ ହବ ତାର ନାଁଟା ଚକଟରେ ବ୍ଲାକବୋର୍ଡରେ ଲେଖିଦେବି।
1: ତାମାନେ ଆଦର୍ଶ ହଉଛନ୍ତି ଗୋଟେ ଆଦର୍ଶ ମନିଟର। ଆଚ୍ଛା, ତାହେଲେ ଆଦର୍ଶ ବଡ଼ ହେଲେ କଣ ହବ ଟିକେ କହିଲ?
0: ମୁଁ ବଡ଼ ହେଲେ ସାଇଣ୍ଟିଷ୍ଟ ହେବାକୁ ଚାହୁଁଛି।
1: ତମେ ଯଦି ହେଇଗଲ କାଲି ସକାଳେ ଉଠୁ ଉଠୁ ବୈଜ୍ଞାନିକ ସାଇଣ୍ଟିଷ୍ଟ ହେଇଗଲ, କଣ କରିବ ପ୍ରଥମେ ଟିକେ କହିଲ?
0: ପ୍ରଥମେ ତ କେତେକ ଗ୍ୟାଜେଟ ବନେଇବି ଯୋଉଟା ଲୋକଙ୍କୁ ସାହାଯ୍ୟ କରିବ।
1: ତ ବଢିଆ କଥା ଟିକେ କହିଲ। ହଉ, ନିଜ ପାଇଁ କଣ କଣ ଗ୍ୟାଜେଟ ବନେଇବ ଟିକେ କହିଲ?
0: ନିଜ ପାଇଁ ତ ମୁଁ ଗୋଟେ ହେଲିକପ୍ଟର ବନେଇବାକୁ ଚାହୁଁଛି।
1: ଆଚ୍ଛା,
0: ହେଲିକପ୍ଟର, ତା ସହିତ ଗୋଟେ ଗ୍ଲୋଭ୍ସ ବି ଥିବ, ତାକୁ ପିନ୍ଧିବି, ହେଲିକପ୍ଟର ଦୁଇଟା ବଟନ ଥିବ, ତାକୁ ଚିପିଦେଲେ ହେଲିକପ୍ଟର ପଙ୍ଖା ଆରମ୍ଭ ହେଇ ଉଡ଼ିଆ ମାନେ ଘୁରିଆ ଆରମ୍ଭ ହେଇଯିବ। ତାପରେ ହାତଟାକୁ ଯୋଉ ପଟକୁ ନେବି ସେ ସେଇପଟକୁ ଯିବ।
1: ଆରେ ବା, ମାନେ ଆଉ କିଛି ଦରକାର ନାହିଁ ନା, ପୁରା ମାନେ ହାତରେ ପୁରା ସିଗ୍ନାଲ ରେଡି। ଆଚ୍ଛା, ହଉ ତୁମେ ବଡ ହେଲେ କଣ ହବ କହିଲ?
2: ମୁଁ ବଡ ହେଲେ ଟିଚର ହେବାକୁ ଚାହୁଁଛି।
1: ବଢିଆ କଥା, ତାହେଲେ ତୁମେ ଟିଚର ହେଲା ମାନେ ପ୍ରଥମେ ପାଠ ପଢେଇବ। ତୁମକୁ ତାହେଲେ କିନ୍ତୁ ପଢିବାକୁ କଣ ଭଲ ଲାଗେ, କୋଉ ବିଷୟ?
2: ମତେ ଭଲ ଲାଗେ ମ୍ୟାଥ ଆଉ ସାଇନ୍ସ।
1: ଆଉ ତୁମେ ପଢାପଢି କର, ହେଲେ ମୁଁ ଶୁଣୁଥିଲି ତୁମକୁ ଗପ ଲେଖିବାକୁ ବି ଭଲ ଲାଗେ, ସତ?
2: ହଁ।
1: ତାହେଲେ କେବେଠାରୁ ଗପ ଲେଖୁଛ?
2: ସେଇ 2 ବର୍ଷ ହେଲା। ତ ଗୋଟେ ଗପ ଲେଖିଥିଲି, ସେଇଟା ସ୍କୁଲର ଗୋଟେ ବହିରେ ଛପିଛି।
1: ଏବେ ଦିଦିଙ୍କ ଗପ ଶୁଣିବା ତାହେଲେ ଆଦର୍ଶ, କଣ କହୁଛ?
0: ହଁ ଶୁଣିବା।
1: ଠିକ ଅଛି, କଣ ତୁମର ଗପର ନାଁ ଟିକେ ଆମର ସମସ୍ତଙ୍କୁ ଶୁଣାଅ ସୁଲଗ୍ନା।
2: ଅପା, ମୋ ଗପର ନାଁ ହେଲା ହସକଥା। ଏକଦା ଗୋଟେ ଗାଁରେ ରାମ ଶ୍ୟାମ ଦୁଇଟା ଭାଇ ଥିଲେ, ସେମାନେ ବାସ କରୁଥିଲେ। ଦିନେ କହିଛି ନା ସେମାନଙ୍କର ସବୁ ପରିବା ସରିଗଲା। ସେମାନେ ପରିବା ଆଣିବାକୁ ବଜାରକୁ ଗଲାବେଳେ ବହୁତ ଜୋରେ ବର୍ଷା ହେଲା। ସେମାନେ କ'ଣ କଲେ ନା, ଛୋଟ ବଡ଼ ହେଇକି ଏଣେ ତେଣେ କିଛି ଗୋଟେ ବିଶ୍ରାମସ୍ଥଳୀ ଯେମିତି ଗୋଟେ ସେଭଳିଆ କିଛି ଖୋଜିବାକୁ ଲାଗିଲେ। ତାପରେ କହିଛି ନା, ସେମାନେ ଆଖପାଖ ଲୋକଙ୍କୁ ପଚାରିକି ବୁଝିଲେ କି ଏଠୁ ଅଳ୍ପ କିଛି ଦୂରରେ ଗୋଟେ ଭଲ ଗୁମ୍ଫାଟେ ଅଛି। ସେମାନେ ସେ ଗୁମ୍ଫା ଆଡ଼କୁ ଗଲେ। ଗଲାବେଳକୁ ସେ ରାସ୍ତାରେ ଗୋଟେ ଦଉଡ଼ିଟିଏ ଦେଖିଲେ। ସେ ଦଉଡ଼ିଟିକୁ ଦେଖିକି ସେମାନେ ଭାବିଲେ ବୋଧେ ଏଇଟାକୁ କାମରେ ଆସିବ। ସେମାନେ ସେ ଦଉଡ଼ିଟାକୁ ନେଇଗଲେ। ସେଇ କାମରେ ଆସିବ ବୋଲି ଭାବିକି ସେମାନେ ରାସ୍ତାରେ ଗୋଟେ ସ୍ପିକର ଆଉ ଗୋଟେ ଛୁରୀଟାକୁ ବି ଉଠେଇଦେଲେ। ଧୀରେ ଧୀରେ ଗୁମ୍ଫା ଆଖପାଖ ହେଇଯାଉଥାଏ। ବାହାରେ ବର୍ଷାର ମାତ୍ରା ମଧ୍ୟ ବଢ଼ି ବଢ଼ି ଚାଲିଥାଏ। ସେମାନେ ଗୁମ୍ଫାରେ ପହଞ୍ଚିଗଲେ। ସେ ଗୁମ୍ଫାରେ ଗୋଟେ ବାଘ ରହୁଥିଲା। ସେ କହିଲା, ଆରେ କିଏ ସେ ମୋ ଗୁମ୍ଫା ଭିତରେ? ତାପରେ ରାମ ଉତ୍ତର ଦେଲା, ମୁଁ ତୁମର ବଡ଼ ଭାଇ। ତାପରେ ବାଘଟି ପଚାରିଲା, ତମେ ଯଦି ମୋ ବଡ଼ ଭାଇ ତାହେଲେ ତମ ଲାଞ୍ଜଟା ତ ମୋ ଲାଞ୍ଜଠୁ ଆହୁରି ବଡ଼ ହୋଇଥିବ। ତାପରେ ରାମ ବୁଦ୍ଧି ବାହାର କଲା ଏବଂ କହିଲା କି, ଶ୍ୟାମ ଶୁଣେ ଶୁଣେ, ଆମେ ରାସ୍ତାରୁ ଗୋଟେ ଦଉଡ଼ିଟେ ପାଇଥିଲେ, ସେ ଦଉଡ଼ିଟାକୁ ବାଘ ଆଡ଼କୁ ଲମ୍ବେଇ ଦେ, ସିଏ ଭାବିବ ଯେ ଏଇଟା ଆମ ଲାଞ୍ଜ ବୋଲି। ସେ ଲାଞ୍ଜଟାକୁ ବଢ଼େଇ ଦେଲା। ବାଘ ସେ ଲାଞ୍ଜଟାକୁ ଦେଖିକି ପୁରା କାବା ହେଇଗଲା। ସେ କହିଲା, ଏତେ ବଡ଼ ଲାଞ୍ଜ, ତାହେଲେ ମୋ ଆବାଜଠାରୁ ତମ ଆବାଜଟି ମଧ୍ୟ ବହୁତ ଜୋରରେ ହେଇଥିବ। ତାପରେ ରାମ ସେ ସ୍ପିକରଟାକୁ ଅନ୍ କରିଦେଲା। ତାପରେ ବାଘଟି ଶୁଣିକି କାବା ହେଇଗଲା। ବାଘ କହିଲେ, ଏତେ ବଡ଼ ଆବାଜ? ତାପରେ ବାଘଟି କହିଲା, ତାହେଲେ ମୁଁ ତମର ସବୁ ଜିନିଷ ଚେକ୍ କରିଦେଲି ଯେ, କିନ୍ତୁ ଗୋଟେ ଜିନିଷ ରହିଗଲା, ମୋ ପଞ୍ଝାଠାରୁ ତମ ପଞ୍ଝା କ'ଣ ଏତେ ମୁନିଆ? ତାପରେ ରାମ କ'ଣ କଲା ନା, କହିଲା, ବାଘ ଭାଇ ତମେ ଟିକେ ତମ ପଛପଟକୁ ବୁଲି ଯାଉନ, ତାପରେ ତମେ ଜାଣିଯିବ ନା ଆମ ପଞ୍ଝା କେତେ ମୁନିଆ।

0: ତାପରେ ସେ ବୁଲିଲା ବେଳକୁ ରାମ ଧୀରେ କିନା ଯାଇକି ବାଘର ଲାଞ୍ଜଟାକୁ ସେ ଛୁରୀରେ କାଟିଦେଲା। ତାପରେ ବାଘଟି ଦୌଡ଼ି ଦୌଡ଼ି ଗୁମ୍ଫା ବାହାରକୁ ପଳାଇଲା। ଏପଟେ ବର୍ଷା ବି ଝାଡ଼ି ଯାଇଥିଲା। ତ ରାମ ଆଉ ଶ୍ୟାମ ଖୁସିରେ ଘରକୁ ପଳାଇଲେ।
1: ଆରେ ବାଃ ବଢ଼ିଆ ଲାଗିଲା ଆଦର୍ଶ। ବାଃ ତୁମେ ଏତେ ଛୋଟ ବେଳୁ ଏତେ ବଢ଼ିଆ ଗପଟେ ଲେଖିଦେଇଛ, ମଜା ଲାଗିଲା କିନ୍ତୁ ନା। ମୋତେ ସବୁଠୁ ବଢ଼ିଆ ଲାଗିଲା ଯେ ଓଲା ଦୌଡ଼ି ସ୍ପିକର ସବୁ ତାଙ୍କର କାମରେ ଆସିଗଲା ନା। ଆଉ ଆଦର୍ଶ ସୁଲଗ୍ନା ଦିଦି ତ ତୁମର ଶୁଣେଇଲେ ଗପ, ତୁମେ କିଛି ଶୁଣେଇବ ନା ନାହିଁ?
2: ହଁ ଶୁଣେଇବାକୁ ଚାହୁଁଛି।
1: କଣ ଶୁଣେଇବ?
2: ଅପା ମୁଁ ମୋ ବହିର ଏକ କବିତାଟିଏ ଶୁଣେଇବି। ସେ କବିତାର ନାଁଟି ହେଉଛି କେହି ନୁହେଁ ତା ସରି। ଫୁଲ ପରି ମୁଁ କୋମଳ ହେବି, ହସିବି ସଦାବେଳେ, ବାସ ଭିତରେ ଖୁସି ମୁଁ ଦେବି ସଭିଙ୍କୁ କାଳେ କାଳେ। କୋଇଲି ପରି ମିଠା ସ୍ୱରରେ କହିବି କଥା ସଦା, ଦୁଃଖ ଦେବିନି କାହାରି ମନେ ଆସୁ ବିପଦ ବାଧା। ପାହାଡ଼ ସମ ସ୍ଥିର ମନରେ କରିବି ସବୁ କାମ, ଦେଶ ସେବାରେ ଜୀବନ ଦେବି ରଖିବି ତାର ନାମ। ନଦୀ ପରାଏ ଆଗେଇ ଯିବି କରିବି ଜନହିତ, ଦୁଃଖୀ ଓଟରେ ହସା ଖେଳାଇ ହେବି ମୁଁ ତାର ମିତ। ପରର ହିତ କରାଇ ଯିଏ ଆପଣା ଲୋକ ପରି, ସିଏ ତ ଏକା ସଂସାର ତାର କେହି ନୁହେଁ ତା ସରି।
1: ଆରେ ବା ସୁଲଗ୍ନା କେମିତି ଲାଗିଲା କବିତାଟି?
0: ବହୁତ ଭଲ ଲାଗିଲା।
1: ହେଲେ ଆମେ ଗୋଟେ ଆଦର୍ଶଙ୍କ ପାଇଁ ତାଳି ମାରିଦବା,
0: ମାରିବା
1: ଚାଲ। ବଢ଼ିଆ ଲାଗିଲା, ବହୁତ ସୁନ୍ଦର ଭାବରେ କବିତା ଆବୃତ୍ତି କଲ। ଆଉ ସୁଲଗ୍ନା ତୁମକୁ କିଛି କବିତା ଆସୁଛି କି, ଆମକୁ ଟିକେ ଶୁଣେଇବ?
0: ହଁ ନିଶ୍ଚିନ୍ତ। ଅପା ମୁଁ ଯେଉଁ କବିତାଟି ଶୁଣେଇବି ସେ କବିତାଟିର ନାଁ ହେଲା ମା। ମା

0: ବାଃ ବାଃ ବାଃ, ତ ବହୁତ ବଢ଼ିଆ ଭାବରେ ଶୁଣିଲ ପୁରା ଗାଇକିରି। ଗୀତ ଗାଇବାକୁ ଭଲ ଲାଗେ?
1: ଭଲ ଲାଗେ
0: ବହୁତ ସୁନ୍ଦର ଲାଗିଲା। ଆଦର୍ଶ, କେମିତି ଲାଗିଲା?
1: ମତେ ତ ବହୁତ ବଢ଼ିଆ ଲାଗିଲା।
0: ତାହେଲେ ଗୋଟେ ଗୀତ ଗାଅ ଟିକେ ଆମ ପାଇଁ।
1: ହଁ ଶୁଣେଇବି,
0: କ'ଣ ଶୁଣେଇବ?
1: ଗୋଟେ ପ୍ରାର୍ଥନା ଶୁଣେଇବି।
0: କି

0: ଗୋଟେ ସୁପର ପାୱାର ମିଳିସାରିଛି।
1: ଆରେ ବାପରେ ମିଳିସାରିଛି କଣ?
0: ମୁଁ ଯାହା କହିବି ସେଟା ସତରେ ସତ ହେଇଯିବ।
1: ହଁ, ତାହେଲେ ଆଜିର ତୁମର ଏଇ ଯୋଉ କଥା କହିଲ, ତୁମର ସବୁ ସାଙ୍ଗସାଥି ମାନଙ୍କୁ ଭଲ ଲାଗିବ ନା ଭଲ ଲାଗିବନି, କଣ ଭାବୁଛ?
0: ବହୁତ ଭଲ ଲାଗିବ।
1: ବହୁତ ଭଲ ଲାଗିବ, ତ ଏଇଟା ତ ସତ କଥା। ଆଚ୍ଛା ହଉ, ଆଦର୍ଶକୁ ତ ଆମର ସୁପର ଶକ୍ତି ମିଳିସାରିଛି, ସୁଲଗ୍ନା ତୁମର କଣ ଦରକାର ଶକ୍ତି?
2: ମତେ କିଛି ଗାୟବ ହବାର କିଛି ଯନ୍ତ୍ର ଦରକାର।
1: ଆଚ୍ଛା, ଯଦି ଗାୟବ ହେଇଗଲ କୋଉଠିକି ଯିବ?
0: ଛୋଟବେଳେ ସେ ଦରକାର,
2: କୋଉଠି ଯିବିନି, କୋଉଠି
1: କଣ କରିବ, କୋଉଠିକି ବୁଲି ଯିବ କହିଲ ଯଦି ଗାୟବ ହେଇଗଲ କଣ କରିବ ଗୋଟେ କୁହ।
2: ଟ୍ରେନରେ ବସି କୁଆଡେ ଗୋଟେ ଏକଲା ବୁଲିବାକୁ ଯିବି ବିନା ଟିକେଟରେ।
1: ଆଚ୍ଛା, ତାହେଲେ ଆମର ଟ୍ରେନରେ ବସି ପୁରା ବୁଲିବାକୁ ଯିବ, ନାଇଁ ଦେଖିବ ସୁନ୍ଦର ସୁନ୍ଦର ଜାଗା ଆଉ ଚିତ୍ର ଆଙ୍କିବ। କୋଉ ଚିତ୍ର ଆଙ୍କିବାକୁ ବେଶୀ ଭଲ ଲାଗେ?
2: ସିନେରୀ ବେଶୀ ଭଲ ଲାଗେ।
1: ଭଲ ଲାଗେ ନା, ସେଇଥିପାଇଁ ବୁଲିବାକୁ ଭଲ ଲାଗୁଛି। ଆଉ ତୁମର ପ୍ରିୟ ରଙ୍ଗ କଣ?
2: ମୋର ପିଙ୍କ କଲର।
1: ତୁମେ ସିନେରୀ ଚିତ୍ର ଆଙ୍କୁଛ, କେବେ ତୁମର ଭାଇ ଆଦର୍ଶଙ୍କ ଚିତ୍ର ଆଙ୍କିଛ ନା ନାଇଁ?
2: ବହୁତ ଥର ଆଙ୍କିଛି।
1: ବହୁତ ଥର ଆଙ୍କିଛ, କଣ ଆଦର୍ଶ ଭଲ ଲାଗନ୍ତି ଦିଦି?
0: ହଁ ଭଲ ଲାଗୁଛି।
1: ଆଚ୍ଛା, ତୁମ ଘରେ ସବୁ କିଏ କିଏ ରୁହନ୍ତି ଟିକେ କହିଲ?
2: ବାପା ମା ଭାଇ ଆଉ ଜେଜେବାପା ତ ନାହାନ୍ତି, ଏବେ ଜେଜେମା ଅଛନ୍ତି।
1: ଆଚ୍ଛା, ତାହେଲେ ତୁମ ଘର ଲୋକଙ୍କୁ ଆଜି କଣ କହିବ କହିଲ ଆମର ଏଇ କାର୍ଯ୍ୟକ୍ରମ ମାଧ୍ୟମରେ?
2: ବାପା ମାମାଙ୍କୁ କହିବାକୁ ଚାହିଁବି କି ମୁଁ ବାପା ମାମାଙ୍କୁ ବହୁତ ଭଲ ପାଏ, ଆଉ ବଡ଼ ହେଲେ ମୁଁ ଭଲ ପାଠ ପଢ଼ିକି ବଡ଼ ହେଲେ ତାଙ୍କ ନାଁ ରଖିବାକୁ ଚାହୁଁଛି।
1: ଆଉ ଆଦର୍ଶ କଣ କହିବ?
0: ମୁଁ ବି ସେ ଚାହୁଁଛି।
1: ତୁମେ ଯାହା ଚାହୁଁଛ ତୁମର ସବୁ ଇଚ୍ଛା ପୂରଣ ହଉ। ଆଉ ଯେତେବେଳେ ଆଦର୍ଶଙ୍କର ହେଲିକପ୍ଟର ତିଆରି ହେଇଯିବ, ଯଦି ଆଦର୍ଶ ଆମକୁ ଡାକିବେ ତାହେଲେ ଆମେ ସମସ୍ତେ ସେଥିରେ ବସି ବୁଲିବାକୁ ଯିବା। ବହୁତ ଭଲ ଲାଗିଲା ପିଲେ ତୁମମାନଙ୍କ ସାଙ୍ଗେ କଥା ହେଇ। ଏବେ ତ ସମୟ ହେଇଗଲାଣି ତୁମମାନଙ୍କ ଠାରୁ ବିଦାୟ ନେବା।
2: ଆଜ୍ଞା ଅପା, ନମସ୍କାର।
1: ପିଲାମାନେ ଶୁଣିଲ ତ ତୁମର କୁନି ବନ୍ଧୁ ସୁଲଗ୍ନା ଆଉ ଆଦର୍ଶଙ୍କର କଥା? ମଜା ଲାଗିଲା ନା ଶୁଣିବାକୁ? ଆଉ ତାଙ୍କ ସହ କଥା ହେବା ପୂର୍ବରୁ ଆମେ କଥା ହେଉଥିଲେ ବର୍ଷା ଦିନ କାହିଁକି ମଜା ଲାଗେ। ହେଲେ ପିଲାମାନେ, ବର୍ଷା ଦିନେ ମଜା ଲାଗେ ସତ, କିନ୍ତୁ ବର୍ଷାରେ ବେଶୀ ସମୟ ଭିଜିଲେ ଥଣ୍ଡା ଜ୍ୱର ଆଉ କାଶ ହେଇପାରେ। ସେଥିପାଇଁ ମନେ ରଖିବ ପିଲେ, ବର୍ଷାରେ ବେଶୀ ସମୟ ଭିଜିବନି। ଆଉ ଯଦି ଭିଜି ଯାଇଛ ତାହେଲେ ସାଙ୍ଗେ ସାଙ୍ଗେ ଶୁଖିଲା କପଡ଼ାରେ ନିଜର ମୁଣ୍ଡ ଆଉ ଦେହ ପୋଛି ହେଇଯିବ, ବୁଝିଲ ତ ପିଲେ? ଆଉ ହଁ ପିଲେ, ଆଜିକାଲି ତୁମେମାନେ ବାହାରର ଖାଦ୍ୟ ବହୁତ ଖାଉଛ, କିନ୍ତୁ ଏ ବର୍ଷା ଦିନେ ବାହାରର ଖୋଲା ଖାଦ୍ୟ ବିଲକୁଲ ଖାଇବନି, ସବୁବେଳେ ଘରେ ରନ୍ଧା ହେଇଥିବା ଗରମ ଗରମ ଖାଦ୍ୟ ଖାଇବ, କାହିଁକି ନା ସେସବୁ ତୁମ ଦେହ ପାଇଁ ବହୁତ ଭଲ। ଆଉ ଭଲ ଖାଦ୍ୟ ଖାଇଲେ ହିଁ ତୁମେମାନେ ଶକ୍ତିଶାଳୀ ହେବ, ଆମ ଦେଶର ନାଁ ରଖିବ, ନା କ'ଣ ପିଲେ? ଆଉ ହଁ ପିଲେ, ତୁମେମାନେ ଯେହେତୁ ଶକ୍ତିଶାଳୀ, ମୁଁ ଜାଣେ ତୁମେମାନେ ଚାହିଁବ ଅପା ଏମିତି କ'ଣ ଅଛି ଯାହା ଆମେ ବର୍ଷା ଦିନେ କରିପାରିବୁ। ପିଲେ, ତୁମେମାନେ ନିଜ ଘର ଚାରିପାଖରେ କେଉଁଠି ହେଲେ ବି ପାଣି ଜମିବାକୁ ଦେବ ନାହିଁ, କ'ଣ ଭାବୁଛ ପିଲେ? ଅପା, ପାଣି ଜମିଲେ ସିନା ଆମେ ଟିକେ ଡଙ୍ଗା ଭସେଇବୁ, କିନ୍ତୁ ପିଲାମାନେ ଘର ଚାରିପାଖରେ ଯଦି ପାଣି ଜମିବ ତାହେଲେ ସେଥିରେ ଡେଙ୍ଗୁ ଆଉ ମ୍ୟାଲେରିଆ ମଶା ବଂଶ ବୃଦ୍ଧି କରିବେ। ତେଣୁ ସବୁବେଳେ ଘରର ଗୁରୁଜନମାନଙ୍କୁ ବୁଝାଇବ ଯେ ଆଖପାଖରେ କେବେ ବି ଅଧିକ ସମୟ ଯାଏ ଏଇ ବର୍ଷା ପାଣିକୁ ଜମି ରହିବାକୁ ଦେବେ ନାହିଁ। ଆଚ୍ଛା ହଉ ପିଲେ, ତୁମେମାନେ ତ ସବୁ କଥା ମନେ ରଖିଲ, ଏବେ ଚାଲ ଆମେ ସଭିଏଁ ମିଶି ଶୁଣିନେବା ଗୀତଟିଏ।

କଣ ପିଲାମାନେ ଗୀତଟି ଶୁଣିଲ ତ, ଭଲ ଲାଗିଲା ନା? ଆଚ୍ଛା ହଉ, ଆଜିର କାର୍ଯ୍ୟକ୍ରମରେ ସମୟ କେତେବେଳେ ହୋଇଗଲା ଜଣା ପଡ଼ିଲା ନାହିଁ, ହେଲେ ପିଲାମାନେ ତୁମମାନଙ୍କ ଠାରୁ ଏବେ ମୋତେ ବିଦାୟ ନେବାକୁ ହେବ। ହେଲେ ତା ପୂର୍ବରୁ ଆଜିର କାର୍ଯ୍ୟକ୍ରମଟି ତୁମମାନଙ୍କୁ ଭଲ ଲାଗିଛି କି ନାହିଁ ସେ ବିଷୟରେ ମୋତେ ଚିଠିଟିଏ ଲେଖି ନିଶ୍ଚୟ ଜଣାଇବ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଇଟିକିଲେ ମିଟିକିଲେ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼ 752001। ଆଉ ହଁ ପିଲାମାନେ, ଯଦି ତୁମେମାନେ ଇଟିକିଲେ ମିଟିକିଲେ କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହୁଁଛ

କଣ ପିଲାମାନେ ଗୀତଟି ଶୁଣିଲ ତ, ଭଲ ଲାଗିଲା ନା? ଆଚ୍ଛା ହଉ, ଆଜିର କାର୍ଯ୍ୟକ୍ରମରେ ସମୟ କେତେବେଳେ ହୋଇଗଲା ଜଣା ପଡ଼ିଲା ନାହିଁ, ହେଲେ ପିଲାମାନେ ତୁମମାନଙ୍କ ଠାରୁ ଏବେ ମୋତେ ବିଦାୟ ନେବାକୁ ହେବ। ହେଲେ ତା ପୂର୍ବରୁ ଆଜିର କାର୍ଯ୍ୟକ୍ରମଟି ତୁମମାନଙ୍କୁ ଭଲ ଲାଗିଛି କି ନାହିଁ ସେ ବିଷୟରେ ମୋତେ ଚିଠିଟିଏ ଲେଖି ନିଶ୍ଚୟ ଜଣାଇବ। ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଇଟିକିଲି ମିଟିକିଲି କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼ 752001। ଆଉ ହଁ ପିଲାମାନେ, ଯଦି ତୁମେମାନେ ଇଟିକିଲି ମିଟିକିଲି କାର୍ଯ୍ୟକ୍ରମରେ ଭାଗ ନେବାକୁ ଚାହୁଁଛ, ତାହେଲେ ସେ ବିଷୟରେ ମଧ୍ୟ ତୁମେମାନେ ଚିଠି, SMS ବା ହ୍ୱାଟ୍ସଆପ୍ ମାଧ୍ୟମରେ ଜଣାଇପାରିବ। ସେଥିପାଇଁ ଆମର ଫୋନ୍ ନମ୍ବରଟି ବି ଲେଖିରଖ। ଆମର ଫୋନ୍ ନମ୍ବରଟି ହେଉଛି 9437037892। 9437037892। ଏଥର ମୋତେ ବିଦାୟ ଦିଅ। ମୁଁ ରହୁଛି ତୁମମାନଙ୍କର ରଜିତା ଅପା।

ପ୍ରଚାର କଲୁ କାର୍ଯ୍ୟକ୍ରମ ଇଟିକିଲି ମିଟିକିଲି। ଉପସ୍ଥାପନାରେ ଥିଲେ ରୋଜିତା ଦାସ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ବର୍ତ୍ତମାନ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ। କାର୍ଯ୍ୟକ୍ରମ ପରିସରକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତେବେ ଚାଲନ୍ତୁ ପାଞ୍ଜିରେ ଆଜିର ଦିନ ନିମନ୍ତେ କ'ଣ ତଥ୍ୟ ରହିଛି ଜାଣିବା। ଆଜି କର୍କଟ ତିନି ଦିନ, ଆଷାଢ଼ ମାସ ରବିବାର, ଇଂରାଜୀ 2026 ଜୁଲାଇ ମାସ 19। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜିର ପବିତ୍ର ପ୍ରତ୍ୟୁଷରେ ସୂର୍ଯ୍ୟୋଦୟ ହୋଇଥିଲା 5:18:45 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:26:35।

କିନ୍ତୁ ଆଜିଠାରୁ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଉଛନ୍ତି ଭକ୍ତ। ଗତକାଲି ବିଳମ୍ବିତ ରାତ୍ରିରେ ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ। ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କଲେ ଅଶ୍ୱମେଧ ଯଜ୍ଞର ଫଳପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି। ଆଡ଼ପ ମଣ୍ଡପରେ ଅଧିଷ୍ଠିତ ହେବା ସ୍ୱୟଂ ମହାପ୍ରଭୁଙ୍କ ନିର୍ଦ୍ଦେଶ ବୋଲି କୁହାଯାଏ। ଶ୍ରୀଗୁଣ୍ଡିଚା ମନ୍ଦିର ତଥା ଆଡ଼ପ ମଣ୍ଡପ ହେଉଛି ମହାପ୍ରଭୁଙ୍କର ଆବିର୍ଭାବ ସ୍ଥାନ, ଯେଉଁ ସ୍ଥାନରେ ସ୍ୱୟଂ ମହାପ୍ରଭୁ ପ୍ରକଟ ହୋଇଥିଲେ। ନୀଳାଦ୍ରି କନ୍ଦରରେ ମହାପ୍ରଭୁଙ୍କୁ 10 ବର୍ଷ ଦର୍ଶନ କଲେ ଯେଉଁ ଫଳ ମିଳିଥାଏ, ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ 10 ଦିନ ଦର୍ଶନ କଲେ ସମାନ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ମହାପ୍ରସାଦର ଜନ୍ମସ୍ଥାନ ମଧ୍ୟ ଏଇଠାକୁ କୁହାଯାଏ। ତେବେ ଆଜିଠାରୁ ଆଡ଼ପ ଅବଢ଼ା ପାଇବାର ସୌଭାଗ୍ୟ ଲାଭ କରିପାରିବେ ଭକ୍ତ। ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଆସନ୍ତାକାଲି ଏକ ନୂତନ ତଥ୍ୟ, ନୂତନ ଅଧ୍ୟାୟ ସହିତ ପୁଣି ଆପଣମାନଙ୍କ ସହ ଭେଟ ହେବ। ରହୁଛୁ, ନମସ୍କାର।

ପତିତ ପାବନ ଜଗବନ୍ଧୁ ଜଗନ୍ନାଥ କାହିଁ କେଉଁ କାଳରୁ ଉତ୍କଳରେ ସାଗର ବେଳାରେ ବିରାଜିତ। ଭାରତବର୍ଷରେ ଯେଉଁ ଚତୁର୍ଥାମ ଶ୍ରେଷ୍ଠ ଧାମ ଭାବରେ ବିବେଚିତ, ତନ୍ମଧ୍ୟରୁ ଜଗନ୍ନାଥ ଧାମ ହେଉଛି ଅନ୍ୟତମ। ନୀଳାଚଳ ଓ ନୀଳାଚଳ ନାଥଙ୍କର ଦର୍ଶନ ପ୍ରୟାସୀ ଭକ୍ତ ଚତୁର୍ବର୍ଗ ଫଳପ୍ରାପ୍ତି ନିମିତ୍ତ ଏହି କ୍ଷେତ୍ରକୁ ଆଗମନ କରିଥାନ୍ତି। ଭକ୍ତି ତଦ୍ଗତ ଚିତ୍ତରେ ଭକ୍ତ ପ୍ରାଣ ଆଲୋଡ଼ିତ ହୁଏ ସେହି କାଳିଆ ଠାକୁରଙ୍କ ନାମରେ, ଚକାଡୋଳାଙ୍କର ଦର୍ଶନରେ, ଦାରୁ ବ୍ରହ୍ମଙ୍କର ସାକ୍ଷାତରେ।

0: ତୋର ବିବିଧ ବେଶ ଦେଖି ନିର୍ମଳ ହେଲା ବେନି ଆଖି। ଧନ୍ୟତ ନୀଳାଦ୍ରିମଣ୍ଡଳ ଭକତ ଭାବେ ହେଲୁ ଭୋଳ। ଚତୁର୍ବିଂଶତି ତତ୍ତ୍ୱ କଥା ଚବିଶ ବେଶର ବ୍ୟବସ୍ଥା। କିଦିବା ନିଶିତୁ ମଗନ ଚବିଶ ବେଶରେ ମୌନ। ନାହିଁ ସେ ବେଶର ଉପମା ବାକ୍ୟ କିଏ ବର୍ଣ୍ଣିବ ମହିମା। ଶ୍ରୀଜଗନ୍ନାଥ ହେଉଛନ୍ତି ଐଶ୍ୱର୍ଯ୍ୟ ଓ ମାଧୁର୍ଯ୍ୟର ଯୁକ୍ତ ବିଗ୍ରହ। ମହାପ୍ରଭୁଙ୍କର ଜାନିଯାତ୍ରା ପୂଜା ପାର୍ବଣ ନୀତିରୀତି ବେଶ ମହୋତ୍ସବ ଆଦିରେ ମାଧୁର୍ଯ୍ୟର ତରଙ୍ଗ ନୀଳାଦ୍ରି ମଣ୍ଡପକୁ ଯୁଗପତ୍ ମହିମାମୟ ଓ ମଧୁମୟ କରିଥାଏ। ସେ ହେଉଛନ୍ତି ରସିକ ଶେଖର। ସେ ପୁଣି ରାଜାଧିରାଜ ପୁରୁଷୋତ୍ତମ। ତାଙ୍କର ବିଭିନ୍ନ ଦୈନନ୍ଦିନ ନୀତିରେ ବେଶ ପରିପାଟିରେ ଈଶ୍ୱରୀୟ ଛଟା ସାଙ୍ଗକୁ ଲୋକାଚାର ବା ପାରମ୍ପରିକ ଦୃଷ୍ଟି ମିଶ୍ରିତ ହୋଇ ତାଙ୍କର ତତ୍ତ୍ୱ ଓ ଲୀଳାକୁ ହୃଦୟଗ୍ରାହୀ କରି ଗଢ଼ିଛି। ସେମିତି ଏକ ନୀତି ହେଉଛି ସର୍ବାଙ୍ଗ ନୀତି। ଏହି ସର୍ବାଙ୍ଗ ନୀତି ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ଏ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ରବିନାରାୟଣ ମିଶ୍ର।
1: ସର୍ବାଙ୍ଗ କହିଲେ ଶ୍ରୀଜୀଉଙ୍କର ଯୋଉ ପର୍ବଦିନ ମାନଙ୍କରେ ଘଣ୍ଟଚତା କାହାଳୀ ସହ ଯୋଉ ଚନ୍ଦନ ବିଜେକ ହୁଅନ୍ତି ତାକୁ ସର୍ବାଙ୍ଗ ନୀତି କୁହାଯାଏ। କିନ୍ତୁ ଦୈନନ୍ଦିନ ମହାପ୍ରଭୁଙ୍କର ସନ୍ଧ୍ୟାଧୂପ ପରେ ମଇଳ ମହି ଚନ୍ଦନ ଲାଗି ପହୁଡ଼ ପୂର୍ବରୁ କରାଯାଇଥାଏ। ଅକ୍ଷୟ ତୃତୀୟା ଦିନ ପ୍ରାୟ ସାତଶହରେ ଚନ୍ଦନ ଘଟୁଆରୀମାନେ ତାକୁ ଘୋଡ଼ି ତାଙ୍କର ଘଟୁଆରୀ ଘରେ ରଖିଥାନ୍ତି। ଅକ୍ଷୟ ତୃତୀୟା ପୂର୍ବ ଦିନ ସନ୍ଧ୍ୟାଧୂପ ସରିଲେ ଚଢ଼ଉକରଣ ଦେଉଳକରଣ ଶ୍ରୀମନ୍ଦିର କମାଣ୍ଡର ରହି ଚୁଆ କର୍ପୂର କେଶର କସ୍ତୁରୀ ସେଇ ଚନ୍ଦନ ଘଟୁଆରୀଙ୍କ ଦ୍ୱାରା ଘୋରାଯାଇ ସେଥିରେ ମିଶେ ଏବଂ ସେମାନଙ୍କ ଉପସ୍ଥିତିରେ ସେଇଟାକୁ ପ୍ରସ୍ତୁତ କରାଯାଏ। ଅକ୍ଷୟ ତୃତୀୟା ପୂର୍ବ ଦିନ ରାତ୍ର ଚନ୍ଦନ ଲାଗି ପରେ ଭୋଗମଣ୍ଡପ ଘର ଧୁଆ ହୋଇ ଚାନ୍ଦୁଆ ବନ୍ଧା ହୋଇଥାଏ। ସେ ଘରେ ଘଟୁଆରୀ ନେଇଥିବା ଚନ୍ଦନ ପୂଜା ପଣ୍ଡା ତାକୁ ସଂସ୍କାର।

0: ପ୍ରତିଦିନର ପୂଜାବିଧିରେ ଠାକୁରଙ୍କର ଚନ୍ଦନ ଲାଗିର ବ୍ୟବସ୍ଥା ଥିଲେ ହିଁ ସ୍ୱତନ୍ତ୍ର ଚନ୍ଦନ ଲାଗି ବେଶର ଅନୁଷ୍ଠାନ ହୋଇଥାଏ ବୈଶାଖ ମାସରେ। ଅକ୍ଷୟ ତୃତୀୟା ଠାରୁ ଏହି ବେଶର ଧାରା ଆରମ୍ଭ ହୁଏ। ଜ୍ୟେଷ୍ଠ ମାସ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଏହାର କ୍ରମ ଅଖଣ୍ଡ ତଥା ଅବ୍ୟାହତ ରହେ। ଏହି ଉପଲକ୍ଷେ ଶ୍ରୀ ବିଗ୍ରହମାନେ ମଧ୍ୟାହ୍ନରେ ଚନ୍ଦନ ଲାଗି ହୁଅନ୍ତି ଏବଂ ସୁଗନ୍ଧିତ ପୁଷ୍ପ ଅଳଙ୍କାରରେ ମନୋହର ଦିଶନ୍ତି। ଶ୍ରୀଜୀଉଙ୍କର ଚନ୍ଦନ ବେଶ ଦେଖିଲା ବେଳେ ସ୍ୱତଃ ସ୍ମରଣକୁ ଆସେ, ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ। ଚନ୍ଦନ ଉପଲକ୍ଷେ ଶ୍ରୀ ଜଗନ୍ନାଥଙ୍କର ବିଜେ ପ୍ରତିମା ଶ୍ରୀ ମଦନ ମୋହନ ମଧୁସୂଦନ ଭାବେ ଚନ୍ଦନ ଲେପିତ ହୋଇ ମଣି ବିମାନରେ ବସି ନରେନ୍ଦ୍ର ପୁଷ୍କରିଣୀକୁ ଯାତ୍ରା କରନ୍ତି ଚାପ କ୍ରୀଡ଼ାରେ ଯୋଗ ଦେବା ପାଇଁ।
1: ଅକ୍ଷୟ ତୃତୀୟା ଦିନ ସକାଳ ଧୂପ ସରିବା ପରେ ପ୍ରଭୁଙ୍କୁ ମୈଲମ କରାଯାଏ। ମୈଲମ କରି ପାଳିଆ ପୁଷ୍ପାଳକ ତିନି ଜଣ, ପୂଜା ପଣ୍ଡା, ପ୍ରତିମାପାତ୍ର, ମୁଦିରସ୍ଥ, ସମ୍ପୃକ୍ତ ସେବାୟତ, ଘଣ୍ଟ, ଛତା, କାହାଳି ଏବଂ ତଳୁଛ ପ୍ରଧାନୀ ପଟୁଆରରେ ଖୁଣ୍ଟିଆ ସେବାୟତ ଏବଂ ପ୍ରତିହାରୀ ସେବାୟତ ଉପସ୍ଥିତ ରହି ଶ୍ରୀମନ୍ଦିର ତିନିବେଢ଼ା ବୁଲେ। ଅଧିବାସ ହୋଇଥିବା ଚନ୍ଦନ ଶ୍ରୀମନ୍ଦିର ତିନିବେଢ଼ା ବୁଲି ଭିତର ଛାମକୁ ଯାଏ, ସିଂହାସନ ଉପରେ ରୁହେ। ତାପରେ ଏକ ଖଇକରା ଭୋଗ ହୁଏ। ଖଇକରା ଭୋଗ ସରିବା ପରେ ତିନି ଜଣ ପାଳିଆ ପୁଷ୍ପାଳକ, ବଡ଼ ଆଡ଼େ ମୁଦିରସ୍ଥ, ମହାପ୍ରଭୁଙ୍କ ଆଡ଼େ ପୂଜା ପଣ୍ଡା, ମଝିଆଡ଼େ ପତି ମହାପାତ୍ର ରହି ତିନି ଜଣ ପୁଷ୍ପାଳକଙ୍କ ସହିତ ସର୍ବାଙ୍ଗ କରାଯାଇଥାଏ ଏବଂ ତଳେ ଗରାବଡ଼ ରହି ହାତୁଆଣି ଦିଅନ୍ତି, ଖୁଣ୍ଟିଆ ମଣିମା ଡାକ କରନ୍ତି ଏବଂ ତା'ପର ଠାରୁ 42 ଦିନ ଭୋଗମଣ୍ଡପ ସରିଲା ପରେ ମୈଲମ ଆଲଟ ଲାଗି ହୋଇ ଘଣ୍ଟ ଛତା କାହାଳି ସହ ସର୍ବାଙ୍ଗ ହୁଏ। ସେ ସର୍ବାଙ୍ଗରେ ପଣ୍ଡା, ପତି, ମୁଦିରସ୍ଥ, ଘଟୁଆରୀ ଘର ଠାରୁ ଘଣ୍ଟ ଛତା କାହାଳି ସହ ଖୁଣ୍ଟିଆଙ୍କ ଉପସ୍ଥିତ ରହି ଭିତର ଛାମକୁ ଆସେ। ଭିତର ଛାମରେ ସେହିପରି ତିନି ଜଣ ପାଳିଆ ପୁଷ୍ପାଳକ, ପଣ୍ଡା, ପତି, ମୁଦିରସ୍ଥ, ମେକାପ, ଖୁଣ୍ଟିଆ, ଗରାବଡ଼ୁ ସମସ୍ତେ ଉପସ୍ଥିତ ରହି ଚନ୍ଦନ ଲାଗି ହୁଏ। ଏହି ଚନ୍ଦନ ଲାଗି 42 ଦିନ ଧରି କରାଯାଏ।

0: ଅନ୍ୟାନ୍ୟ ପର୍ବପର୍ବାଣି ମଧ୍ୟରେ ଖଳି ଲାଗି ଏକାଦଶୀ ଦିନର ସର୍ବାଙ୍ଗ ନୀତି ନିମନ୍ତେ 14 ସେର ଚନ୍ଦନ ଘଟୁଆରୀମାନଙ୍କୁ ପୂର୍ବରୁ ଯୋଗାଇ ଦିଆଯାଇଥାଏ। ସେମାନେ ଚନ୍ଦନକୁ ଘୋରି ରଖିଥାନ୍ତି। ଏକାଦଶୀ ଦିନ ସନ୍ଧ୍ୟାଧୂପ ସରିବା ପରେ ବେହେରଣ ଦ୍ୱାର ଖୋଲାଯାଏ। ବାଡ଼ଗ୍ରାହୀ ଦୈତାପତି, ଦେଉଳକରଣ, ଚଢ଼ଉକରଣ ଓ ଭଣ୍ଡାର ମେକାପଙ୍କ ଉପସ୍ଥିତିରେ ସେହି ଚନ୍ଦନକୁ ଦକ୍ଷିଣ ଘରକୁ ଅଣାଯାଏ। ସେଠି କର୍ପୂର, କେଶର, କସ୍ତୁରୀ ଆଦି ମିଶ୍ରିତ ହୋଇ ଅନ୍ୟ ସେବକମାନଙ୍କର ଉପସ୍ଥିତିରେ ଯାଇ ଚନ୍ଦନ ଲାଗି ହୁଏ।
1: ଅକ୍ଷୟ ତୃତୀୟା, ଖଳି ଲାଗି ଏକାଦଶୀ ଏବଂ ଗୁଣ୍ଡିଚା ମନ୍ଦିରରେ ଓଡ଼ିଆ ମଠ ମଠାଧୀଶଙ୍କର ଗୋଟେ ସର୍ବାଙ୍ଗ ଅଛି। ଏ ସର୍ବାଙ୍ଗ ବାଦ ଅନ୍ୟ ପର୍ବପର୍ବାଣି ଦିନମାନଙ୍କରେ ଯେଉଁ ସର୍ବାଙ୍ଗ କରାଯାଏ ସେଇଟା ଦୈନିକ ସର୍ବାଙ୍ଗ ପର୍ବଯାତ୍ରା ଦିନମାନଙ୍କରେ କରାଯାଇଥାଏ। ସନ୍ଧ୍ୟାଧୂପ ପରେ ଦୈନନ୍ଦିନ ଚନ୍ଦନ ଲାଗି ହୁଅନ୍ତି।

ଶ୍ରୀମନ୍ଦିରର ତିନି ଠାକୁରଙ୍କର ଆଭୂଷଣଗୁଡ଼ିକ ମଧ୍ୟରେ ବସ୍ତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ବହୁ ପ୍ରକାରର ବସ୍ତ୍ରରେ ଶୋଭିତ ହୁଅନ୍ତି ଶ୍ରୀଜୀଉମାନେ, ଆଉ ସେହି ସମସ୍ତ ବସ୍ତ୍ରରେ କିଛି ନା କିଛି ବିଶେଷତ୍ୱ ଥାଏ। ତାହା ପାଟବସ୍ତ୍ର ହେଉ, ତୁଳା ସୂତାର ବସ୍ତ୍ର ହେଉ, ହେଉ ବା ମଖମଲ ପରିଧେୟ। ତାଙ୍କ ପିନ୍ଧା ପରିଧେୟର ପ୍ରକାରଭେଦ ଦେବାକୁ ହେଲେ ଜଗନ୍ନାଥଙ୍କ ନୀତିଦିନିଆ ରୀତିର ଉଲ୍ଲେଖ ଆବଶ୍ୟକ। ବଡ଼ି ସକାଳୁ ଯେତେବେଳେ ବଡ଼ ଦେଉଳର କଳାହାଟ ଦ୍ୱାର ଫିଟେ, ଶ୍ରୀଜଗନ୍ନାଥ ରତ୍ନ ସିଂହାସନ ଉପରେ ବିରାଜମାନ ଥାନ୍ତି ପୂର୍ବରାତିର ବଡ଼ ସିଂହାର ବେଶରେ। ବାସି ହୋଇ ବି ହୃଦପଦକ, କରପଲ୍ଲଭ, ଶ୍ରୀପୟର ମାଳ ପ୍ରଭୃତି ତାଙ୍କୁ ସୁଶୋଭିତ କରିଥାନ୍ତି। ସୁଶୋଭିତ ମଧ୍ୟ କରିଥାଏ ନାଲିବର୍ଣ୍ଣର ଗୀତଗୋବିନ୍ଦ ଖଣ୍ଡୁଆ। କିନ୍ତୁ ଏହି ବାସି ବେଶ ମୈଲମ କରିବା ସମୟ ଉପନୀତ ହୁଏ ସକାଳର ସ୍ନାନ ପୂର୍ବରୁ। ମନ୍ଦିରର ସିଂହାରୀମାନେ ମୈଲମ ସାରି ଦେବତାଙ୍କର ସ୍ନାନ ସମୟର ପରିଧେୟ ଅର୍ଥାତ୍ ତଡ଼ପ ପିନ୍ଧାଇ ଦିଅନ୍ତି। ତଡ଼ପ ପରିଧେୟ ସହ ଦେବତାଙ୍କ କର ଉପରେ ରହେ ଖଣ୍ଡେ ଉତ୍ତରୀୟ। ଶ୍ରୀଜଗନ୍ନାଥଙ୍କ ବସ୍ତ୍ର ମଧ୍ୟରେ ତଡ଼ପ ଓ ଉତ୍ତରୀୟ ସବୁଠାରୁ ନିରାଡ଼ମ୍ବର, ଅତି ସାଧାସିଧା। ତଡ଼ପ ଏକ ହାତ ବୁଣା ଧଳା ବସ୍ତ୍ର, ଏଥିରେ ଧଡ଼ିଟି କେବଳ ରଙ୍ଗୀନ। ସ୍ନାନ ପରେ ଶ୍ରୀଜୀଉ ପିନ୍ଧନ୍ତି ପାଟବସ୍ତ୍ର। ଏହି ପାଟବସ୍ତ୍ର ପିନ୍ଧାଇ ଦେବା ପାଇଁ ସିଂହାରୀଙ୍କ ହାତକୁ ପରିଧେୟ ବଢ଼ାଇ ଦିଅନ୍ତି ଚାଙ୍ଗଡ଼ା ମେକଅପ୍। ଦିଅଙ୍କର ସମସ୍ତ ବସ୍ତ୍ର ଚାଙ୍ଗଡ଼ା ମେକଅପ୍ଙ୍କର ଦାୟିତ୍ୱରେ ଥାଏ। ପୋଷାକପତ୍ର ସାଇତି ରଖିବା ପାଇଁ ଜଗମୋହନର ଦକ୍ଷିଣ ପାର୍ଶ୍ୱରେ ଗୋଟିଏ ଚାଙ୍ଗଡ଼ା ଘର ରହିଛି। ସକାଳର ସ୍ନାନ ପରେ ଠାକୁରମାନେ ଯେଉଁ ବସ୍ତ୍ର ପିନ୍ଧନ୍ତି ତାହା ଗୋପାଳବଲ୍ଲଭ ଭୋଗ ଏବଂ ସକାଳ ଧୂପ ସରିବା ଯାଏଁ ଶ୍ରୀଅଙ୍ଗରେ ରହେ। ଛତ୍ରଭୋଗ ଅର୍ପଣ ପୂର୍ବରୁ କିନ୍ତୁ ସେହି ବେଶ ପୋଷାକ ମୈଲମ କରି ଦିଆଯାଇ ଦେବତାଙ୍କୁ ପୁଣି ଭିନ୍ନ ପାଟ ପିନ୍ଧାଇ ଦିଆଯାଏ। ସେହି ପରିଧେୟ ରହେ ଠାକୁରମାନଙ୍କ ସନ୍ଧ୍ୟାଧୂପ ସରିବା ଯାଏଁ। ସନ୍ଧ୍ୟାଧୂପ ସରିବା ପରେ ଠାକୁରମାନେ ତୃତୀୟ ଥର ପାଇଁ ପୁଣି ଭିନ୍ନ ବସ୍ତ୍ରରେ ବିଭୂଷିତ ହୁଅନ୍ତି। ଚନ୍ଦନ ଲାଗି ରୀତି ପରେ ସେହି ବେଶ ଅର୍ଥାତ୍ ବଡ଼ସିଂହାର ବେଶରେ ଦିଅଁ ସଜ୍ଜିତ ହୁଅନ୍ତି। ଏହି ବେଶ ସମୟରେ ସେ ପିନ୍ଧନ୍ତି ଗୀତଗୋବିନ୍ଦ ଖଣ୍ଡୁଆ। ସେହି ବସ୍ତ୍ରର ନାମକରଣ ଏପରି ହେବାର କାରଣ ଜୟଦେବଙ୍କ ଗୀତଗୋବିନ୍ଦ କାବ୍ୟର ଶ୍ଳୋକ ସେହି ବସ୍ତ୍ର ବା ଖଣ୍ଡୁଆ ଉପରେ ଲେଖାଯାଇଥାଏ। ଖଣ୍ଡୁଆଟି ସମ୍ପୂର୍ଣ୍ଣ ପାଟ ନହେଲେ ବି ଏହା ଏକ ପ୍ରକାରର ପତଳା ପାଟ। ଏହି ବସ୍ତ୍ରଟିର ବର୍ଣ୍ଣ ନାଲି, କିନ୍ତୁ ଏହାର ଅଞ୍ଚଳଟି ନୀଳ ରଙ୍ଗର। ପରିଧେୟଟି ସ୍ପଷ୍ଟ କରିଦିଏ ଯେ ଜଗନ୍ନାଥଙ୍କ ରୀତିନୀତି ସହ ଗୀତଗୋବିନ୍ଦ ଓତପ୍ରୋତ ଭାବେ ଜଡ଼ିତ। ଏହିସବୁ ନୀତିଦିନିଆ ବେଶରେ ନିର୍ଦ୍ଦିଷ୍ଟ ସଂଖ୍ୟକ ବସ୍ତ୍ର ବ୍ୟବହୃତ ହୁଏ, କିନ୍ତୁ ଏହା ବାଦ୍ କେତେକ ବିଶେଷ ବେଶରେ ମଧ୍ୟ ଅନେକ ବସ୍ତ୍ର ବ୍ୟବହୃତ ହୁଏ। ଯେମିତି ଶୀତ ଋତୁରେ ଦୀର୍ଘଦିନ ପାଇଁ ଅର୍ଥାତ୍ ମାର୍ଗଶୀର ଶୁକ୍ଳ ଷଷ୍ଠୀ ଠାରୁ ମାଘର ବସନ୍ତ ପଞ୍ଚମୀ ଯାଏ ହେଉଥିବା ଘୋଡ଼ଲାଗି ବେଶ ବେଳେ ଠାକୁର ମଖମଲ ପୋଷାକ ପିନ୍ଧନ୍ତି। କେବଳ ଓସାରିଆ ବସ୍ତ୍ର ହିଁ ଶ୍ରୀଜଗନ୍ନାଥଙ୍କ ସେବାରେ ଲାଗିପାରେ, କାରଣ ଠାକୁର ଯେଉଁ ବସ୍ତ୍ର ପିନ୍ଧନ୍ତି ତାହା ତାଙ୍କ କଳେବର କେବଳ ନୁହେଁ, ସେ ଆସିନଥିବା ପିଣ୍ଡିଗୁଡ଼ିକୁ ମଧ୍ୟ ଆବୃତ କରେ।

0: ଶ୍ରୀକ୍ଷେତ୍ର ମାଧୁରୀରେ ଶୁଣୁଥିଲେ ସର୍ବାଙ୍ଗ ନୀତି ସମ୍ପର୍କରେ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ରବିନାରାୟଣ ମିଶ୍ର। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ପ୍ରଯୋଜନାରେ ସହଯୋଗିତା କରିଥିଲେ ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ। ଶ୍ରୋତାବନ୍ଧୁମାନଙ୍କୁ ଏଇଠି କହି ରଖୁଛୁ, ଆଜି ଦିନ 10ଟାରେ
1: ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ଶୁଣିଥିଲେ ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି ସମ୍ପର୍କରେ।
2: କମ୍ ସୁଧରେ ଲୋନ୍ ଦରକାର, ତାବି ଆପ୍ରେ ବାହା
3: ଅଜଣା ଆପ୍ଠାରୁ ଦୂରେଇ ରୁହନ୍ତୁ।
4: RBI କହେ
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
6: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ଆକାଶବାଣୀ ପୁରୀ ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ହିନ୍ଦୀ କଥାଚିତ୍ର ଦିଲୱାଲେର ଏହି ଗୀତଟିକୁ ଗାଇଛନ୍ତି ଦ୍ୱୈତ କଣ୍ଠଶିଳ୍ପୀ କୁମାର ଶାନୁ ଏବଂ ଅଲକା ୟାଗ୍ନିକ।

ଏବେ ଶୁଣନ୍ତୁ ଏହି ଗୀତଟିକୁ ଅଲକା ୟାଗ୍ନିକ ଏବଂ ସାନଙ୍କ ଦ୍ୱୈତ କଣ୍ଠରେ କଲ୍ ହୋ ନା ହୋ ହିନ୍ଦୀ କଥାଚିତ୍ରରୁ।

0: ଲୋକ ସିଦ୍ଧାନ୍ତର ବ୍ୟବହାର କରିଥିଲେ। ଶ୍ରୋତାବନ୍ଧୁ ଆପଣ ଜାଣିଛନ୍ତି ଆଗ୍ରାରେ ଥିବା ତାଜମହଲର ରଙ୍ଗ ପ୍ରଦୂଷଣ ଯୋଗୁଁ ହଳଦିଆ ପଡ଼ିଯାଉଥିଲା। ସେଥିପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ତାଜମହଲ ଚାରିପାଖରେ ଥିବା ପ୍ରଦୂଷଣକାରୀ ଶିଳ୍ପଗୁଡ଼ିକ କୋଇଲା ବ୍ୟବହାର ବନ୍ଦ କରି ପ୍ରାକୃତିକ ଗ୍ୟାସ୍ ବା ସିଏନ୍ଜି ବ୍ୟବହାର କରିବେ କିମ୍ବା ସେଠାରୁ ସ୍ଥାନାନ୍ତର ହେବେ, ଯାହାଫଳରେ ଆଗ୍ରାରେ ଥିବା ତାଜମହଲର ରଙ୍ଗ ବଜାୟ ରହିବ। ସେହିପରି ଆଉ ଏକ ମାମଲାଟି ହେଉଛି ଗଙ୍ଗା ପ୍ରଦୂଷଣ ମାମଲା। 1988 ଏହି ମାମଲାରେ କୋର୍ଟ ଗଙ୍ଗା ନଦୀର ସୁରକ୍ଷା ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲେ ଆଉ କହିଥିଲେ ଯେ ଜଣେ ଶିଳ୍ପପତିଙ୍କ ପାଇଁ ଲାଭ ଅପେକ୍ଷା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଆଉ ନଦୀର ସ୍ୱଚ୍ଛତା ଅଧିକ ଗୁରୁତ୍ୱପୂର୍ଣ୍ଣ। ଆଉ ଏହି ନିଷ୍ପତ୍ତି ପରେ ଶହ ଶହ ପ୍ରଦୂଷଣକାରୀ ଶିଳ୍ପ ବନ୍ଦ କରାଯାଇଥିଲା। ତେବେ ଶ୍ରୋତାବନ୍ଧୁ ଆପଣ ଜାଣିଛନ୍ତି 1996 ଆଉ ଏକ ମାମଲା ମଧ୍ୟ ସୁପ୍ରିମକୋର୍ଟଙ୍କ ସାମ୍ନାକୁ ଆସିଥିଲା। ତାହା ହେଉଛି ଭେଲୋର ସିଟିଜେନ୍ସ ୱେଲଫେୟାର ଫୋରମ ବନାମ ଭାରତ ସରକାର। ସେଥିରେ ସୁପ୍ରିମକୋର୍ଟ ପଲ୍ୟୁଟର ପେଜ୍ ପ୍ରିନ୍ସିପଲ ମାନେ ଯିଏ ପ୍ରଦୂଷଣ କରିବ ସିଏ କ୍ଷତିପୂରଣ ଦେବ ବୋଲି ସିଦ୍ଧାନ୍ତକୁ ସ୍ୱୀକୃତି ଦେଇଥିଲେ। କାରଣ ତାମିଲନାଡୁର ଚମଡ଼ା କାରଖାନାଗୁଡ଼ିକରୁ ବାହାରୁଥିବା ଦୂଷିତ ଜଳ ନଦୀକୁ ନଷ୍ଟ କରୁଥିଲା ଆଉ କୋର୍ଟ କହିଥିଲେ ଯେ ଆର୍ଥିକ ବିକାଶ ନାଁରେ ପରିବେଶକୁ ନଷ୍ଟ କରାଯାଇପାରିବ ନାହିଁ ଆଉ ପ୍ରଦୂଷଣକାରୀ ଶିଳ୍ପଗୁଡ଼ିକ ପରିବେଶର ସୁରକ୍ଷା ପାଇଁ ଖର୍ଚ୍ଚ ବହନ କରିବାକୁ ବାଧ୍ୟ। ତେବେ ଶ୍ରୋତାବନ୍ଧୁ ବେଳେବେଳେ ପ୍ରଶ୍ନ ଉଠେ, କେବଳ କୋର୍ଟ କ'ଣ ସବୁକିଛି କରିପାରିବେ? ଯାହାର ଉତ୍ତର ହେଉଛି ନା। କାରଣ ନ୍ୟାୟାଳୟ ଆମକୁ ଆଇନର ବାଟ ଦେଖାଇପାରନ୍ତି, କିନ୍ତୁ ସେହି ବାଟରେ ଚାଲିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ସମ୍ବିଧାନର ଧାରା 51 କୁହେ ଯେ ବନ୍ୟଜନ୍ତୁ ନଦୀ ଆଉ ଜଙ୍ଗଲ ସମେତ ପ୍ରାକୃତିକ ପରିବେଶକୁ ରକ୍ଷା କରିବା ପ୍ରତ୍ୟେକ ନାଗରିକର ମୌଳିକ କର୍ତ୍ତବ୍ୟ। ନ୍ୟାୟାଳୟ ଅନେକ ସମୟରେ ପ୍ରାକୃତିକ ସମ୍ପଦକୁ ପବ୍ଲିକ ଟ୍ରଷ୍ଟ ବୋଲି ମଧ୍ୟ କହିଛନ୍ତି, ମାନେ ବାୟୁ ଜଳ ଆଉ ଜଙ୍ଗଲ ହେଉଛି ସାରା ସମାଜର ସମ୍ପତ୍ତି। ଏହା କୌଣସି ଜଣେ ବ୍ୟକ୍ତି କିମ୍ବା ସରକାରଙ୍କର ବ୍ୟକ୍ତିଗତ ସମ୍ପତ୍ତି ନୁହଁ, ତେଣୁ ଏହାର ସୁରକ୍ଷା କରିବାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର। ତେବେ ଶ୍ରୋତାବନ୍ଧୁ ମୋଟାମୋଟି କହିବାକୁ ଗଲେ ନ୍ୟାୟାଳୟ ପରିବେଶ ପାଇଁ ଆମର ଶେଷ ଆଶା, କିନ୍ତୁ ଯଦି ଆମେ ଆଜି ସଚେତନ ହେବାନି ତେବେ ଦିନ ଏମିତି ଆସିବ ଯେତେବେଳେ କୋର୍ଟର ନିର୍ଦ୍ଦେଶ ଥିବ ସତ, କିନ୍ତୁ ରକ୍ଷା କରିବା ପାଇଁ ପ୍ରକୃତି ନଥିବ। ତେଣୁ ଆଇନକୁ ସମ୍ମାନ ଦିଅନ୍ତୁ ଆଉ ପରିବେଶକୁ ସୁରକ୍ଷିତ ରଖନ୍ତୁ, କାହିଁକି ନା ଆମେ ଯଦି ପୃଥିବୀକୁ ରକ୍ଷା କରିବା ତେବେ ପୃଥିବୀ ଆମକୁ ରକ୍ଷା କରିବ। ଶ୍ରୋତାବନ୍ଧୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଏବେ ସାରା ଓଡ଼ିଶା ଖାସ୍ କରି ପୁରୀ ଉତ୍ସବ ମୁଖର। ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଏହି ଭିଡ଼ ଭିତରେ ଶିଶୁମାନଙ୍କ ସୁରକ୍ଷା ଆଉ ସେମାନଙ୍କର କଲ୍ୟାଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଶିଶୁମାନେ କିପରି ସୁରକ୍ଷିତ ଭାବେ ରଥଯାତ୍ରାର ଆନନ୍ଦ ନେଇପାରିବେ ଆଉ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ହେବ ନାହିଁ, ସେଥିପାଇଁ ପ୍ରଶାସନ ଆଉ ଚାଇଲ୍ଡ ୱେଲଫେୟାର କମିଟି ମାନେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ତରଫରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି। ଏହିସବୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଚାଲନ୍ତୁ ଆଜି ଆଲୋଚନା କରିବା। ଏଥିପାଇଁ ଆମ ସହ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ। ଚାଲନ୍ତୁ ତାଙ୍କ ସହ କଥା ହେବା ଆଉ ଜାଣିବା ଏ ସମ୍ପର୍କରେ ଅଧିକ କିଛି। ସାର୍ ନମସ୍କାର।
1: ନମସ୍କାର,
0: ଆପଣଙ୍କୁ ଆମ କାର୍ଯ୍ୟକ୍ରମ ପରିସରକୁ ଅନେକ ସ୍ୱାଗତ।
1: ମୁଁ ମଧ୍ୟ ଓଡ଼ିଶାର କୋଟି କୋଟି ଜନତାଙ୍କୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଏଇ ଯୋଉ ପବିତ୍ର ରଥଯାତ୍ରା ଉପଲକ୍ଷେ ଅନେକ ଅନେକ ଅଭିନନ୍ଦନ ଜଣାଉଛି।
0: ସାର୍ ପ୍ରଥମେ ଆମକୁ କୁହନ୍ତୁ ଯେ ରଥଯାତ୍ରା ସମୟରେ ଶିଶୁମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ତରଫରୁ ଏଥର କିଭଳି ସ୍ୱତନ୍ତ୍ର ବ୍ୟବସ୍ଥା ସବୁ ହେଇଛି?
1: ବର୍ତ୍ତମାନ ପୁରୀ ଜିଲ୍ଲାରେ ଏଇ ଯୋଉ ରଥଯାତ୍ରା ପିଙ୍ଗା ଶିଶୁମାନଙ୍କ ସୁରକ୍ଷା ପିଙ୍ଗା ଗୋଟେ ବ୍ୟାପକ କାର୍ଯ୍ୟକ୍ରମ ହେଇଛି। ଏଥିରେ ଆମର ରାଜ୍ୟର ଓଡ଼ିଶା ଷ୍ଟେଟ୍ କମିଶନ ଫର ଚାଇଲ୍ଡ ପ୍ରୋଟେକ୍ସନ ରାଇଟ୍ସର ଯିଏ କମିଶନର ବା ଆମ ଓଡ଼ିଶା ଶିଶୁ ସୁରକ୍ଷା ଆୟୋଗ ଏବଂ ପୁରୀ ଜିଲ୍ଲା ଆଡମିନିଷ୍ଟ୍ରେସନ, ଡିଷ୍ଟ୍ରିକ୍ଟ ଚାଇଲ୍ଡ ପ୍ରୋଟେକ୍ସନ ୟୁନିଟ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଆଉ ୟୁନିସେଫ୍ର ସହାୟତା ଗୋଟେ ବ୍ୟାପକ ଆୟୋଜନ ହେଇଛି। ଆମର ଯେତିକି ଯାକ କଣ୍ଟ୍ରୋଲ ରୁମ୍ ମାନେ DIPR ଯୋଉ ଇନଫର୍ମେସନ ସେଣ୍ଟର ଅଛି ବା ସୂଚନା କେନ୍ଦ୍ର ଅଛି, ସବୁଠି ଆମର ଟୋଟାଲ 60 ଭଲ୍ୟୁଣ୍ଟିୟର୍ସ ଟେମ୍ପରାରିଲି ଏନ୍ଗେଜମେଣ୍ଟ ହେଇଛନ୍ତି। ସମସ୍ତେ 24x7 ସମସ୍ତଙ୍କ 8 ଘଣ୍ଟା ଲେଖେ ତିନି ଜଣ ଭଲ୍ୟୁଣ୍ଟିୟର୍ ପ୍ରତ୍ୟେକ ଆମର ଯେତେକ ଯାକ ଅଛି ଇନଫର୍ମେସନ ସେଣ୍ଟର ବା ସୂଚନା କେନ୍ଦ୍ର ଆଉ ଆପଣଙ୍କର ଷ୍ଟେସନ, ତାପରେ ବସ୍ ଷ୍ଟାଣ୍ଡ ଆଉ ସମୁଦ୍ରକୂଳ, ସବୁ ଜାଗାରେ ଆମର ଡ୍ୟୁଟି ବଣ୍ଟା ହେଇକି ଅଛି। ଯୋଉ 60 ଜଣ ଯାକ ଭଲ୍ୟୁଣ୍ଟିୟର ରହିଛନ୍ତି, ଏମାନେ ସାତ ଦିନ ଯାକ 24 ଘଣ୍ଟା ରହିଛନ୍ତି। ସମସ୍ତେ ସକାଳ 6ରୁ ଦିନ 2 ଗୋଟେ ସିଫ୍ଟ, ଦିନ 2ରୁ ଗୋଟେ ରାତି 10 ଗୋଟେ ସିଫ୍ଟ ଓ ରାତି 10ରୁ ସକାଳ 6 ପର୍ଯ୍ୟନ୍ତ ଗୋଟେ ସିଫ୍ଟ, ଏଇଭଳିଆ ଭାବରେ ଏମାନେ କାମ କରୁଛନ୍ତି।
0: ଆଜ୍ଞା ସାର୍, ଯେପରି ଆପଣ କହିଲେ ଯେ ଭଲ୍ୟୁଣ୍ଟିୟର୍ସ

0: ମାନଙ୍କୁ ନିୟୋଜିତ କରାଯାଇଛି, ତାହେଲେ ଏ ବଡ ଦାଣ୍ଡରେ କାର୍ଯ୍ୟ କରିବାକୁ ଥିବା ସ୍ୱେଚ୍ଛାସେବୀ ହୁଅନ୍ତୁ କିମ୍ବା ଅଧିକାରୀମାନଙ୍କୁ ଚାଇଲ୍ଡ ରାଇଟ୍ସ ବା ଶିଶୁ ସୁରକ୍ଷା ସମ୍ବନ୍ଧରେ କିଭଳି ଭାବରେ ତାଲିମ ଦିଆଯାଇଛି?
1: ଶୁଣନ୍ତୁ, ୟା ପାଇଁ ଗୋଟେ ଏକ ଦିନିକି ଆମର ଗୋଟେ ଟ୍ରେନିଂ ପ୍ରୋଗ୍ରାମ ହେଇଥିଲା, ଯୋଉଟାକି ୟୁନିସେଫ୍ର ଷ୍ଟାଫ୍ ମଧ୍ୟ ଥିଲେ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଏଲ୍ପିଓ ଲିଗାଲ୍ ପ୍ରୋଟେକ୍ସନ୍ ଅଫିସର ଆଉ ଚାଇଲ୍ଡ ୱେଲ୍ଫେୟାର କମିଟି, ଏମାନେ ମିଶିକି ବ୍ୟାପକ ତାଙ୍କୁ ଟ୍ରେନିଂ ଦିଆହେଇଥିଲା। ସେମାନେ ସବୁ ସମସ୍ତ ଯୋଉ ଫର୍ମ ଆମର ଅଛି, ଫର୍ମ 17, ଫର୍ମ 20 କିଭଳି ଫିଲ୍ଅପ୍ ହବ ଦିଆହେଇଥିଲା, ଆଉ ଗୋଟେ ହ୍ୱାଟ୍ସଆପ୍ ଗ୍ରୁପ୍ କ୍ରିଏଟ୍ କରାହେଇଥିଲା, ଏବଂ ପର୍ଟିକୁଲାର ରଥ ବାହୁଡ଼ା ସୁନାବେଶ ଏଇ 3 ଦିନ ବି କୁହାଯାଇଛି ଯେ ଯଦି ଏଇ ବିଶେଷ ଗହଳି ଟାଇମ୍ରେ ଯଦି କୌଣସି ପିଲା ଆପଣଙ୍କ ପାଖରେ ଉପସ୍ଥିତ ହେଲା, ସେଥିରେ ସାଙ୍ଗେ ସାଙ୍ଗେ ତାକୁ ଆପଣ, ଯଦି ଛୋଟ ପିଲାଟି କହିପାରୁଛି ତାର ଫୋନ୍ ନମ୍ବର ଆଉ ବାପା ମାଙ୍କ ନାଁ ଆଡ୍ରେସ୍, ଯଦି ପିଲାଟି କାନ୍ଦୁଛି, ହଁ ଏଇଠି ମୁଁ କହିବାକୁ ଚାହେଁ, ପ୍ରତ୍ୟେକ ଭଲଣ୍ଟିୟର ମାନଙ୍କୁ ତାଙ୍କର ୟୁନିସେଫ୍ ତରଫରୁ ତାଙ୍କର ୟୁନିଫର୍ମ ପାଇଁ ଗୋଟେ ତାଙ୍କର ଦିଆହେଇଛି ଟି ସାର୍ଟ, ପ୍ଲସ୍ ଗୋଟେ ଗୋଟେ ବ୍ୟାଗ୍ ଦିଆହେଇଛି ଯୋଉଥିରେ କି ତାଙ୍କର ଡିଫରେଣ୍ଟ ଫର୍ମସ୍, ପେନ୍, ପ୍ଲସ୍ ପିଲାମାନେ କାଳେ କାନ୍ଦିଲେ କଟାକଟା କରି ତାଙ୍କ ପାଇଁ ଚକୋଲେଟ୍ସ କିଛି ଅଛି। ଛୋଟ ପିଲାଟି ଆସିଲେ ସେ ଯୋଉ କାନ୍ଦିବ ସେ ତାକୁ ଚକୋଲେଟ୍ ଦିଏ ଆଗ ବୁଝେଇବେ, ଏବଂ ତାଠୁ ସାଙ୍ଗେ ସାଙ୍ଗେ, ଏବଂ ଆଉ ଗୋଟେ ଯୋଉ ହ୍ୱାଟ୍ସଆପ୍ ଗ୍ରୁପ୍ ଆମର କିଆ ହେଇଛି, ଯଦି ଗୋଟେ ପିଲାଟେ ସପୋଜ୍ ମିଳିଲା ଆପଣଙ୍କର ମନ୍ଦିର ପାଖରେ, ତ ସେ ସାଙ୍ଗେ ସାଙ୍ଗେ ଗ୍ରୁପ୍ରେ ଛାଡ଼ିଦେବ ଯେ ଏଇ ପିଲାଟି ମନ୍ଦିର ପାଖରେ ଯାଇଛି, ତା ବାପା ମା ଧର ଅଛନ୍ତି ସମୁଦ୍ରକୂଳ ପାଖରେ, ଆଉ ସେ ଧର କି ଗୁଣ୍ଡିଚାର ପାଖରେ, ସେମାନେ ଦେଖିଲେ ସେଠି, ସେମାନେ ଆସି ଗୋଟେ ଇନଫର୍ମେସନ୍ ସେଣ୍ଟର୍ରେ ଆମର ଯୋଉ ଫଲୋଟି, ତାଙ୍କୁ ଆଜ୍ଞା ମୋ ପିଲାଟି ହଜିଯାଇଛି, ଏଇ ଯୋଉ ପିଲାଟି ହଜିଥିବ ତା ଫଟୋଟି ସାଙ୍ଗେ ସାଙ୍ଗେ ତାଙ୍କୁ ଦେଖାଯିବ, ଯଦି ସେ କହିବ ହଁ ଏଇ ପିଲା, ତାହେଲେ ତାକୁ ତା ସହିତ ଇଏ କରାହେଉଛି। ଆଉ ପର୍ଟିକୁଲାରଲି ଉଦ୍ଧାର କାର୍ଯ୍ୟ ପାଇଁ ଆମକୁ କୁହାଯାଏ ବେଶୀ ଡକ୍ୟୁମେଣ୍ଟସ୍ ଆମର ଦେଖା ହେବନି, କେବଳ ତାଙ୍କର ଯଦି ପରିଚୟ ପତ୍ର ଅଛି ତାକୁ ଦେଖିବା, ଭେରିଫାଏ କରିବା, କିମ୍ବା ଯଦି ପିଲା କହିଲା ନା ହଁ ଇଏ ମୋ ମା ବାପା, ତାହେଲେ ଆମେ ତାଙ୍କୁ ତା ସହିତ ଦିଆଯିବ। କିନ୍ତୁ କୌଣସି ଯିଏ ଅଜଣା ବ୍ୟକ୍ତି ବା କୌଣସି ଅପରିଚିତ ଲୋକ ଆସିତ ପିଲାକୁ ହ୍ୟାଣ୍ଡ ଓଭର କରାଯିବ ନାହିଁ, କାରଣ ସେଥିରେ ହେଲେ ପିଲାଟି ଚାଲାଣ ହେବାର ବହୁତ ସମ୍ଭାବନା ଅଛି, କିଏ କାଳେ ପିଲାକୁ ନେଇଯିବ ବହୁତ ସମ୍ଭାବନା ଅଛି। ଆଉ ଯଦି ଇନକେସ୍ କେଉଁ ପିଲାଟି ଧର ବା ତା ବାପା 2-3 ଘଣ୍ଟା ଭିତରେ ନ ଆସିପାରିଲା, ଆମର ଯେତେ ଶିଶୁ ଯତ୍ନ ଅନୁଷ୍ଠାନ ଅଛି, ନରେନ୍ଦ୍ରକୋଣ ପାଖରେ ଉତ୍କଳ ବାଳାଶ୍ରମ ଅଛି, ଏବଂ ଆମର ଯେଉଁ ଗୁଣ୍ଡିଚାର ପଛପଟେ ଆମର ଯେଉଁ ଅଛି ସର୍ବଜନନଗର, ସେଠି ଓପନ୍ ସେଲ୍ଟର ଅଛି, ସେଠି ବ୍ୟାପକ ପ୍ରସ୍ତୁତ କରାଯାଇଛି ପିଲାମାନଙ୍କ ରହିବା, ଖାଇବା, ତାଙ୍କୁ ନୂଆ ଡ୍ରେସ୍ ଦେବା ଯଦି ନଥିବ, ନୂଆ ଚପଲ ଦେବା, ସବୁ ପ୍ରକାର ପ୍ରଶାସନ ତରଫରୁ ଆରେଞ୍ଜମେଣ୍ଟ କରାଯାଇଛି। ଇଭେନ୍ ତାଙ୍କୁ ବ୍ରସ୍ ପେଷ୍ଟ ମଧ୍ୟ ଯେଉଁ ପିଲା ଆସିବେ, ବାହାର ପିଲା ଧର ଅନ୍ୟ ଷ୍ଟେଟ୍ରୁ ଆସିଛନ୍ତି, ହଜିଯାଇଛନ୍ତି କି ଟ୍ରେନ୍ରେ ପଶି ପଳେଇ ଆସିଛନ୍ତି, ତ ତାଙ୍କ ପାଇଁ ବ୍ୟାପକ ଆୟୋଜନ ଆମର କରାଯାଇଛି।
0: ଆଜ୍ଞା ସାର୍, ଆପଣ ଯେମିତି କହିଲେ ବାହାର ରାଜ୍ୟରୁ ମଧ୍ୟ ପିଲା ଆସିବାର ସମ୍ଭାବନା ଅଛି, ତାହେଲେ ବାହାର ରାଜ୍ୟରୁ ଯେଉଁମାନେ ଆସିକି ହଜି ଯାଉଛନ୍ତି ସେଇ ପିଲାମାନଙ୍କର ଭାଷାଗତ ସମସ୍ୟା ତ ରହୁଛି, କାରଣ ସେମାନେ ଆମ ଭାଷା ଜାଣିପାରିବେନି ହୁଏତ, କିମ୍ବା ଆମେ ତାଙ୍କ ଭାଷା ବୁଝିବାରେ ମଧ୍ୟ ବେଳେବେଳେ ଅସୁବିଧାର ସମ୍ମୁଖୀନ ହୋଇପାରିବା, ତେବେ ଏହି ସମସ୍ୟାର ଦୂର କରିବା ପାଇଁ ଆପଣ କେଉଁ ପ୍ରକାର ବ୍ୟବସ୍ଥା ସବୁ ଅବଲମ୍ବନ କରୁଛନ୍ତି?
1: ବହୁତ ବଢିଆ ପ୍ରଶ୍ନଟି ଆପଣ ପଚାରିଛନ୍ତି। ଏଇ ଯୋଉ ପିଲାମାନଙ୍କ ପାଇଁ ଅଛନ୍ତି ଆମର ସ୍ପେଶାଲ ଇଣ୍ଟରପ୍ରିଟର ଅଛନ୍ତି, ପର୍ଟିକୁଲାରଲି ମୁଁ ମୋ କଥା କହିବି, ମୁଁ ଯଦି ଇଂଲିଶ, ହିନ୍ଦୀ, ଓଡ଼ିଆ, ବେଙ୍ଗଲୀ, ଏ 4ଟି ଲାଙ୍ଗୁଏଜ୍ ମୋ ଫ୍ଲୁଏନ୍ସି ଅଛି, ମୁଁ କହିପାରିବି ଆଉ ବୁଝିପାରିବି ମଧ୍ୟ, କିନ୍ତୁ ତେଲୁଗୁ, ତାମିଲ, ଅନ୍ୟ କିଏ ହେଲେ, ତ ଆମର ଅଛନ୍ତି ଇଣ୍ଟରପ୍ରିଟର ଅଛନ୍ତି, ଡିସି ଚାଇଲ୍ଡ ପ୍ରୋଟେକ୍ସନ ୟୁନିଟ୍ ପାଖରେ ତାଙ୍କ ଲିଷ୍ଟ ଅଛି, ଇନକେସ୍ ଗୋଟେ ତେଲୁଗୁ ପିଲାଟେ ଆସିଲା, ଆମେ ଇମିଡିଏଟଲି ଫୋନ୍ କଲେ ଯେ ତାଙ୍କର ଯିଏ ଭାଷା ଜାଣିଛନ୍ତି ସେ ଆସିକି ଆମ ଇଣ୍ଟରପ୍ରିଟ୍ କରିପାରେ। ଧର ଗୋଟେ ପିଲାଟେ କିଛି କହିପାରୁନି ଡିଫରେଣ୍ଟ ଅଫ୍ ଚାଇଲ୍ଡରେ, ତା ପାଇଁ ଆମେ ସାଇନ୍ ଲାଙ୍ଗୁଏଜ୍ ଜାଣିଥିବା ଯେଉଁମାନେ ଅଛନ୍ତି ସ୍ୱେଚ୍ଛାସେବୀ, ତାଙ୍କୁ ମଧ୍ୟ କରୁଛୁ, ସେ ଯେଉଁଟାକି ସିଏ ତାଙ୍କ ସାଇନ୍ ବୁଝିକିରି ଆମକୁ କହିପାରିବେ ଯେ ପିଲାଟି କ'ଣ କହିବାକୁ ଚାହୁଁଛି।
0: ଆଜ୍ଞା, ତେବେ ସାର୍, ଯଦି କୌଣସି ଅଭିଭାବକ ସେମାନଙ୍କ ପିଲାକୁ ହରାଇ ଦେଉଛନ୍ତି ଏଇ ଗହଳି ଭିତରେ, ତାହେଲେ ସେମାନେ କେଉଁଠି ଆଉ କେମିତି ଯୋଗାଯୋଗ କରିପାରିବେ?
1: ଶୁଣନ୍ତୁ, ଅଭିଭାବକମାନଙ୍କୁ କହିବି, ମୁଁ ଆପଣ ଆଜି ଧୈର୍ଯ୍ୟ ରହିବା ହୁଅନ୍ତୁ ନାହିଁ କି ବ୍ୟସ୍ତ ହୁଅନ୍ତୁ ନାହିଁ, ଜଗନ୍ନାଥଙ୍କ ପାଖକୁ ଆସିଛନ୍ତି ମାନେ ଜଗନ୍ନାଥ ନିଶ୍ଚୟ ତାଙ୍କୁ ମିଶେଇ ଦେବ। ତା ସହିତ ନିକଟବର୍ତ୍ତୀ ଯୋଉ ଆମର ଅଛି, ଦେଖିବେ ଯେତେକ ଇନଫର୍ମେସନ୍ ସେଣ୍ଟର ବା ସୂଚନା କେନ୍ଦ୍ର, ଦେଖିବେ ନେଳି ଗଞ୍ଜି ପିନ୍ଧିକି ଲେଖାହେଇଥିବ ଓସିପିସିଆର ଲୋଗୋ ଲାଗିଥିବ, ଆମର ଭଲ୍ୟୁଣ୍ଟିୟର୍ସ ମାନେ ଅଛନ୍ତି, ତା ବି ଯଦି ଆପଣ କାହାକୁ ନ ପାଇଲେ ଗୋଟେ ଟୋଲ୍ ଫ୍ରି ନମ୍ବର ଅଛି 10-9-8-1098, ସେତିକି ଆପଣ ଫୋନ୍ କରି ମଧ୍ୟ ଜଣେଇ ପାରିବେ। କିନ୍ତୁ ଭଲ୍ୟୁଣ୍ଟିୟର୍ ସହିତ ମିଶିଲେ ସୁବିଧା କ'ଣ ନା, ସିଏ ଆପଣଙ୍କ ଫଟୋଟି ମଧ୍ୟ ଛାଡ଼ିପାରିବ, ଯାହାକି ଯେଉଁଠୁ ପିଲା ଯଦି ଆପଣଙ୍କୁ ରେସ୍କ୍ୟୁ ହେଇଥିବ ସିଏ ମଧ୍ୟ ଚିହ୍ନିକି ଦେଖି କହିବ ହଁ ଇଏ ମୋ ବାପା କି ମା।
0: ଆଜ୍ଞା ସାର୍, ନିଖୋଜ ହୋଇଥିବା ଶିଶୁଙ୍କୁ ଅସ୍ଥାୟୀ ଭାବେ ରଖିବା ପାଇଁ କୌଣସି ଶିଶୁ ଯତ୍ନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି?
1: ନିଖୋଜ ହୋଇଥିବା ଶିଶୁ ପାଇଁ ଯୋଡ଼ିଏ ଅନୁଷ୍ଠାନ ଆମର ହେଇଛି, ଗୋଟେ ହେଲା ଆମର ନରେନ୍ଦ୍ରକୋଣ ପାଖେ ଉତ୍କଳ ବାଳାଶ୍ରମ, ଏବଂ ସର୍ବଜନଙ୍କ ଭିତରେ ଓପେନ୍ ସେଲ୍ଟର, ସେଠି ପିଲାମାନଙ୍କ ପାଇଁ ରହିବା, ଖାଇବା, ଔଷଧ ସବୁ ପ୍ରକାର ବ୍ୟବସ୍ଥା ହେଇଛି। ଇଭେନ୍ ପିଲା ଯଦି ପୁରୁଣା ଆସିଛନ୍ତି, ନୂଆ ଡ୍ରେସ୍ ତାଙ୍କୁ ଦିଆ ହେଇପାରିବ, ତାଙ୍କର ଯାହା ଜୋତା ନାହିଁ ଜୋତା ଦିଆ ହେଇପାରିବ, ସବୁ ପ୍ରକାର ବ୍ୟାପକ ଆରେଞ୍ଜମେଣ୍ଟ ହେଇଛି। ଆଉ ସେପାରେଟ୍ ମଧ୍ୟ ରୁମ୍ କରାହେଇଛି ଯିଏ କି ଏମାନେ ଅନ୍ୟ ଅନ୍ତର୍ବାସୀଙ୍କ ସହିତ ମିଶିବେ ନାହିଁ, ପ୍ରତ୍ୟେକ ପ୍ରୋଟେକ୍ସନ ଆମର ନିଆଯାଉଛି ଇଏ କରିବା ପାଇଁ।
0: ତେବେ ସାର୍, ଯଦି କୌଣସି ପିଲା ମନେକର ଭିଡ଼ରେ ନିଖୋଜ ହେଇଯାଉଛନ୍ତି, ତେବେ ତାକୁ ତୁରନ୍ତ ଉଦ୍ଧାର କରିବା ପାଇଁ କ'ଣ ସବୁ ପ୍ରକ୍ରିୟା ବା ପ୍ରୋଟୋକଲ୍ ସବୁ କ'ଣ ରହିଛି?
1: ଆମର ଗୋଟେ SOP ଆମେ ଜାରି କରି ପିଲା ଯେଉଁ ଭଲ୍ୟୁଣ୍ଟିୟର ମାନଙ୍କ ଦ୍ୱାରା ଦସ୍ତଖତ ମଧ୍ୟ କରାଇଛୁ, ତାକୁ ମଧ୍ୟ କୁହାଯାଇଛି ଯେଉଁଠି ଆପଣ ଡାଉଟ୍ ହେଉଛି କାହା ଉପରେ, କେଉଁ ପିଲାକୁ ଧର ସନ୍ଦେହଜନକ ଦେଖିଲା ପିଲା କାନ୍ଦୁଛି, ଇମିଡିଏଟ୍ ତାକୁ ଉଦ୍ଧାର କରିବେ। ପ୍ଲସ୍ ଆମର ଯେଉଁ ଭଲ୍ୟୁଣ୍ଟିୟର ମାନଙ୍କୁ ଗୋଟେ ଗୋଟେ ଦିଆହେଇଛି, ଯେଉଁ ଆପଣଙ୍କର ମାଇକ୍ରେ ଆନାଉନ୍ସ କରନ୍ତି ବ୍ୟାଟେରୀ ଇଏ ବେଲ୍, ତ ସେମାନେ ମଧ୍ୟ ଆନାଉନ୍ସ କରି କରି ଯାଉଛନ୍ତି ଯେ ଆପଣ ପିଲାକୁ ହଜାନ୍ତୁ ନାହିଁ, ପିଲାଙ୍କୁ ଦୂରରୁ ଇଏ କରନ୍ତୁ ନାହିଁ, ଯଦି କିଏ ହଜ ନିଖୋଜ ଇଏ ଅଛନ୍ତି ସେ ଖାଲି ଷ୍ଟଲ୍ରେ ବସୁନାହାନ୍ତି, ତାକୁ ଧରିକିରି ମଧ୍ୟ ସେ ମାଇକ୍ରୋଫୋନ୍ରେ ସେଇ ଚାରି

0: ବୁଲୁଛନ୍ତି ହ୍ୟାଣ୍ଡ ମେକ୍ରେ, ଆଉ
1: ଆଚ୍ଛା
0: ସେଠି ମଧ୍ୟ ବହୁତ ପିଲା ମଧ୍ୟ ଆସୁଛନ୍ତି ଏବଂ ଇଏ ହେଉଛନ୍ତି, ମାନେ ରକ୍ଷା କରାଯାଉଛି ତାଙ୍କୁ ଏଠୁ।
1: ଖୁବ ସୁନ୍ଦର ପଦକ୍ଷେପ ଏହା ନିଶ୍ଚିତ ଭାବରେ। ତେବେ ସାର୍, ହଜି ଯାଇଥିବା ଶିଶୁମାନଙ୍କର ମାନସିକ ସ୍ଥିତିକୁ ସମ୍ଭାଳିବା ପାଇଁ କିଛି କାଉନସିଲରଙ୍କ ନିଯୁକ୍ତି କରାଯାଇଛି କି?
0: ଆଜ୍ଞା, ଆମ ଜିଲ୍ଲା ଶିଶୁ ଯେଉଁ ଡିଷ୍ଟ୍ରିକ୍ଟ ଚାଇଲ୍ଡ ପ୍ରୋଟେକ୍ସନ ୟୁନିଟ୍ର ଦୁଇ ଦୁଇ ଜଣ ବଢ଼ିଆ ମାନେ କାଉନସିଲର, ଯେଉଁ ରୋଜାଲି ମ୍ୟାଡ଼ାମ ହିଜ୍ ଏକ୍ସପର୍ଟ, ବହୁତ ପିଲାଙ୍କୁ ସେ ମାନେ କାଉନସିଲିଂ ଇଏ କରିଛନ୍ତି, ଆଉ ସେଠି ଦୁଇ ଜଣ କାଉନସିଲର ସେଠି ଅଛନ୍ତି। ବାକି ଆମର ଯେଉଁ ଉତ୍କଳ ବାଳାଶ୍ରମ ତାଙ୍କର ମଧ୍ୟ କାଉନସିଲର ଅଛନ୍ତି, ଆଉ ଆପଣ ଓପନ୍ ସେଲ୍ଟର ତାଙ୍କର ମଧ୍ୟ କାଉନସିଲର ଅଛନ୍ତି। ତେଣୁ ପିଲାକୁ କେମିତି ସହଜ ଭାବରେ ନିଜ ଆପଣ ସେ ଯେମିତି ଭାବିବ ମୋ ନିଜ ଘରେ ବା ନିଜ ପରିବାର ସହିତ ଅଛି, ସେ ଫିଲ୍ କରିବା ଦେବା ପାଇଁକା କାଉନସିଲର ମାନେ ଆମ କାର୍ଯ୍ୟ କରୁଛନ୍ତି।
1: ଆଜ୍ଞା, ତେବେ ସାର୍, ଆମେ ଅନେକ ସମୟରେ ଦେଖୁଛୁ ଯେ ଭିଡ଼ର ସୁଯୋଗ ନେଇକି ଶିଶୁ ଚୋରା ଚାଲାଣ ଗ୍ୟାଙ୍ଗ ମାନେ ମଧ୍ୟ ମାତିଛନ୍ତି, ତ ଏହା ଉପରେ ନଜର ରଖିବା ପାଇଁ କିଛି ସ୍ୱତନ୍ତ୍ର ସ୍କ୍ୱାଡ୍ ଆପଣ ଗଠନ କରିଛନ୍ତି କି?
0: ଶୁଣନ୍ତୁ, ଯେଉଁ କଥା କହିଲେ ଆପଣ, ତା ସହିତ ଆପଣ ଯେଉଁ କହିଲେ ଶିଶୁ ଚାଲାଣ, ତା ସହିତ ଆଉ ଗୋଟେ ଆପଣ ଦେଖିବେ ଏଇ ରଥ ଟାଇମ୍ରେ ପ୍ରାୟ ବାଉଁଶରାଣୀ ଖେଳ ଆସେ, ସେ ପିଲାକୁ ଆପଣ ଦେଖିବେ ଦୌଡ଼ି ଉପରେ ତାର ଇଏରେ କରୁଥିବେ, କିମ୍ବା କେଉଁଠି ଶିଶୁ ଶ୍ରମିକ କାମ କରୁଥିବେ, ତା ପାଇଁ ମଧ୍ୟ ଆମ ୟୁନିଟ୍ ଗୋଟେ ତିଆରି କରିଛି। ବର୍ତ୍ତମାନ ଦେଖନ୍ତୁ 60 ଜଣ ଆମର ଭଲ୍ୟୁଣ୍ଟିୟର ରହିଲେ, ଡିସିପିଓ ରହିଲେ 12 ଜଣ ଷ୍ଟାଫ୍, ରେଲୱେ ଚାଇଲ୍ଡ ଲାଇନ୍ ରହିଲେ, ଚାଇଲ୍ଡ ହେଲ୍ପଲାଇନ୍ ରହିଲେ, ଏମିତି ପ୍ରାୟ 100 ଟିମ୍ ମେମ୍ବର ଆମର ଅଛନ୍ତି। ତେଣୁ ଚାଇଲ୍ଡ ହେଲ୍ପଲାଇନ୍ର ମଧ୍ୟ ସ୍କ୍ୱାଡ୍ କରାଯାଇଛି, ସେମାନେ ବୁଲି ବୁଲିକି ଦେଖିବେ କେଉଁଠି କ'ଣ ଇଏ ଅଛି, କେଉଁଠି କିଏ ଧର କାହାକୁ କେଉଁଠି ଅସଦ୍ୟ ଅବସ୍ଥା କି ନେଉଛି କି। ଆମର ପର୍ଟିକୁଲାରଲି ଆମର ଯିଏ ଜିଆର୍ପିର ଇନ୍ସପେକ୍ଟର ଅଛନ୍ତି ବାହିନୀପତି, ଆଉ ସନ୍ତୋଷ କୁମାର ବାହିନୀପତି ଇଜ୍ ଏ ଭେରି ଚାଇଲ୍ଡ ଫ୍ରେଣ୍ଡଲି, ସିଏ ମଧ୍ୟ ତଦାରଖ କରୁଛନ୍ତି ଷ୍ଟେସନରେ ପ୍ଲାଟଫର୍ମରେ ରେଲୱେ ଚାଇଲ୍ଡ ହେଲ୍ପଲାଇନ୍ ପିଲାଙ୍କ ସହିତ ବି ପୁରା ବୁଲୁଛନ୍ତି ପ୍ଲାଟଫର୍ମ ସାରା, କାଳେ କିଏ କୌଣସି କିଏ ସନ୍ଦେହ ଟ୍ରେନ୍ ବସି କାହାକୁ ନେଇଯିବ କି। ତେଣୁ ଆମେ ପାରୁପର୍ଯ୍ୟନ୍ତ ଆଜ୍ଞା ଚେଷ୍ଟା କରୁଛୁ ଯେମିତି ପିଲାଟି କୌଣସି ଅପରିସ୍ଥିତି ବା ସମ୍ମୁଖୀନ ନ ହଉ ଗୋଟେ ଦୁଃଖ ପରିସ୍ଥିତିର।
1: ଆଜ୍ଞା, ତା ଛଡ଼ା ଶିଶୁ ଶ୍ରମିକ ଆଉ ଶିଶୁ ଭିକ୍ଷାବୃତ୍ତିକୁ ରୋକିବା ପାଇଁ ମଧ୍ୟ ଆପଣ ଚେଷ୍ଟା କରି ଆସୁଛନ୍ତି।
0: ଆଜ୍ଞା ଆଜ୍ଞା।
1: ତେବେ ସାର୍, ଯଦି କୌଣସି ଶିଶୁ ପ୍ରତି ନିର୍ଯାତନା ବା ଅସଦାଚରଣ ମାମଲା ସାମ୍ନାକୁ ଆସୁଛି, ତାହେଲେ କିପରି ଜଣେ ଆପଣଙ୍କ ସହ ସମ୍ପର୍କ କରିପାରିବ?
0: ଆମର ଯେଉଁ ଭଲ୍ୟୁଣ୍ଟିୟର ଅଛି ତାଙ୍କ ସହିତ ଯୋଗାଯୋଗ କରିପାରିବ। ସବୁଠୁ ବେଷ୍ଟ ଯଦି କେହି ନ ମିଳିଲେ 10-9, ଏଇଟା ଗୋଟେ ଟୋଲ୍ ଫ୍ରି ନମ୍ବର, ସେଇଠି ଫୋନ୍ କଲା ମାନେ ଇମିଡିଏଟ୍ଲି ସାଙ୍ଗେ ସାଙ୍ଗେ ଆମ ଚାଇଲ୍ଡ ହେଲ୍ପଲାଇନ୍ ପିଲାଙ୍କ ପାଖକୁ ସେ ମେସେଜ୍ ଆସିବ ଏବଂ ପିଲାମାନେ ଯାଇକି ତୁରନ୍ତ ତାକୁ ରେସ୍କ୍ୟୁ କରିବେ।
1: ଆଜ୍ଞା, ତେବେ ସାର୍, ରଥଯାତ୍ରା ପରେ ମନେକର ଯେଉଁମାନେ ଉଦ୍ଧାର ହେବେ କିମ୍ବା ବେସାହାରା ହୋଇଯିବେ, ଭଗବାନ ନ କରନ୍ତୁ ଏପରିକି କିଛି ହଉ ଘଟଣା, କିନ୍ତୁ ଯଦି ଏପରି ପରିସ୍ଥିତି ଉପୁଜୁଛି, ତାହେଲେ ତାଙ୍କର ଥଇଥାନ ପାଇଁ ଆପଣ କି ପ୍ରକାର ଯୋଜନାକୁ ଆପଣେଇବେ?
0: ବହୁତ ବଢ଼ିଆ ପ୍ରଶ୍ନ। ଯେଉଁ ପିଲାଗୁଡ଼ିକ ଆସିଥିବେ ଯାହାକୁ ଯତ୍ନ ସୁରକ୍ଷା ଦରକାର, ଯଦି ତାଙ୍କ ରଥଯାତ୍ରା ଭିତରେ ସହିତ ତାଙ୍କ ପରିବାର ସହିତ ନ ମିଶିପାରିଲେ କିମ୍ବା ଇଏ ହେଲେ, ଆମେ ଆଗ ତା'ଠୁ ଚେଷ୍ଟା କରିବୁ ତା ଆଡ୍ରେସ୍ କେଉଁଠି, ଯଦି ଫୋନ୍ ନମ୍ବର ଅଛି ଫୋନ୍ ନମ୍ବର କଣ୍ଟାକ୍ଟ କରିବୁ, ଯଦି ତା କିଛି ନ ମିଳିଲା କେଉଁ ଜିଲ୍ଲା ପିଲାଟି କହୁଛି, କାହିଁକିନା ଭାରତର ପ୍ରତ୍ୟେକ ଜିଲ୍ଲାରେ ବର୍ତ୍ତମାନ ଶିଶୁ ମଙ୍ଗଳ କମିଟି ଅଛି ଆଉ ଡିଷ୍ଟ୍ରିକ୍ଟ ଚାଇଲ୍ଡ ପ୍ରୋଟେକ୍ସନ ୟୁନିଟ୍ ଅଛି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ତ ଆମେ ଯେତେବେଳେ ଜାଣିବୁ ଯେ ପିଲାଟି ଅମୁକ ଜିଲ୍ଲାର ବି ବାହାର ରାଜ୍ୟ ବାହାର, ଆମେ ତାଙ୍କ ଆମର ଯେଉଁ କାଉଣ୍ଟର ପାର୍ଟ ଅଛନ୍ତି ଶିଶୁ ମଙ୍ଗଳ କମିଟି ତାଙ୍କ ପାଖକୁ ଚିଠି ଲେଖିବୁ, ସେ ତାର ଗୋଟେ ସୋସିଆଲ ଇନଭେଷ୍ଟିଗେସନ ରିପୋର୍ଟ କରିବେ। ଯଦି ସେ ଜାଣିଲେ ଯେ ପିଲାଟା ଅମୁକ ଜାଗାର ଆମକୁ ଡିଟେଲ ଦେଲେ, ତାହେଲେ ଆମର ଫୋନ୍ ଟିମ୍ ଯିବ ତାଙ୍କୁ ନେଇକି ତାଙ୍କ ଇଏରେ ଛାଡ଼ିକି ଆସିବ।
1: ଆଚ୍ଛା, ତେବେ ସାର୍, ସାଧାରଣ ଜନତାଙ୍କ ମନରେ ମଧ୍ୟ ପ୍ରଶ୍ନ ଆସେ ଯେ ରଥଯାତ୍ରା ସମୟରେ ଯଦି ସାଧାରଣ ଜନତାଙ୍କ ଭିତରୁ କେହି ଯଦି କୌଣସି ଶିଶୁକୁ ବିପଦରେ ବା ଏକାକୀ ଦେଖୁଛନ୍ତି, ତେବେ ସେମାନେ କ'ଣ କରିବା ଉଚିତ ଆପଣଙ୍କ ମତରେ?
0: ମୋ ମତରେ ଆଗ ଦେଖନ୍ତୁ, ଯଦି ବିପଦରେ ପାଉଛନ୍ତି ସାଙ୍ଗେ ସାଙ୍ଗେ 10-9 ହେଉଛି ବେଷ୍ଟ, ଚାଇଲ୍ଡ ହେଲ୍ପଲାଇନ୍ ଫୋନ୍ ନମ୍ବରକୁ ଆପଣ ଫୋନ୍ କରନ୍ତୁ, କିମ୍ବା ଯଦି ନିକଟ ପାଖରେ ଆମର କୌଣସି ଭଲ୍ୟୁଣ୍ଟିୟର ଦେଖିବେ, ସବୁ ଭଲ୍ୟୁଣ୍ଟିୟର ବା ବ୍ଲୁ ରଙ୍ଗର ଗୋଟେ ଗଞ୍ଜି ପିନ୍ଧୁଛନ୍ତି, ପ୍ରଥମେ ଲେଖା ହେଇଥିବ ଭଲ୍ୟୁଣ୍ଟିୟର ଓ ଓସିପିସିଆର ଲୋଗୋ ଲାଗିଛି, ସେ ତାକୁ ଦେଖି ସାଙ୍ଗେ ସାଙ୍ଗେ ତାଙ୍କ ସହିତ ଯୋଗାଯୋଗ କରନ୍ତୁ, କିମ୍ବା ନିକଟସ୍ଥ ଥାନାକୁ ଯା ପୋଲିସ ମାନେ ଯଦି ଅଛନ୍ତି ତାଙ୍କ ଦ୍ୱାରା ତାକୁ ମଧ୍ୟ ଜଣାନ୍ତୁ, ଓ ଆମର ଶିଶୁମଳ କମିଟି ଅଫିସ୍ ଅଛି ନରେନ୍ଦ୍ରକୋଣ ପାଖରେ, ସେଠି ଉତ୍କଳ ବାଳା ସମୟରେ ସେଠି ମଧ୍ୟ ଆମକୁ ଆସି ଯୋଗାଯୋଗ କରିପାରନ୍ତି।
1: ତାହେଲେ ସବୁଠାରୁ ଭଲ ଉଚିତ ପଦକ୍ଷେପ ହବ 10-9 ଆପଣ କଲ୍
0: କରିପାରିବେ।
1: ସାର୍, ରଥଯାତ୍ରା ସମୟରେ ଶିଶୁ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଆପଣ କିଛି ଡିଜିଟାଲ ଟ୍ରାକିଂ ବା ସିସିଟିଭିର ସାହାଯ୍ୟ ନେଉଛନ୍ତି କି?
0: ଆମର ସବୁଯାକ ଯେତେକ ଏଆଇ ମୋଡ଼ରେ ସିସିଟିଭି ଇଏ ମଧ୍ୟ ଅଛି, ପ୍ଲସ୍ ଆମର ପ୍ରତ୍ୟେକ ଇନଫର୍ମେସନ୍ ଆମେ ଜିଙ୍ଗଲ୍ସ ବଜାଉଛୁ ପିଲାମାନଙ୍କ ଇଏ ପିଙ୍କା ଶିଶୁ ସୁରକ୍ଷା ପିଙ୍କା। ଏଇଠି ମୁଁ କହିବାକୁ ଚାହେଁ, ରଥ ପୂର୍ବ ଦିନ ଆମର ଗୋଟେ ବଡ଼ ଷ୍ଟଲ୍ଟିଏ ବସ୍ ଷ୍ଟାଣ୍ଡ ଭିତରକୁ ଏଣ୍ଟ୍ରି କଲା ଦେଖିବେ ଡାହାଣ ପଟେ ଖୋଲା ହେଇଛି ବଡ଼ ଷ୍ଟଲ୍ଟିଏ, ୟାକୁ ଆମ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ମାନନୀୟା ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ଓଡ଼ିଶା ଶିଶୁ ସୁରକ୍ଷା ଆୟୋଗର କମିଶନର ବବିତା ପାତ୍ର ମହୋଦୟ, ତାଙ୍କର ସଦସ୍ୟା ଚନ୍ଦନା ଦାସ ଏବଂ ଅନ୍ୟ 3 ଜଣ ସଦସ୍ୟା, ଆମର ଚାଇଲ୍ଡ ୱେଲ୍ଫେୟାର କମିଟିର ସଦସ୍ୟମାନେ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଓ ତାଙ୍କ ୟୁନିଟ୍ର ସଦସ୍ୟମାନଙ୍କ ଭିତରେ ଏଇଟା ଉଦ୍ଘାଟିତ ହୋଇଛି, ଶିଶୁ ଗୋଟେ ମାଗାଜିନ୍ ମଧ୍ୟ ଉଦ୍ଘାଟିତ ହୋଇଛି, ଏବଂ ଆମର ଜିଲ୍ଲାର ଯିଏ ଆମର ଲୋକାଲ ଏମ୍ଏଲ୍ଏ ସୁନୀଲ କୁମାର ମହାନ୍ତି ମହୋଦୟ ସିଏ ମଧ୍ୟ ଉପସ୍ଥିତ ଥିଲେ। ତେଣୁ 15 ତାରିଖରେ ଆମର ଗୋଟେ ବିରାଟ ବଡ଼ ଷ୍ଟଲ୍ଟି ଓପନ୍ ହୋଇଛି, ଆପଣ ମଧ୍ୟ ଚାହିଁକି ଯେତେବେଳେ ଗୁଣ୍ଡିଚାରେ ଯାଉଛନ୍ତି ଟିକେ ଗୁଣ୍ଡିଚା ବସ୍ ଷ୍ଟାଣ୍ଡ ଭିତରକୁ ଏଣ୍ଟ୍ରି କଲା ଡାହାଣ ପଟେ ଦେଖନ୍ତୁ, ଓଏସ୍ସିପିଏସ୍ସିଆର୍ ସହିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ୟୁନିସେଫ୍ର ସହାୟତାରେ ଚାଇଲ୍ଡ ୱେଲ୍ଫେୟାର କମିଟି ସହିତ ବିରାଟ ଏକ ଗୋଟେ ଷ୍ଟଲ୍ ହୋଇଛି, ତାକୁ ଯାଇ ଦେଖନ୍ତୁ, ଆଉ ସେଠି ମଧ୍ୟ ଇନଫର୍ମେସନ୍ ଆମେ ବ୍ରୋଚର୍ସ ମଧ୍ୟ

0: ରଖୁଛୁ, ଏଫିଲେଟ୍ସ ମଧ୍ୟ ଦେଉଛୁ, ଆଇସି ମେଟେରିଆଲ୍ସ ଦେଉଛୁ, ପିଲାଙ୍କ ସୁରକ୍ଷା, ପିଲାଙ୍କ ପାଇଁ ସରକାରଙ୍କ କ'ଣ କ'ଣ ସୁବିଧା ଅଛି, ପିଲାଙ୍କ ପାଇଁ କ'ଣ କ'ଣ ପ୍ରୋଜେକ୍ଟ ଅଛି, କେଉଁ କେଉଁ ପିଲାଙ୍କୁ କ'ଣ କ'ଣ ଦେଇଯିବ ସୁବିଧା, ସରକାରୀ ସୁବିଧା ଦିଆଯାଇପାରିବ, ସବୁ ତା ଦିଅଛି। ଆପଣ ଦୟାକରି ସେ ଷ୍ଟଲ୍ଟିକୁ ଭିଜିଟ୍ କରନ୍ତୁ।
1: ଆଜ୍ଞା, ନିଶ୍ଚିତ ଭାବରେ ଶ୍ରୋତା ବନ୍ଧୁ, ଆପଣ ଯଦି ଯାଉଛନ୍ତି ରଥଯାତ୍ରାକୁ, ନିହାତି ଭାବରେ ଆପଣ ଶିଶୁ ସୁରକ୍ଷା କମିଟିର ବା ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଏହି ଷ୍ଟଲ୍କୁ ଆପଣ ଯାଆନ୍ତୁ, ଆପଣ ଅନେକ କିଛି ନୂତନ ଜିନିଷ ଜାଣିବାକୁ ପାଇପାରିବେ। ତେବେ ସାର୍, ଶେଷରେ ମେଳାକୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଉ ଅଭିଭାବକମାନଙ୍କୁ ସିଡବ୍ଲ୍ୟୁସିର ଅଧ୍ୟକ୍ଷ ହିସାବରେ ଆପଣ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ଶୁଣନ୍ତୁ, ମୁଁ ଗୋଟେ ବାର୍ତ୍ତା ଦେବି, ସେଇଟା କଡ଼ା ଲାଗିବ। ଏ ବର୍ଷ ଯେଉଁ ଭଳିଆ ବର୍ଷା ହେଉଛି, କଣ୍ଟିନ୍ୟୁଅସ୍ ବର୍ଷା ଚାଲିଛି, ଏବଂ ଆପଣ ଖବର କାଗଜ ପଢ଼ିଥିବେ ଯେ ବର୍ତ୍ତମାନ ଆନ୍ଧ୍ରରେ କରୋନା ହେଇକିରି ଆମର ଦୁଇ ଜଣଙ୍କର ମୃତ୍ୟୁ ଘଟିଛି, ତା ପାଖାପାଖି ଗଞ୍ଜାମ ଜିଲ୍ଲାକୁ ଆମର ଆଫେକ୍ଟେଡ଼ ହେଲାଣି, ସେମାନେ ମଧ୍ୟ ଆସିବେ। ତେଣୁ ସବୁଠୁ ହେଉଛି ଜଗନ୍ନାଥଙ୍କୁ ଦେଖିବା ପାଇଁକା ଆପଣ ଟିଭିରେ ଦେଖନ୍ତୁ। ଇଭେନ୍ ମୋ DGP ମହୋଦୟ ମଧ୍ୟ କହିଛନ୍ତି ଯେ ଯେଉଁମାନେ ଅସୁସ୍ଥ ଏବଂ ଶିଶୁ ତାଙ୍କୁ ଆଣିକି ଆସନ୍ତୁ ନାହିଁ। ଭିଡ଼ ଆଜ୍ଞା ପ୍ରବଳ ହେଉଛି, ଆପଣ ଟ୍ରାଫିକ୍ ଯଦି କାର୍ରେ ଆସୁଥିବେ ଦେଢ଼ ଘଣ୍ଟା ଆପଣଙ୍କୁ ୱେଟ୍ କରିବାକୁ ପଡ଼ୁଛି ମାଲତିପାଟ ପୁର ପାଖରେ। ତେଣୁ ସେଇ କଷ୍ଟ ଇଏ କରିବାଟା ଭଗବାନଙ୍କୁ ଯଦି ଆପଣ ଘରେ ସ୍ମରଣ କରିପାରନ୍ତି ଏବଂ ଟିଭିରେ ଦେଖିପାରନ୍ତି, ସେଇଟା ସବୁଠୁ ସୁରକ୍ଷା ବେଷ୍ଟ ହେବ। ପିଲାଙ୍କର ବୟସ ଆଜ୍ଞା, ପିଲା ପୁଣି ବଡ଼ ହେବେ, ଛୋଟ ପିଲାଙ୍କୁ ଆଣିଥିବା ଯଦି ଗହଳିରେ ହଜିଗଲେ କିମ୍ବା କୌଣସି ଗୋଟେ ସଂକ୍ରାମକ ରୋଗ ଦ୍ୱାରା ତାଙ୍କ ଆଫେକ୍ଟେଡ଼ ହେଲେ ଆଜ୍ଞା ଏ ଦଶାଠୁ ଆଜ୍ଞା ସେ ଦଶା ବଳିଯିବ। ତେଣୁ ମୁଁ ଏବେ ବି କହିବି ଇଏରୁ ଆଭଏଡ୍ କରିବା ପାଇଁକି ଆପଣମାନେ ଘରେ ରୁହନ୍ତୁ, ଟିଭିରେ ଜଗନ୍ନାଥଙ୍କ ସବୁ କାର୍ଯ୍ୟକ୍ରମ ଦେଖନ୍ତୁ, ଆଉ ସେଇଠି ମଧ୍ୟ ଠାକୁରଙ୍କୁ ପ୍ରଣାମ କରନ୍ତୁ।
1: ଆଜ୍ଞା ସାର୍, ରଥଯାତ୍ରା ସମୟରେ ଶିଶୁମାନଙ୍କ ସୁରକ୍ଷା, ନିଖୋଜ ଶିଶୁଙ୍କ ଉଦ୍ଧାର ପ୍ରକ୍ରିୟା ଆଉ ସାଧାରଣ ଜନତାଙ୍କ ଦାୟିତ୍ୱ ବିଷୟରେ ଆପଣ ଏତେ ସୁନ୍ଦର ଆଉ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି, ସେଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ରହୁଛି, ନମସ୍କାର।
0: ଜୟ ଜଗନ୍ନାଥ, ସମସ୍ତଙ୍କୁ ଆଉ ଥରେ ନମସ୍କାର।
1: ତେବେ ଶ୍ରୋତା ବନ୍ଧୁ, ଆଜିର ଏହି ଆଲୋଚନାରୁ ଆମେ ଜାଣିବାକୁ ତ ପାଇଲେ ଯେ ରଥଯାତ୍ରା ସମୟରେ ପିଲାମାନଙ୍କ ସୁରକ୍ଷା କେବଳ ପ୍ରଶାସନର ନୁହଁ, ବରଂ ଆମ ସମସ୍ତଙ୍କର ଦାୟିତ୍ୱ ମଧ୍ୟ। ଯଦି ଆପଣ ମେଳାରେ କୌଣସି ବି ଶିଶୁକୁ ବିପଦରେ ବା ଏକାକୀ ଦେଖୁଛନ୍ତି, ତେବେ ଡେରି ନକରି ତୁରନ୍ତ ଚାଇଲ୍ଡ ହେଲ୍ପଲାଇନ୍ ନମ୍ବର 1098କୁ କଲ୍ କରନ୍ତୁ, କିମ୍ବା ନିକଟସ୍ଥ ଚାଇଲ୍ଡ ହେଲ୍ପ ଡେସ୍କ ସହିତ ଯୋଗାଯୋଗ କରନ୍ତୁ। ତେବେ ଶ୍ରୋତା ବନ୍ଧୁ, ଆସନ୍ତୁ ନିଜ ପିଲାମାନଙ୍କର ଯତ୍ନ ନେବା ଆଉ ଶୃଙ୍ଖଳାର ସହ ମହାପ୍ରଭୁଙ୍କ ରଥଯାତ୍ରାର ପୁଣ୍ୟ ମଧ୍ୟ ଲାଭ କରିବା। ଶ୍ରୋତା ବନ୍ଧୁ, ବର୍ତ୍ତମାନ ଆପଣଙ୍କୁ ସ୍ୱାଗତ କରୁଛୁ ଆଇନ କଥା ବିଭାଗକୁ। ଆଜିର ଆଇନ କଥାରେ ଆମେ କଥା ହେବା ସମାଧାନ ସମାରୋହ 2026 ସମ୍ପର୍କରେ। ଶ୍ରୋତା ବନ୍ଧୁ, ଆମ ସମାଜରେ ଗୋଟେ ପୁରୁଣା କଥା ଅଛି, କୋର୍ଟ କଚେରୀ ମାମଲା ମାନେ ବର୍ଷ ବର୍ଷର ସମୟର ଅପଚୟ ଆଉ ମାନସିକ ଚାପ। ବେଳେବେଳେ ଗୋଟେ ଛୋଟ ପାରିବାରିକ ବିବାଦ କିମ୍ବା ଆର୍ଥିକ କାରବାରର ସମସ୍ୟା କୋର୍ଟର ଚାରିକାନ୍ଥ ଭିତରେ ଏତେ ଲମ୍ବା ସମୟ ଧରି ଚାଲେ ଯେ ମାମଲାର ଦୁଇ ପକ୍ଷ ଥକି ପଡ଼ନ୍ତି। କିନ୍ତୁ ଆଜି ଆମେ ଆମ କାର୍ଯ୍ୟକ୍ରମରେ ଆପଣଙ୍କୁ ଏପରି ଏକ ଖୁସିର ଖବର ଦେବୁ ଯାହା ଆପଣଙ୍କ ପାଇଁ ଗୋଟେ ବଡ଼ ଆଶ୍ୱାସନା ପାଲଟିବ। ହଁ ଶ୍ରୋତା ବନ୍ଧୁ, କୋର୍ଟ କଚେରୀରେ ବର୍ଷ ବର୍ଷ ଧରି ପଡ଼ି ରହିଥିବା ମାମଲାଗୁଡ଼ିକର ଶୀଘ୍ର ମାଗଣା ଆଉ ସବୁଦିନ ପାଇଁ ଆପୋଷ ସମାଧାନ କରିବାକୁ ଆସୁଛି ଗୋଟିଏ ବିଶେଷ ଆଇନଗତ ଅଭିଯାନ, ଯାହାର ନାଁ ରହିଛି ସମାଧାନ ସମାରୋହ 2026। ମାନ୍ୟବର ସୁପ୍ରିମକୋର୍ଟ ଆଉ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ମିଳିତ ପ୍ରୟାସରେ ଆସନ୍ତା ଅଗଷ୍ଟ 21 ତାରିଖରୁ ଅଗଷ୍ଟ 23 ତାରିଖ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ଲୋକ ଅଦାଲତ ବା ସମାଧାନ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଆଉ ଏହା ହିଁ ହେଉଛି ଆପଣଙ୍କ ମାମଲାର ସହଜ ଆଉ ସମ୍ମାନର ସହ ସମାଧାନ କରିବାର ଗୋଟିଏ ସୁବର୍ଣ୍ଣ ସୁଯୋଗ। ତେବେ ଶ୍ରୋତା ବନ୍ଧୁ, ଆପଣ ବର୍ତ୍ତମାନ ଭାବୁଥିବେ ଯେ ଏହି ସମାଧାନ ସମାରୋହର ବିଶେଷତ୍ୱ କ'ଣ ଆଉ କେଉଁ ସବୁ ମାମଲା ଏଠାରେ ସମାଧାନ ହୋଇପାରିବ? ହଁ ଶ୍ରୋତା ବନ୍ଧୁ, ଏହି 3 ଦିନିଆ ସମାରୋହରେ ଆପଣଙ୍କର ପାରିବାରିକ ବିବାଦ, ଜମିଜମା ସମ୍ବନ୍ଧୀୟ ଦେବାନୀ ମାମଲା, ବ୍ୟାଙ୍କ ଋଣ ସଂକ୍ରାନ୍ତୀୟ ସମସ୍ୟା, ଚେକ୍ ବାଉନ୍ସ ମାମଲା, ଶ୍ରମିକ ବିବାଦ ଆଉ ଛୋଟମୋଟ ଆପୋଷ ସମାଧାନ ଯୋଗ୍ୟ ଫୌଜଦାରୀ ମାମଲାଗୁଡ଼ିକର ସମାଧାନ କରାଯିବ। ତେବେ ଶ୍ରୋତା ବନ୍ଧୁ, ଆପଣ ଜାଣିଛନ୍ତି ଏହି ସମାରୋହର ସବୁଠାରୁ ବଡ଼ ଲାଭ ହେଉଛି ଏଥିରେ କାହାର ବି ହାର ହେବ ନାହିଁ, ବରଂ 2ଟିଯାକ ପକ୍ଷର ଜିତ୍ ହେବ। ହଁ ଶ୍ରୋତା ବନ୍ଧୁ, ଲୋକ ଅଦାଲତରେ ଯେତେବେଳେ ଦୁଇ ପକ୍ଷ ମଧ୍ୟସ୍ଥ କିମ୍ବା ଆଇନ ବିଶେଷଜ୍ଞଙ୍କ ସମ୍ମୁଖରେ ବସି ନିଜ ଭିତରେ ସହମତି ପ୍ରକାଶ କରନ୍ତି, ସେତେବେଳେ ସେମାନଙ୍କ ମଧ୍ୟରେ ଥିବା ପୁରୁଣା ଶତ୍ରୁତା ସବୁଦିନ ପାଇଁ ସରିଯାଏ ଆଉ ବନ୍ଧୁତା ଫେରିଆସେ। ଆଉ କେବଳ ସେତିକି ନୁହଁ, ବରଂ ଏହି ପ୍ରକ୍ରିୟାରେ ଆପଣଙ୍କର କୌଣସି ବି କୋର୍ଟ ଫିସ୍ ଲାଗିବ ନାହିଁ। ଆଉ ଯଦି ଆପଣ ପୂର୍ବରୁ କୌଣସି ବି କୋର୍ଟ ଫିସ୍ ଦାଖଲ କରିଛନ୍ତି, ତେବେ ସମାଧାନ ପରେ ତାହା ଆଇନଗତ ଭାବେ ଆପଣଙ୍କୁ ଫେରସ୍ତ ମିଳିଯିବ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସମାରୋହରେ ହେଉଥିବା ଫଇସଲା ବିରୁଦ୍ଧରେ କୌଣସି ଉପରିସ୍ଥ କୋର୍ଟରେ ପୁନର୍ବାର ଅପିଲ୍ କରାଯାଇପାରିବ ନାହିଁ, ଅର୍ଥାତ୍ ଆପଣଙ୍କ ମାମଲା ସବୁଦିନ ପାଇଁ ଏଇଠି ହିଁ ସମାପ୍ତ ହୋଇଯିବ। ତେବେ ଶ୍ରୋତା ବନ୍ଧୁ, ଯଦି ଆପଣଙ୍କର କିମ୍ବା ଆପଣଙ୍କ ସମ୍ପର୍କୀୟଙ୍କର କୌଣସି ବି ମାମଲା କୋର୍ଟରେ ବିଚାରାଧୀନ ଅଛି, କିମ୍ବା ଆପଣ କୋର୍ଟକୁ ନଯାଇ ପ୍ରାକ୍ ଲିଟିଗେସନ୍ ସ୍ତରରେ ହିଁ ବିବାଦର ସମାଧାନ କରିବାକୁ ଚାହୁଁଛନ୍ତି, ତେବେ ତୁରନ୍ତ

ଆପଣଙ୍କ ଜିଲ୍ଲାର ଆଇନ ସେବା ପ୍ରାଧିକରଣ କିମ୍ବା ସ୍ଥାନୀୟ କୋର୍ଟ ସହିତ ଯୋଗାଯୋଗ କରନ୍ତୁ ଆଉ ଏହି ଅଭିଯାନରେ ସାମିଲ ହେବା ପାଇଁ ନିଜର ସହମତି ଜଣାନ୍ତୁ। ମନେ ରଖନ୍ତୁ, ଆସନ୍ତା ଅଗଷ୍ଟ 21-23 ସମୟ ନଷ୍ଟ ନ କରି ଏହି ସମାଧାନ ସମାରୋହ 2026ର ସୁଯୋଗ ନିଅନ୍ତୁ। କୋର୍ଟ କଚେରୀ ଚିନ୍ତାରୁ ମୁକ୍ତି ପାଆନ୍ତୁ ଆଉ ନିଜ ଜୀବନରେ ଶାନ୍ତି ଆଉ ଖୁସି ଫେରାଇ ଆଣନ୍ତୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଚାଲନ୍ତୁ ଶୁଣିବା କିଛି ଆଇନ ସମାଚାର। ମାନ୍ୟବର ସୁପ୍ରିମକୋର୍ଟ ନିକଟରେ କହିଛନ୍ତି ଯେ କୋର୍ଟ କିମ୍ବା ଟ୍ରିବ୍ୟୁନାଲରେ ଓକିଲମାନେ ଏଆଇ ଦ୍ୱାରା ପ୍ରସ୍ତୁତ କୌଣସି ନକଲି ବା ମନଗଢ଼ା ପୁରୁଣା ମାମଲାର ଉଦାହରଣ ବା ଫେକ୍ ପ୍ରେସିଡେଣ୍ଟସ୍ ଦେଇପାରିବେ ନାହିଁ। ଯଦି କୌଣସି ରାୟ ଏଭଳି ନକଲି ତଥ୍ୟ ଉପରେ ଆଧାରିତ ହୋଇଥାଏ ତେବେ ତାହା ଆଇନଗତ ଭାବେ ଗ୍ରହଣୀୟ ହେବ ନାହିଁ। ଏଥିପାଇଁ ମାନ୍ୟବର ସୁପ୍ରିମକୋର୍ଟ ଜିରୋ ଟଲରାନ୍ସ ମାନେ ଶୂନ୍ୟ ସହନଶୀଳତା ନୀତି ଆପଣାଇବା ସହ ବାର୍ କାଉନ୍ସିଲକୁ ଗାଇଡ୍ଲାଇନ୍ ପ୍ରସ୍ତୁତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣିରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ମାନେ ଏସ୍ଆଇଆର୍ ଦ୍ୱାରା ଯଦି କାହା

শ্রোতা বন্ধু, বর্তমান চলন্ত শুনিবা কিছু আইন সমাচার। ମାନ୍ୟବର ସୁପ୍ରିମକୋର୍ଟ ନିକଟରେ କହିଛନ୍ତି ଯେ କୋର୍ଟ କିମ୍ବା ଟ୍ରିବ୍ୟୁନାଲ୍ରେ ଓକିଲମାନେ ଏଆଇ ଦ୍ୱାରା ପ୍ରସ୍ତୁତ କୌଣସି ନକଲି ବା ମନଗଢ଼ା ପୁରୁଣା ମାମଲାର ଉଦାହରଣ ବା ଫେକ୍ ପ୍ରେସିଡେଣ୍ଟସ୍ ଦେଇପାରିବେ ନାହିଁ। ଯଦି କୌଣସି ରାୟ ଏଭଳି ନକଲି ତଥ୍ୟ ଉପରେ ଆଧାରିତ ହୋଇଥାଏ ତେବେ ତାହା ଆଇନଗତ ଭାବେ ଗ୍ରହଣୀୟ ହେବ ନାହିଁ। ଏଥିପାଇଁ ମାନ୍ୟବର ସୁପ୍ରିମକୋର୍ଟ ଜିରୋ ଟଲରାନ୍ସ ମାନେ ଶୂନ୍ୟ ସହନଶୀଳତା ନୀତି ଆପଣାଇବା ସହ ବାର୍ କାଉନ୍ସିଲ୍କୁ ଗାଇଡ୍ଲାଇନ୍ ପ୍ରସ୍ତୁତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣିରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ମାନେ ଏସ୍ଆଇଆର୍ ଦ୍ୱାରା ଯଦି କାହାର ନାମ ଭୋଟର ତାଲିକାରୁ ବାଦ୍ ପଡ଼ିଯାଏ ତେବେ ସେଥିପାଇଁ ସ୍ୱତଃ ପ୍ରବୃତ ଭାବେ ତାଙ୍କର ଭାରତୀୟ ନାଗରିକତା ଶେଷ ହୋଇଯିବ ନାହିଁ। ନାଗରିକତା ସ୍ଥିର କରିବାର ଚୂଡ଼ାନ୍ତ କ୍ଷମତା କେବଳ ନିର୍ବାଚନ କମିଶନଙ୍କର ନୁହେଁ। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି ଯେ ଜାଲ୍ କାଗଜପତ୍ର ଏବଂ ମିଥ୍ୟା କାରଣ ଦେଇ ଯଦି କେହି ବୀମା ଟଙ୍କା ବା ଇନ୍ସୁରାନ୍ସ କ୍ଲେମ୍ ହଡପ୍ କରିବାକୁ ଚେଷ୍ଟା କରୁଛନ୍ତି ତେବେ ତାହା କେବଳ ଏକ ସିଭିଲ୍ ମାନେ ଦେୱାନୀ ମାମଲା ହୋଇ ରହିବ ନାହିଁ, ବରଂ ଏହା ଏକ ଗୁରୁତର ଅପରାଧ। ଏଭଳି ଏକ ମାମଲାରେ ସୁପ୍ରିମକୋର୍ଟ ସ୍ୱତନ୍ତ୍ର ତଦନ୍ତ ଗୋଷ୍ଠୀ ମାନେ ଏସ୍ଆଇଟି ଗଠନ କରି କ୍ରିମିନାଲ୍ ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ବିବାଦ ଘେରରେ ଥିବା ମହାପ୍ରଭୁ ଜଗନ୍ନାଥ ଚଳଚ୍ଚିତ୍ରର ମୁକ୍ତିଲାଭକୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ପୁରୀ ରଥଯାତ୍ରା ସରିବା ପରେ ହିଁ ଏହାର ପ୍ରଯୋଜକ ଏହି ସିନେମାକୁ ପ୍ରେକ୍ଷାଳୟରେ ରିଲିଜ୍ କରିପାରିବେ। ରଥଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ଏବଂ ଲୋକଙ୍କ ଧାର୍ମିକ ଭାବନାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ। ଆପଣ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ଆଇନ ଆମ ସୁରକ୍ଷା, ଯାହାକି ପ୍ରସାରିତ ହେଉଛି ଆକାଶବାଣୀ ପୁରୀର 103.4 FM ମାଧ୍ୟମରେ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ତ ସମୟ ସରିଆସିଛି, ଆମର ଏହି କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ପଡ଼ିବ। ତେବେ ଯିବା ପୂର୍ବରୁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଆମ ଆଇନ ଆମ ସୁରକ୍ଷା କିପରି ଲାଗୁଛି ସେ ସମ୍ପର୍କରେ ଆପଣଙ୍କର ମୂଲ୍ୟବାନ ମତାମତ ଲେଖିବାକୁ ଭୁଲିବେ ନାହିଁ। ଆମକୁ ଚିଠି ଦେବାର ଠିକଣା ଆମ ଆଇନ ଆମ ସୁରକ୍ଷା କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍କୋଡ଼ 752001। ତେବେ ଶ୍ରୋତା ବନ୍ଧୁ, ଆପଣ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଡାଉନଲୋଡ଼ କରି ମଧ୍ୟ ଶୁଣିପାରିବେ। ଆମ କାର୍ଯ୍ୟକ୍ରମ ପ୍ରସାରିତ ହେବ ପ୍ରତ୍ୟେକ ମାସର ତୃତୀୟ ରବିବାର ସକାଳ 9:30। ଶେଷରେ ସତର୍କ ରୁହନ୍ତୁ, ସଚେତନ ହୁଅନ୍ତୁ, ଆଉ ହଁ, ଆମ ଆଇନକୁ ମାନି ଗୋଟିଏ ସୁସ୍ଥ ସମାଜ ଗଠନ କରନ୍ତୁ। ବର୍ତ୍ତମାନ ମୋତେ ବିଦାୟ ଦିଅନ୍ତୁ, ମୁଁ ପ୍ରିୟଦର୍ଶିନୀ ରହୁଛି, ନମସ୍କାର।

0: ପ୍ରଚାର କଲୁ କାର୍ଯ୍ୟକ୍ରମ ଆମ ଆଇନ ଆମ ସୁରକ୍ଷା। ଉପସ୍ଥାପନାରେ ଥିଲେ ପ୍ରିୟଦର୍ଶିନୀ ସାହୁ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
0: ଆକାଶବାଣୀ ପୁରୀ, ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଓ ହିନ୍ଦୀ କଥାଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ନାରୀ ନୁହେତୁ ନାରାୟଣୀ ଓଡ଼ିଆ କଥାଚିତ୍ରର

ଏବେ ଶୁଣନ୍ତୁ ଏହି ଗୀତଟିକୁ ଉଦିତ ନାରାୟଣ ଏବଂ ନିବେଦିତାଙ୍କ ଦ୍ୱୈତ କଣ୍ଠରେ ରାଜା ଝିଅ ସାଙ୍ଗେ ହେଇଗଲା ଭାବ ଓଡ଼ିଆ କଥାଚିତ୍ରରୁ।

0: ଚାମ୍ପିଅନ୍ ଆସିଲେନି ଏପର୍ଯ୍ୟନ୍ତ
1: ବିଲ୍ ଭରିବା ପୂର୍ବରୁ ତ ଆସିଯିବ ନା
2: ତ ଗର୍ଲସ୍ କ'ଣ ହଉଛି
0: ବିଲ୍ ହଉଛି ଚାଲ ତୁ କାର୍ଡ ଦେ ପିନ୍ ଦେ
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
4: ଆକାଶବାଣୀ ପୁରୀ ବର୍ତ୍ତମାନ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଭାଗ୍ ଜନ୍ନି ହିନ୍ଦୀ କଥାଚିତ୍ରର ଏହି ଗୀତଟିକୁ ଗାଇଛନ୍ତି ସୁନୀଲ କାମତ।

ଏବେ ଶୁଣନ୍ତୁ ଏହି ଗୀତଟିକୁ ଦ୍ୱୈତ କଣ୍ଠଶିଳ୍ପୀ ବିଜୟ ପ୍ରକାଶ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ ବ୍ଲୁ ହିନ୍ଦୀ କଥାଚିତ୍ରରୁ।

ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତରେ ଗଲେ ରାଷ୍ଟ୍ରପତି। ପ୍ରଥମ ପର୍ଯ୍ୟାୟରେ ମାଲଡୋଭା ଗସ୍ତ ଅବସରରେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ, ଗୃହ ସୁପରିଚାଳନା ଲକ୍ଷ୍ୟ ନେଇ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି। ଜାପାନ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କଲେ ପିଭି ସିନ୍ଧୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ହେବ ଫାଇନାଲ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ମାଲଡୋଭାରେ ପହଞ୍ଚବେ। ମାଲଡୋଭାକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେଉଛି ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ମାଇୟା ସନ୍ଧୁଙ୍କ ସହ ପ୍ରତିନିଧି ମଣ୍ଡଳସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ସଂସଦର ସଭାପତି ଇଗୋର ଗ୍ରୋସୁଙ୍କ ସହ ରାଷ୍ଟ୍ରପତି ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଲଡୋଭା ଭାରତୀୟ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବା ସହ ଏକ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବେ। ସେଠାକାର ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 21 ଏବଂ 22 ତାରିଖ ରାଷ୍ଟ୍ରପତି ଉତ୍ତର ମାସିଡୋନିଆକୁ ଯିବେ। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଉତ୍ତର ମାସିଡୋନିଆକୁ ଏହା ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ସିଲଜାନଭସ୍କା ଡାଭାକୁପଙ୍କୁ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେଠାକାର ପ୍ରଧାନମନ୍ତ୍ରୀ ଏବଂ ସଂସଦର ସଭାପତିଙ୍କୁ ମଧ୍ୟ ରାଷ୍ଟ୍ରପତି ଭେଟିବା ସହ ଉତ୍ତର ମାସିଡୋନିଆ ସାଂସଦକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। କୃଷି, ଔଷଧ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତିବିଦ୍ୟା ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଉଭୟ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ 23ରୁ 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ରୋମାନିଆ ଗସ୍ତରେ ଯିବେ। 3 ଦଶନ୍ଧିରୁ ଅଧିକ ସମୟ ପରେ କୌଣସି ଭାରତୀୟ

0: ରାଷ୍ଟ୍ରପତିଙ୍କ ଏହି ଦକ୍ଷିଣ ପୂର୍ବ ୟୁରୋପୀୟ ଦେଶକୁ ପ୍ରଥମ ଗସ୍ତ ହେବ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ସେଠାକାର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ, ସିନେଟ୍ର ଅଧ୍ୟକ୍ଷ ଏବଂ ରୋମାନିଆ ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ଆଲୋଚନା ବୈଠକରେ ଯୋଗଦେବେ। ସେଠାକାର ଏକ ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ମିଳନୀକୁ ରାଷ୍ଟ୍ରପତି ସମ୍ବୋଧନ କରିବା ସହ ପ୍ରବାସୀ ଭାରତୀୟ ସଦସ୍ୟଙ୍କ ସହ ମତ ବିନିମୟ କରିବେ। ସଂସଦର ଆଗାମୀ ମୌସୁମୀ ଅଧିବେଶନ ଆସନ୍ତାକାଲି ଆରମ୍ଭ ହେଉଛି। ଅଧିବେଶନର ଅବ୍ୟବହିତ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ନୂଆଦିଲ୍ଲୀର ସଂସଦ ଭବନ ପରିସରରେ ଅନୁଷ୍ଠିତ ଏହି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଏବଂ ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଆରମ୍ଭରେ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ପ୍ରତିବାଦ ସ୍ୱରୂପ ବୈଠକକୁ ବର୍ଜନ କରାଯାଇଥିଲା। ତେବେ କିଛି ସମୟ ପରେ କଂଗ୍ରେସ ସାଂସଦ ଜୟରାମ ରମେଶ, ସିପିଆଇଏମ୍ ନେତା ଜନ୍ ବ୍ରିଟ୍ରାସ୍, ଜେଏମ୍ଏମ୍ର ମହୁମା ମାଝି ଏବଂ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରୀ ସମେତ ବିରୋଧୀ ସଦସ୍ୟମାନେ ବୈଠକରେ ଯୋଗ ଦେଇଥିଲେ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହେବା ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ବୈଠକ ମାଧ୍ୟମରେ ସରକାର ଆଗାମୀ ମୌସୁମୀ ଅଧିବେଶନରେ ସଂସଦର ଉଭୟ ଗୃହକୁ ସୁଚାରୁରୂପେ ସମ୍ପାଦନ ପାଇଁ ସୁନିଶ୍ଚିତ କରିବା ଲାଗି ସମସ୍ତ ରାଜନୈତିକ ଦଳଙ୍କର ସହଯୋଗ କାମନା କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି,
1: कोई पार्टी या कोई मेंबर अपना जो भी बात रखना चाहता है पार्लियामेंट में पूरा रख सकते हैं। मैं विपक्ष के साथियों को कहना चाहता हूं कि पहले में भी पार्लियामेंट को चलाने में दिक्कत आई थी क्योंकि हंगामा बहुत ज्यादा हुआ था। लोग चाहते हैं कि पार्लियामेंट सुचारू रूप से चले, इसलिए मैं फिर से सब पार्टी के नेताओं को मैं अनुरोध करता हूं कि पार्लियामेंट अच्छी तरह से चले, इसमें सब लोग योगदान करें और हम भी विपक्ष के बात सुनेंगे और विपक्ष भी हमारे।
0: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀରେ ଜାଞ୍ଜିବରର ରାଷ୍ଟ୍ରପତି ତଥା ମିଳିତ ଗଣରାଜ୍ୟ ତାଞ୍ଜାନିଆ ଓ ରେଭଲ୍ୟୁସନାରୀ ପରିଷଦର ଅଧ୍ୟକ୍ଷ ଡକ୍ଟର ହୁସେନ ଅଲି ମୁଇନୋମୋଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟଙ୍କ ମଧ୍ୟରେ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ଜଳ ଯୋଗାଣ, ସ୍ୱାସ୍ଥ୍ୟ, କୃତ୍ରିମ ବୁଦ୍ଧିମତା, ଡିଜିଟାଲ୍ ଏବଂ ଅନ୍ୟାନ୍ୟ ପ୍ରାଥମିକ କ୍ଷେତ୍ରଗୁଡ଼ିକ ଉପରେ ସହଯୋଗ ବିସ୍ତାର ନେଇ ମତ ବିନିମୟ ହୋଇଛି। ଜାଞ୍ଜିରୋଭର୍ସ୍ଥିତ ଆଇଆଇଟି ମାଡ୍ରାସ୍ର କ୍ୟାମ୍ପସ୍, ଘନିଷ୍ଠ ସହଭାଗିତା ଏବଂ ଆଫ୍ରିକାରେ ଶିକ୍ଷା ଓ ବିକାଶକୁ ପ୍ରାଥମିକତା ପ୍ରଦାନ ନେଇ ଭାରତର ଅଙ୍ଗୀକାରବଦ୍ଧତାକୁ ପ୍ରକାଶ କରୁଛି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଜାଞ୍ଜିବର ହେଉଛି ତାଞ୍ଜାନିଆର ଏକ ଅର୍ଦ୍ଧସ୍ୱାୟତ୍ତ ଅଞ୍ଚଳ। ଏହାର ନିଜସ୍ୱ ସମ୍ଭିଧାନ, ରାଷ୍ଟ୍ରପତି, ପ୍ରତିନିଧି ସଭା ଏବଂ ପତାକା ରହିଛି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଆଜି ଦେଶବ୍ୟାପୀ ତାଙ୍କ ମହାନ୍ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ମଙ୍ଗଲ ପାଣ୍ଡେଙ୍କ ସାହସ ଓ ସର୍ବୋଚ୍ଚ ବଳିଦାନ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ୱିତ କରୁଛି। ତାଙ୍କର ଦେଶଭକ୍ତି ଓ ବୀରତ୍ୱ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ମଙ୍ଗଲ ପାଣ୍ଡେ ଭାରତକୁ ଇଂରେଜ ଶାସନର ଅତ୍ୟାଚାର ଓ ଅନ୍ୟାୟ ବିରୋଧରେ ମୁକ୍ତ କରିବା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ତାଙ୍କର ବଳିଦାନ ଭାରତର ସ୍ୱାଧୀନତା ସଂଗ୍ରାମକୁ ଗତି ଦେଇଥିଲା ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ମଙ୍ଗଲ ପାଣ୍ଡେଙ୍କ ବଳିଦାନ ଓ ସାହସ ଦେଶ ପ୍ରତି ସମର୍ପଣ ଆଗାମୀ ପିଢ଼ିକୁ ଦେଶର ସେବା କରିବା ପାଇଁ ପ୍ରେରଣା ଯୋଗାଇବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ସଣ୍ଡେ ଅନ୍ ସାଇକେଲ୍ର 82ତମ ସଂସ୍କରଣରେ ଯୋଗ ଦେଇଛନ୍ତି। ଏ କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଗଣମାଧ୍ୟମ ସହ ଆଲୋଚନା ବେଳେ ଡକ୍ଟର ମାଣ୍ଡଭ୍ୟ କହିଛନ୍ତି, ଏହି ସ୍ୱାସ୍ଥ୍ୟକର୍ମୀମାନେ ଦେଶର 15,000 ଅଧିକ ସ୍ଥାନରେ ସାଇକେଲ୍ ଚଳାଇ ଅଭିଯାନରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଣ୍ଡେ ଅନ୍ ସାଇକେଲ୍ ଅଭିଯାନକୁ ଅଧିକ ସୁଦୃଢ଼ କରିଛି। ସେ କହିଛନ୍ତି, ଏହି ପଦକ୍ଷେପ ସ୍ୱାସ୍ଥ୍ୟ, ସୁସ୍ଥତା ଏବଂ ପରିବେଶ ପ୍ରତି ଦାୟିତ୍ୱବୋଧର ଏକ ଦୃଢ଼ ବାର୍ତ୍ତା ମଧ୍ୟ ପ୍ରଦାନ କରୁଛି। ମନ୍ତ୍ରୀ କହିଛନ୍ତି, ସାଇକେଲ୍ ଚଳାଇବା ଏକ ଛୋଟ ପ୍ରୟାସ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ସୁଫଳ ଆଣିଥାଏ। ପ୍ରତି ରବିବାର ସାଇକେଲ୍ ଚଳାଇବା ପାଇଁ 1 ଘଣ୍ଟା ସମୟ ଦେବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି। ଏହିଭଳି ଅଭ୍ୟାସ ଜନସାଧାରଣଙ୍କୁ ସୁସ୍ଥ ରଖିବା ସହ ପ୍ରଦୂଷଣ ହ୍ରାସ କରିବା ଏବଂ ଦେଶର ଇନ୍ଧନ ସଞ୍ଚୟ କରିବାରେ ଯୋଗଦାନ ଦେଇଥାଏ। ଲଦାଖର କାର୍ଗିଲ୍ ଜିଲ୍ଲା ଅନ୍ତର୍ଗତ ସାଙ୍କୁ ସବ୍ଡିଭିଜନର ସଂଗ୍ରହ ଗ୍ରାମରେ ଗତକାଲି ଆକସ୍ମିକ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। କାର୍ଗିଲ୍ ଜନ୍ସ୍କର୍ ଜାତୀୟ ରାଜପଥ NH-301ରେ ଚଳାଚଳ ବାଧାପ୍ରାପ୍ତ ହୋଇଛି। ତେବେ କୌଣସି ଜୀବନହାନୀ ନେଇ ଏପର୍ଯ୍ୟନ୍ତ ଖବର ହସ୍ତଗତ ହୋଇନଥିବା ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି। ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ସଡ଼କ ଯୋଗାଯୋଗ ନେଇ ପାଗ ପରିସ୍ଥିତି

ବୃଦ୍ଧାର ଓ ପୁନଃ ନିର୍ମାଣ ନେଇ 346 ନିୟୁତ ଆମେରିକୀୟ ଡଲାରର ଜରୁରୀକାଳୀନ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଗତମାସରେ ଭେନେଜୁଏଲାରେ ଲଗାତାର 7.2 ଏବଂ 7.5 ତୀବ୍ରତାର 2 ଭୂମିକମ୍ପ ଅନୁଭୂତ ହୋଇଥିଲା। ଭାରତର 2 ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଜାପାନ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କରିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ବ୍ୟାଡମିଣ୍ଟନ ଖେଳାଳି। ଫାଇନାଲ ମ୍ୟାଚ୍ରେ ସିନ୍ଧୁ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ 3 ବିଶ୍ୱ ଟାଇଟଲ ବିଜେତା ଆଗାନେ ୟାମାଗୁଚିଙ୍କୁ ସିଧାସଳଖ 21-17 ଏବଂ 21-17 ପଏଣ୍ଟରେ ପରାସ୍ତ କରିଥିଲେ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ଆଜି ଖେଳାଯିବ। ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଚଳିତଥରର ଟାଇଟଲ ହାସଲ ପାଇଁ ଆର୍ଜେଣ୍ଟିନା ଓ ସ୍ପେନ୍ ପରସ୍ପରକୁ ଭେଟିବେ। ଭାରତୀୟ ସମୟ ରାତି 12:30 ଏହି ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ଇଂଲଣ୍ଡ ଚଳିତ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିଛି। ଭାରତ ଇଂଲଣ୍ଡ ପୁରୁଷ 3-ଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ଲଣ୍ଡନର ଲର୍ଡସ୍ଠାରେ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 3:30 ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ତ୍ରିରାଷ୍ଟ୍ରୀୟ ଗସ୍ତରେ ଗଲେ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟରେ ମାଲଡୋଭା ଗସ୍ତ ଅବସରରେ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ। ଗୃହ ସୁପରିଚାଳନା ଲକ୍ଷ୍ୟ ନେଇ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଲ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କର ଶ୍ରଦ୍ଧାଞ୍ଜଳି। ଜାପାନ ଓପନ୍ ବ୍ୟାଡମିଣ୍ଟନ ଟାଇଟଲ ହାସଲ କଲେ ପିଭି ସିନ୍ଧୁ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଅନୁଷ୍ଠିତ ହେବ ଫାଇନାଲ ମ୍ୟାଚ୍। ସମ୍ବାଦ ଶେଷ ହେଲା।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ର ଆଡ଼ପମଣ୍ଡପ ଜନ୍ମଭିତ୍ତିରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବନକଲାଗି ନୀତି ପାଇଁ ରାତି 9-6 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ମୌସୁମୀ ଅଧିବେଶନ ପୂର୍ବରୁ ସଂସଦ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ। ଶ୍ରୀଜୀଉଙ୍କ ଆଜି ହେଉଛି ରତ୍ନ ଅଳଙ୍କାର ଗଣତି ମଣତି ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର 7 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଶୃଙ୍ଖଳିତ ନୀତିକାନ୍ତି ସହ ଆଜିଠାରୁ ଆଡ଼ପ ଅବଢ଼ା ମିଳୁଛି। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯାଉଛି।

0: ଶ୍ରୀଜଗନ୍ନାଥ ମନ୍ଦିର ପରି ଏଠାରେ ମଧ୍ୟ ମଙ୍ଗଳାଳତୀ, ମୈଲମ, ତଡ଼ପ ଲାଗି, ଅବକାଶ, ବେଶ, ଗୋପାଳବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଇତ୍ୟାଦି କରାଯିବ। ଆସନ୍ତାକାଲି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଆଜି ଶ୍ରୀ ବିଗ୍ରହମାନଙ୍କ ବନକଲାଗି ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ଆପାତତଃ ରାତ୍ର 9ଟାରୁ ବିଳମ୍ବିତ ରାତ୍ର 3ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୂଆଦିଲ୍ଲୀ ସଂସଦ ଭବନ ପରିସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏବଂ ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡ଼ିଥିଲେ। ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ବିଭିନ୍ନ ବିଧେୟକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଧେୟକ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧନ ବିଧେୟକ, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଧେୟକ, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଧେୟକ ଏବଂ FCRA ଓ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଧେୟକ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ନୂଆଦିଲ୍ଲୀରେ ଆୟୋଜିତ ସଣ୍ଡେଜ୍ ଅନ୍ ସାଇକେଲ୍ର 82ତମ ସଂସ୍କରଣରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ଏହି ପଦକ୍ଷେପ ସ୍ୱାସ୍ଥ୍ୟ, ସୁସ୍ଥତା ଏବଂ ପରିବେଶ ପ୍ରତି ଦାୟିତ୍ୱବୋଧର ଏକ ଦୃଢ଼ ବାର୍ତ୍ତା ପ୍ରଦାନ କରୁଛି। ସାଇକେଲ୍ ଚଲାଇବା ଏକ ଛୋଟ ପ୍ରୟାସ, କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ହିତକର। ପ୍ରତି ରବିବାର ସାଇକେଲ୍ ଚଳାଇବା ପାଇଁ 1 ଘଣ୍ଟା ସମୟ ଦେବାକୁ ମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଏଭଳି ଅଭ୍ୟାସ ଜନସାଧାରଣଙ୍କୁ ସୁସ୍ଥ ରଖିବା ସହ ପ୍ରଦୂଷଣ ହ୍ରାସ କରିବା ଏବଂ ଦେଶର ଇନ୍ଧନ ସଞ୍ଚୟ କରିବାରେ ଯୋଗଦାନ କରିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକରୁ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ପୁରୀ ଶ୍ରୀମନ୍ଦିର ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମଣତି ଆଜି ଅନୁଷ୍ଠିତ ହେଉଛି। ଗଣତି ମଣତି କାର୍ଯ୍ୟରେ ନିୟୋଜିତ ଏକ ଟିମ୍ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଛନ୍ତି। ଶ୍ରୀବିଗ୍ରହଙ୍କର ଶ୍ରୀଅଙ୍ଗରେ ବ୍ୟବହୃତ ଏବଂ ସ୍ନାନପୂର୍ଣ୍ଣମୀ ଅବସରରେ ଓଲାଗି ହୋଇଥିବା ଅଳଙ୍କାରଗୁଡ଼ିକର ଗଣତି ମଣତି ଆଜି କରାଯାଉଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ମହାପ୍ରଭୁଙ୍କ ରାହୁରେଖା, ଝୋବା, ସୁନାଚିତା, ରୂପାରସିକ, ସୁନାଥଣ୍ଟିଆର ଗଣତି ମଣତି କାର୍ଯ୍ୟ ସହିତ 3D ସ୍କାନିଂ କରାଯିବ। ଭିତର ରତ୍ନଭଣ୍ଡାରେ ଗଚ୍ଛିତ ଅବଶିଷ୍ଟ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି ତାରିଖ ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର କରାଯିବ ବୋଲି ଜଣାପଡ଼ିଛି। ଗଣତି ମଣତି ସମ୍ପର୍କରେ ରତ୍ନଭଣ୍ଡାର ସ୍ୱତନ୍ତ୍ର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି,
1: 13ତମ ଦିବସର ଇନଭେଣ୍ଟରାଇଜେସନ ସମ୍ପୂର୍ଣ୍ଣ କରିଥିଲେ। ଚଳନ୍ତି ଭଣ୍ଡାରର ଘଣ୍ଟି ମଣ୍ଟି କରାଯାଇଥିଲା, ବାହାର ଭଣ୍ଡାରର ମଧ୍ୟ ଘଣ୍ଟି ମଣ୍ଟି କରାଯାଇଥିଲା, ତାପରେ ଆମେ ଭିତର ଭଣ୍ଡାରର ମଧ୍ୟ ଘଣ୍ଟି ମଣ୍ଟି ଆରମ୍ଭ କରିଦେଇଛୁ। କେବଳ ଚିତା ଲାଗି ଗୋଟିଏ ଅଳଙ୍କାର ଯୋଉଟାକି ରହିବ, ଉପଲବ୍ଧି ରହିବ, ସେଟା ଚିତ ଅମାବାସ୍ୟା ଦିନ ପିନ୍ଧାଯିବ, କିନ୍ତୁ ସରକାର ଯେହେତୁ ଆମକୁ ସ୍ପେଶାଲ ପରମିସନ ଦେଇଛନ୍ତି, ଏଇଟା ଆମେ ଆଜି 14ତମ ଦିବସ ଇନଭେଣ୍ଟରାଇଜେସନରେ ପ୍ରବେଶ କରିବୁ।
0: ମହାପ୍ରଭୁଙ୍କ ନୀତି ବହୁଳତା କାରଣରୁ ମେ 23 ତାରିଖରୁ ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାରର ଗଣତି କାର୍ଯ୍ୟ ସ୍ଥଗିତ ରହିଥିଲା। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଆଜି ଦେଶବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। 1857 ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମହାନାୟକ ମଙ୍ଗଳ ପାଣ୍ଡେ ଅସୀମ ସାହସ ଓ ଦେଶପ୍ରେମର ପ୍ରତୀକ। ସ୍ୱଦେଶର ସ୍ୱାଭିମାନ ରକ୍ଷା ପାଇଁ ବ୍ରିଟିଶ ଶାସନ ବିରୋଧରେ ପ୍ରଥମ ବିଦ୍ରୋହର ବହ୍ନି ମଙ୍ଗଳ ପାଣ୍ଡେ ପ୍ରଜ୍ୱଳିତ କରିଥିଲେ। ଏହି ମହାନ ବିପ୍ଳବୀଙ୍କ ବଳିଦାନ ଇତିହାସର ପୃଷ୍ଠାରେ ସଦାସର୍ବଦା ଅମର ହୋଇ ରହିବ। ଦେଶମାତୃକାର ସେବାରେ ତାଙ୍କର ତ୍ୟାଗ ଓ ନିଷ୍ଠା ପ୍ରତିଟି ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଭାବନା ଜାଗ୍ରତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳ ପାଣ୍ଡେଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ତାଙ୍କ ସାହସ ଓ ସର୍ବୋଚ୍ଚ ବଳିଦାନ ଆଜି ମଧ୍ୟ ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ୱିତ କରୁଛି। ତାଙ୍କର ଦେଶଭକ୍ତି ଓ ବୀରତ୍ୱ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ତାଙ୍କ ନିର୍ଭୀକତା, ଅଦମ୍ୟ ଦେଶପ୍ରେମ ଓ ଅଟଳ ସମର୍ପଣ ଅସଂଖ୍ୟ ଦେଶଭକ୍ତଙ୍କୁ ପ୍ରେରଣା ଯୋଗାଇଥିଲା। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ସଞ୍ଜୟ ମହାପାତ୍ର ଏଥିରେ ଯୋଗଦେଇ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ନିମନ୍ତେ ବର୍ଜ୍ୟବସ୍ତୁର ସଠିକ୍

ପରିଚାଳନା ପରିବେଶ ସଫା ପାଣି ଜମୁଥିବା ସ୍ଥାନ ଅନୁଧ୍ୟାନ ଉପରେ ଗୁରୁତ୍ୱ ଦେଇଥିଲେ ଜ୍ୱର ହେଲେ ମୁଖ୍ୟ ଚିକିତ୍ସାଳୟରେ ରକ୍ତ ପରୀକ୍ଷା କରିବା ସହିତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ ପାଇଁ ସେ ପରାମର୍ଶ ଦେଇଛନ୍ତି ମ୍ୟାଲେରିଆକୁ ରୋକିବା ପାଇଁ ଗତ ମେ ମାସରେ ସର୍ଭେ କରାଯାଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ଉପସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଔଷଧ ମହଜୁଦ ଥିବାବେଳେ ଆଶାକର୍ମୀଙ୍କ ପାଖରେ ମ୍ୟାଲେରିଆ ଟେଷ୍ଟ କିଟ୍ ରହିଥିବା ନେଇ ଶ୍ରୀ ମହାପାତ୍ର କହିଛନ୍ତି କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବ ଜୀଉଙ୍କ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଦେବଦର୍ଶନ ଆରମ୍ଭ ହୋଇଛି ସକାଳୁ ବିଭିନ୍ନ ନୀତିକାନ୍ତି ଶେଷ ହେବା ପରେ ଅପରାହ୍ନ 1:30ରୁ ଆଡ଼ପ ଅଭଡ଼ା ବାହାରିଛି ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ଆସନ୍ତାକାଲି ବିଳମ୍ବିତ ରାତିରେ ହେରାପଞ୍ଚମୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ରାଜ୍ୟ ସରକାର 80 ବେସରକାରୀ ଅନୁଦାନପ୍ରାପ୍ତ ସ୍ନାତକ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ଆସନ୍ତାକାଲି ସୁଦ୍ଧା ନୂଆ ନିଯୁକ୍ତି ହୋଇଥିବା ଅଧ୍ୟକ୍ଷମାନଙ୍କୁ ନିଜର କାର୍ଯ୍ୟସ୍ଥଳୀରେ ଯୋଗଦେବା ପାଇଁ କୁହାଯାଇଛି ଭଦ୍ରକ ଜିଲ୍ଲା ପୁରୁଣା ବଜାର ଦାମୋଦର ସଂସ୍କୃତ ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ଡକ୍ଟର ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିବିରରେ ନାରୀ ଆତ୍ମରକ୍ଷା ଆତ୍ମନିର୍ଭରଶୀଳତା ଓ ସଶକ୍ତିକରଣ ଉପରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଥିଲା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର 5000 ଉର୍ଦ୍ଧ୍ୱ ଅଧରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ଚିହ୍ନଟ କରାଯାଇଛି ସରକାରଙ୍କ ଉଲ୍ଲାସ ଯୋଜନା ଅଭିଯାନରେ ସେମାନଙ୍କୁ ପଞ୍ଜୀକୃତ କରାଯିବା ସହ ଉଚ୍ଚଶିକ୍ଷାର ସୁଯୋଗ ପ୍ରଦାନ କରାଯିବ ଏଥିରେ ବ୍ଲକର 195 ଜଣ ଶିକ୍ଷକ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଛନ୍ତି ପ୍ରତ୍ୟେକ ଶିକ୍ଷକଙ୍କୁ ନିଜ ଅଞ୍ଚଳର ଅତିକମ୍ରେ 10 ଜଣ ଡ୍ରପ୍ ଆଉଟ୍ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ପଞ୍ଜୀକରଣ କରାଇବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାସ ନୂଆପଡ଼ା ଖଡ଼ିଆଳ ଓ ଖରିଆର ରୋଡ୍ ଏନ୍ଏସ୍ସିରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରକଳ୍ପ ସମ୍ପର୍କିତ ସମସ୍ତ ସୂଚନା ସମ୍ବଳିତ ଫଳକ ସ୍ଥାପନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ବୈଠକରେ PMAY 2.0 ଅଧୀନରେ 3 ଏନ୍ଏସ୍ସିରେ ମୋଟ 826 ଘର ମଞ୍ଜୁର କରାଯାଇଛି ନିର୍ମାଣାଧୀନ ଘରଗୁଡ଼ିକର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଆସନ୍ତା ମାସ 15 ସୁଦ୍ଧା ହିତାଧିକାରୀଙ୍କ ଗୃହ ପ୍ରବେଶ ନିଶ୍ଚିତ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି ପାଣିପାଗ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ସପ୍ତାହ 24 ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ଅନ୍ୟପକ୍ଷରେ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି ଆସନ୍ତା 24 ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼ ଝାରସୁଗୁଡ଼ା ବରଗଡ଼ ସମ୍ବଲପୁର କେନ୍ଦୁଝର ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ଗତ 24 ମଧ୍ୟରେ ନୟାଗଡ଼ ଜିଲ୍ଲାର ଭାପୁରରେ ସର୍ବାଧିକ 98.3 mm ବର୍ଷା ରେକର୍ଡ କରାଯାଇଛି ଚଳିତ ମୌସୁମୀ ଋତୁରେ ଜୁନ୍ 1 ଆଜି ସୁଦ୍ଧା ରାଜ୍ୟରେ ହାରାହାରି 463.8 mm ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 14% ଅଧିକ ମଧ୍ୟାହ୍ନ 12 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 611.97 feet ରହିଛି 4 ଗେଟ୍ ଦେଇ ଜଳଭଣ୍ଡାର ମଧ୍ୟକୁ 1,64,009 feet ଜଳ ପ୍ରବେଶ କରୁଥିବା ବେଳେ 91,788 feet ଜଳ ନିଷ୍କାସିତ ହେଉଛି ମୁଖ୍ୟ ସମ୍ବାଦ ପୁଣି ଥରେ ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି ବନକଲାଗି ନୀତି ପାଇଁ 9:00-6:00 ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ ମୌସୁମୀ ଅଧିବେଶନ ପୂର୍ବରୁ ସଂସଦ ଭବନରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ଶ୍ରୀଜୀଉଙ୍କ ଆଜି ହେଉଛି ରତ୍ନ ଅଳଙ୍କାର ଗଣତି ମଣତି ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର 7 ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଚଳିତ ଅଧିବେଶନର କାର୍ଯ୍ୟସୂଚୀ ଆଜି ସନ୍ଧ୍ୟା 6:10 ଶୁଣିପାରିବେ ଓଡ଼ିଆରେ ଭକ୍ତିଗୀତ ଦେଶାତ୍ମକ ବୋଧକ ସଙ୍ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:15। ସନ୍ଧ୍ୟା 6:20 ଶୁଣିପାରିବେ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ସନ୍ଧ୍ୟା 7। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କିଷାନବାଣୀ ପ୍ରଚାର କରିବୁ ସନ୍ଧ୍ୟା 7:30।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି

0: ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ୍ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଭିକାରୀ ବଳଙ୍କ କଣ୍ଠରେ। ଏହି ଭକ୍ତି ଅର୍ଘ୍ୟଟି ଅଲେଖ ବିଶ୍ୱାଳଙ୍କ ଗୀତ ରଚନାରୁ, ସଙ୍ଗୀତରେ ସଜାଇଛନ୍ତି ଅମରେନ୍ଦ୍ର ମହାନ୍ତି।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆଜିର ପ୍ରଥମ କଣ୍ଠଶିଳ୍ପୀ ନିବେଦିତା ଶିଳ୍ପୀଙ୍କ କଣ୍ଠରେ ଦେବୀଦତ୍ତ ମହାନ୍ତିଙ୍କ ଗୀତ ରଚନାରେ ଶୁଣିନେବା ଏହି ଗୀତଟି।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ କେବଳ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି। ବନକଲାଗି ନୀତି ପାଇଁ ରାତି 9:00-6 ଘଣ୍ଟା ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀଜୀଉ

0: ଅଶୋକ ରତ୍ନ ଅଳଙ୍କାର ଗଣତି ଗଣତି କାର୍ଯ୍ୟ ଆଜି ପାଇଁ ଶେଷ। ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ ଏବଂ ତାସ୍କିଣ୍ଡରେ ଅନୁଷ୍ଠିତ ରସାୟନ ବିଜ୍ଞାନ ଅଲମ୍ପିଆଡ୍‌ରେ ଭାରତକୁ ସ୍ୱର୍ଣ୍ଣ। ଶ୍ରୀକ୍ଷେତ୍ରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଶୃଙ୍ଖଳିତ ନୀତିକାନ୍ତି ସହ ଆଜିଠାରୁ ଆଡ଼ପ ଅଭଡ଼ା ମିଳୁଛି। ନବଦିନାତ୍ମକ ଯାତ୍ରାରେ ଯାଇ ଗତକାଲି ଶ୍ରୀଜୀଉମାନେ ଜନ୍ମବେଦୀକୁ ବିଜେ କରିଥିଲେ। ଆଜିଠାରୁ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ସେବା ପୂଜା କରାଯାଉଛି। ଶ୍ରୀଜଗନ୍ନାଥ ମନ୍ଦିର ପରି ଏଠାରେ ମଧ୍ୟ ମଙ୍ଗଳ ଆଳତୀ, ମୈଲମ, ତଡ଼ପଲାଗି, ଅବକାଶ, ବେଶ, ଗୋପାଳ ବଲ୍ଲଭ ପୂଜା, ସକାଳ ଧୂପ, ଭୋଗମଣ୍ଡପ, ମହାସ୍ନାନ, ବଡ଼ସିଂହାର ବେଶ, ରାତ୍ର ପହୁଡ଼ ଆଦି କରାଯାଉଛି। ଆସନ୍ତାକାଲି ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଏଥିରେ କାଳିଆ ଠାକୁରଙ୍କୁ ଶ୍ରୀମନ୍ଦିରରେ ନ ପାଇ ଆଡ଼ପ ମଣ୍ଡପରୁ ଫେରାଇ ଆଣିବା ପାଇଁ ରଥଯାତ୍ରାର ପଞ୍ଚମ ଦିବସରେ ଅର୍ଥାତ୍ ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିରେ ମହାଲକ୍ଷ୍ମୀ ଗୁଣ୍ଡିଚା ଘର ଯାତ୍ରା କରିବାର ପରମ୍ପରା ରହିଛି। ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ରାତ୍ର 9 ଘଟିକାରୁ ବିଳମ୍ବିତ ରାତ୍ରି 3 ଘଣ୍ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସରକାରଙ୍କର ମାର୍ଗଦର୍ଶିକା ଅନୁଯାୟୀ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆଜି ପାଇଁ ଶେଷ ହୋଇଛି। ପୂର୍ବାହ୍ନ 11:30ରୁ ପ୍ରାୟ 2:27 ପର୍ଯ୍ୟନ୍ତ ଅଳଙ୍କାର ଗଣତି ମଣତି କରାଯାଇଥିବା ବେଳେ ମହାପ୍ରଭୁଙ୍କ 9 ଦୁର୍ଲଭ ଶ୍ରୀଅଙ୍ଗ ଲାଗି ଓ ମେଳକ କାର୍ଯ୍ୟ କରାଯାଇଥିଲା। ସମସ୍ତ ଅଳଙ୍କାରର ଓଜନ ମାପ ପରେ 3D ଗ୍ରାଫିଂ ଏବଂ ଭିଡ଼ିଓଗ୍ରାଫି ସହ ରତ୍ନ ବିଶାରଦମାନଙ୍କ ଦ୍ୱାରା ମୂଲ୍ୟବାନ ରତ୍ନଗୁଡ଼ିକର ଚିହ୍ନଟ କରାଯାଇଥିଲା। ତେବେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଝୋବାକଣ୍ଠି ଅଳଙ୍କାରର ଗଣତି ଓ ମେଳକ ହୋଇପାରିନାହିଁ। ସ୍ନାନ ପୂର୍ଣ୍ଣିମା ପରେ ରାହୁ, ରେଖା, ଚିତା, ଅଣ୍ଟାପଟି ଓଲାଗି ହୋଇଥିବା ବେଳେ ନୀଳାଦ୍ରୀ ବିଜେ ପୂର୍ବରୁ ଏହି ଅଳଙ୍କାର ସବୁର ଗଣତି ମଣତି ହୋଇଛି। ଗଣତି କାର୍ଯ୍ୟ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି,
1: ଗତ ଦେବସ୍ନାନ ପୂର୍ଣ୍ଣିମାରେ ଯାହା ଓଲାଗି ହେଇକି ଥିଲା ତାର ଆଜି ଗଣତି ପ୍ରକ୍ରିୟା ହେଲା ଏବଂ ଗଣତି ପରେ ତାକୁ ମଣତି କରି ଆମେ ଭଣ୍ଡାର ମେକଅପ୍ ସେବକମାନଙ୍କ ଜିମା ମଧ୍ୟ ଦେଲୁ। ସେଥିରେ ବିଶେଷ କରି ରତ୍ନ ଖଚିତ ଚିତା 3 ବାଡ଼ର ଚିତାର ଆଜି ଓଜନ ମାପ, ତାର ଯାହା ଫଟୋଗ୍ରାଫି, ଭିଡ଼ିଓଗ୍ରାଫି, 3D ମ୍ୟାପିଂ ସହିତ ଯେତେ ବି ରତ୍ନ ଖଚିତ ହେଇଛି ସେଇ ଚିତା ଗୁଡ଼ିକରେ ତାର ରତ୍ନ ବିଶାରଦ ଅଛନ୍ତି ବା ଜେମୋଲୋଜିଷ୍ଟ ଅଛନ୍ତି, ତାର ସେ ଚିହ୍ନଟ କଲେ, ତାର ପୂର୍ଣ୍ଣତାର ସହିତ ତାକୁ କରାଗଲା। ଖୁସିର କଥା 78 ତାଲିକାରେ ଯାହା ବି ବର୍ଣ୍ଣିତ ହେଇଛି ସେଇ ହିସାବରେ ତାହା ମେଳକ ମଧ୍ୟ ହେଲା।
0: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ମୟୂରଭଞ୍ଜ ଜିଲ୍ଲାର ବାରିପଦାସ୍ଥିତ ତକତପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗ ଦେଇଛନ୍ତି। ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆୟୋଜିତ ସମ୍ମିଳନୀରେ ଶ୍ରୀମତୀ ପରିଡ଼ା କହିଛନ୍ତି, ଏହି ସମ୍ମିଳନୀ ମହିଳାଙ୍କ ଆର୍ଥିକ ସ୍ୱାବଲମ୍ବନ, ନେତୃତ୍ୱ ବିକାଶ ଓ ସଶକ୍ତିକରଣକୁ ଅଧିକ ଗତିଶୀଳ କରିବ। ଏହାସହ ସୁଭଦ୍ରା ଶକ୍ତିକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଲକ୍ଷପତି ଦିଦି ସହାୟିକାମାନଙ୍କ ସହିତ ଆଲୋଚନା କରିଛନ୍ତି। ଏଥିରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ବ୍ଲକସ୍ତରୀୟ ଫେଡେରେସନର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ରାଇରଙ୍ଗପୁର ଓ ବାରିପଦା ସାରସପଣାର ବିଧାୟକ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଉପକୂଳ ଦେଇ 160 କିଲୋମିଟର ଦୀର୍ଘ ରାମେଶ୍ୱର ପାରାଦୀପ ଜାତୀୟ ରାଜପଥ ନିର୍ମାଣ ହେବ। ଏଥିନିମନ୍ତେ 8,000 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି। ରାମେଶ୍ୱର ପାରାଦୀପ ରାଜପଥ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଅତିକ୍ରମ କରିବ। ରାଜ୍ୟର ଉପକୂଳ ଅଞ୍ଚଳରେ ସାଂସ୍କୃତିକ, ଧାର୍ମିକ, ପର୍ଯ୍ୟଟନ ଏବଂ ଅର୍ଥନୈତିକ କ୍ଷେତ୍ରଗୁଡ଼ିକ ମଧ୍ୟରେ ନିରନ୍ତର ଯୋଗାଯୋଗ ରକ୍ଷା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହି ପ୍ରକଳ୍ପ ମାଧ୍ୟମରେ ଓଡ଼ିଶା ଉପକୂଳ ଅଞ୍ଚଳର ସଡ଼କ ଭିତ୍ତିଭୂମିର ଉନ୍ନତି କରାଯିବା ସହ ପର୍ଯ୍ୟଟନ ଏବଂ ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରାଯିବାର ଲକ୍ଷ୍ୟ ରଖାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହା ପୂର୍ବରୁ ଆଜି ନୂଆଦିଲ୍ଲୀ ସଂସଦ ଭବନ ପରିସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ, ରାଜ୍ୟସଭା ନେତା ଜଗତ ପ୍ରକାଶ ନଡ୍ଡାଙ୍କ ସମେତ ଅନ୍ୟ ଦଳର ନେତାମାନେ ଯୋଗ ଦେଇଥିଲେ। ସରକାର ସଂସଦର ଉଭୟ ଗୃହକୁ ସୁଚାରୁରୂପେ ପରିଚାଳନା କରିବା ଲାଗି ସମସ୍ତ

0: ରାଜନୈତିକ ଦଳର ସହଯୋଗ ଲୋଡ଼ିଥିଲେ। ମୌସୁମୀ ଅଧିବେଶନ କାଳରେ ବିଭିନ୍ନ ବିଲ୍ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ଆୟକର ସଂଶୋଧନ ବିଲ୍ 2026, ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଲଘୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ଓ ଏଫ୍ସିଆର୍ଏ ଏବଂ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ ଉପରେ ଆଲୋଚନା ହେବା ନେଇ ସରକାରଙ୍କ ପକ୍ଷରୁ ଜଣାପଡ଼ିଛି। ଅଧିବେଶନ ଅଗଷ୍ଟ ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ, ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଶୁଣାଣିର ପରବର୍ତ୍ତୀ ତାରିଖ ସମ୍ବାଦପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ। ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମନ୍ କି ବାତ୍ର ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ସମ୍ପର୍କରେ ଆଲୋକପାତ କରିଥିଲେ। ଗତ 12 ବର୍ଷ ମଧ୍ୟରେ ଏହି କାର୍ଯ୍ୟକ୍ରମ 135 ସଂସ୍କରଣ ଶେଷ କରିଛି। ଆସନ୍ତା 26 ତାରିଖରେ ପ୍ରଧାନମନ୍ତ୍ରୀ 136ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ସାଧାରଣ ଲୋକଙ୍କ ପ୍ରେରଣାର ଉତ୍ସ ହୋଇଥିବା ଏହି କାର୍ଯ୍ୟକ୍ରମ ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଦେଶବାସୀଙ୍କଠାରୁ ଆରମ୍ଭ କରି ପ୍ରବାସୀ ଭାରତୀୟ ତଥା ସମଗ୍ର ବିଶ୍ୱବାସୀଙ୍କ ଦ୍ୱାରା ଏହା ଆଦୃତ ହେବା ସହ ସର୍ବବ୍ୟାପୀ, ସର୍ବସ୍ପର୍ଶୀ ଓ ସମାବେଶୀ ହୋଇପାରିଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ସାଧାରଣ ଲୋକଙ୍କ କୃତିତ୍ୱକୁ ଦେଶର 140 ଜନତାଙ୍କ ସମ୍ମୁଖରେ ଉପସ୍ଥାପନ କରି ରାଜ୍ୟବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287519 ଆସନ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 84384 ଆସନରେ ନାମଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ କଳାରେ 106880 ଆସନ ଖାଲି ରହିଥିବା ବେଳେ ବିଜ୍ଞାନରେ 60828, ବାଣିଜ୍ୟରେ 24288, ସେଲ୍ଫ ଫାଇନାନ୍ସିଂରେ 4172 ଏବଂ ସଂସ୍କୃତ ପାଠ୍ୟକ୍ରମରେ 6757 ଆସନରେ ନାମ ଲେଖା ହେବ। ମେଧା ତାଲିକା ପ୍ରକାଶ ପରେ ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିବେ। ଆସନ୍ତା 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଉଜ୍ବେକିସ୍ତାନର ରାଜଧାନୀ ତାସ୍କେଣ୍ଟରେ ଅନୁଷ୍ଠିତ 58ତମ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତର 4 ଯୁବ ପ୍ରତିଭା ସ୍ୱର୍ଣ୍ଣପଦକ ହାସଲ କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏଥିରେ ଓଡ଼ିଶାର ଦେବଦତ୍ତ ପ୍ରିୟଦର୍ଶୀଙ୍କ ସମେତ ହର୍ଷିତ ସିଙ୍ଗଲ, କବୀର ଚିଲ୍ଲର ଏବଂ ସନ୍ଦୀପ କୁଚି ରହିଛନ୍ତି। ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇ କହିଛନ୍ତି, ବିଜୟୀ ଯୁବ ପ୍ରତିଭାଙ୍କ ପାଇଁ ଦେଶ ଗର୍ବ ଅନୁଭବ କରୁଛି। ବିଜ୍ଞାନ ପ୍ରତି ସେମାନଙ୍କର ନିଷ୍ଠା ଓ ଆଗ୍ରହ ଆଗାମୀ ଦିନରେ ଅନେକଙ୍କୁ ରସାୟନ ବିଜ୍ଞାନର ଅଧ୍ୟୟନ ଓ ଉତ୍କର୍ଷତା ହାସଲ କରିବାକୁ ପ୍ରେରଣା ଯୋଗାଇବ। ପାଣିପାଗ। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା 24 ତାରିଖ ବେଳକୁ ରାଜ୍ୟର ଉତ୍ତର ଭାଗ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଓ ନୂଆପଡ଼ା ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ମୌସୁମୀରେ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 463.8 mm ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 14% ଅଧିକ। ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 612.29 ଫୁଟ ରହିଛି। 4 ଗେଟ୍ ଦେଇ ଜଳଭଣ୍ଡାର ମଧ୍ୟକୁ 162,172 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 93,360 ଘନଫୁଟ ଜଳ ନିଷ୍କାସିତ ହେଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବନକଲାଗି ନୀତି ପାଇଁ ରାତି 9-6 ପାଇଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ଗଣତି ମିଣତି କାର୍ଯ୍ୟ ଆଜି ପାଇଁ ଶେଷ। ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ ଏବଂ ତାସ୍କେଣ୍ଟରେ ଅନୁଷ୍ଠିତ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତକୁ ସ୍ୱର୍ଣ୍ଣ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ଜନଜୀବନ ସମ୍ବାଦ ଆଲେଖ୍ୟ ଲହରିକା ପଟ୍ଟନାୟକ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ପତ୍ନୀ ପରିବାରର ଭିତ୍ତି କହିଲେ ଭୁଲ ହେବ ନାହିଁ। ଆସନ୍ତାକାଲି ହେରା ପଞ୍ଚମୀ। ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନ ପାଇବାରୁ ଅଭିମାନିନୀ ମା ମହାଲକ୍ଷ୍ମୀ ଅପମାନ ଓ ରାଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରୁ କାଠ ଖଣ୍ଡେ ଭାଙ୍ଗି ଫେରିଆସିବେ। ମହାପ୍ରଭୁ ଶ୍ରୀଲିଙ୍ଗରାଜ ମଧ୍ୟ ରୁକୁଣା ରଥଯାତ୍ରାରେ ଦେବୀ ପାର୍ବତୀଙ୍କୁ ସାଙ୍ଗରେ ନେଇନଥିବାରୁ ଦେବୀ ପାର୍ବତୀ ହେରା ଦଶମୀ ଦିନ ରାମେଶ୍ୱର ମନ୍ଦିର ଯାଇ ଅଭିମାନ୍ୟ ମହାପ୍ରଭୁଙ୍କୁ ଦୋଷାରୋପ କରନ୍ତି। ତେବେ ଚୈତ୍ର ମାସର ନବମୀ ତିଥିରେ ପ୍ରଭୁ ଶ୍ରୀରାମଙ୍କୁ ଦେଖା କରିବା ପାଇଁ କରିଥିବା ସତ୍ୟ ରକ୍ଷା କରିବାକୁ ଆସିଥିବା କହି ପ୍ରଭୁ ବୁଝାଇଥିଲେ ବି ମାତା ସନ୍ତୁଷ୍ଟ ନ ହୋଇ ଫେରିବା ସମୟରେ ରୁକୁଣା ରଥ ଭାଙ୍ଗିଦେଇ ଚାଲିଆସନ୍ତି। ଏହି ପର୍ବ ମହାପ୍ରଭୁଙ୍କ ଜୀବନରେ ବି ପତ୍ନୀଙ୍କ ଗୁରୁତ୍ୱକୁ ଦର୍ଶାଇଥାଏ। ଦେଶରେ ଏପରି କେତେକ ମନ୍ଦିର ରହିଛି ଯେଉଁଠି ପତ୍ନୀଙ୍କ ପ୍ରାଧାନ୍ୟ ପ୍ରମୁଖ ଆକର୍ଷଣ। ଏପରି କେତୋଟି ଅନନ୍ୟ ମନ୍ଦିର ସମ୍ପର୍କରେ ଆସନ୍ତୁ ଜାଣିବା। ଦେବଭୂମି ଉତ୍ତରାଖଣ୍ଡରେ ରହିଛି ହିଡ଼ିମ୍ବା ଦେବୀ ମନ୍ଦିର। ନୈନିତାଳଠାରୁ 25 କିଲୋମିଟର ଦୂରରେ ଥିବା ସାତ ତାଲର ହିଡ଼ିମ୍ବା ପାହାଡ଼ ଉପରେ ଏହି ମନ୍ଦିର ଥିବାବେଳେ ଏହି ଅଞ୍ଚଳ ହିଡ଼ିମ୍ବା ଧାମ ଭାବେ ଜଣାଯାଏ। ସତାୟୁ ସଦ୍ଗୁରୁ ବନଖଣ୍ଡି ମହାରାଜ ଏଠାରେ ମହାବଳୀ ଭୀମଙ୍କ ପତ୍ନୀ ହିଡ଼ିମ୍ବା ଦେବୀଙ୍କ ମନ୍ଦିର ପ୍ରତିଷ୍ଠା କରିଛନ୍ତି। ଏଠାରେ ମଧ୍ୟ ଭାରତମାତାଙ୍କ ମନ୍ଦିର ଅଛି ଏବଂ ଦେଶର ସମସ୍ତ ରାଜ୍ୟରୁ ମାଟି ଆଣି ଏଠାରେ ରଖାଯାଇଛି। ପୌରାଣିକ ମାନ୍ୟତା ଅନୁସାରେ ହିଡ଼ିମ୍ବା ପର୍ବତରେ ହିଡ଼ିମ୍ବା ଓ ତାଙ୍କ ଭାଇ ହିଡ଼ିମ୍ବ ରହୁଥିଲେ। ପାଣ୍ଡବମାନଙ୍କ ଅଜ୍ଞାତବାସ ବେଳେ ହିଡ଼ିମ୍ବା ଭୀମଙ୍କ ରୂପରେ ମୋହିତ ହୋଇ ତାଙ୍କୁ ବିବାହ କରିଥିଲେ। ସେମାନଙ୍କ ପୁତ୍ରଙ୍କ ନାମ ଥିଲା ଘଟୋତ୍କଚ। ହିଡ଼ିମ୍ବା ଧାମରେ ଏକାଧିକ ବିଦେଶୀ ଶ୍ରଦ୍ଧାଳୁ ମଧ୍ୟ ରହୁଥିବା ଜଣାଯାଏ। ରାମଭକ୍ତ ହନୁମାନ ବାଲ ବ୍ରହ୍ମଚାରୀ ଭାବେ ପରିଚିତ। ତେବେ ଭାରତର ଅନେକ ଅଞ୍ଚଳରେ ତାଙ୍କୁ ବିବାହିତ ବୋଲି ଗ୍ରହଣ କରାଯାଇଛି। ରାମାୟଣରେ ମଧ୍ୟ ତାଙ୍କ ପୁତ୍ର ପ୍ରସଙ୍ଗ ରହିଛି। ତେଲଙ୍ଗାନା ରାଜ୍ୟରେ ସ୍ୱତନ୍ତ୍ର ଭାବେ ପତ୍ନୀଙ୍କ ସହ ପୂଜା ପାଉଛନ୍ତି ହନୁମାନ। ହାଇଦ୍ରାବାଦଠାରୁ ପ୍ରାୟ 220 କିଲୋମିଟର ଦୂରରେ ମହାବୀର ହନୁମାନ ଏବଂ ତାଙ୍କ ପତ୍ନୀ ସୁର୍ବଚଳାଙ୍କ ମନ୍ଦିର ରହିଛି। ଶ୍ରଦ୍ଧାଳୁମାନଙ୍କର ବିଶ୍ୱାସ ଯେ ଏଠାରେ ଦର୍ଶନ କଲେ ବୈବାହିକ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ ଏବଂ ପତିପତ୍ନୀଙ୍କ ବନ୍ଧନ ଅତୁଟ ରହେ। ସୁର୍ବଚଳା ସୂର୍ଯ୍ୟଙ୍କ କନ୍ୟା ହୋଇଥିବା ବେଳେ ପରାଶର ସଂହିତାରେ ମଧ୍ୟ ହନୁମାନ ଏବଂ ସୁର୍ବଚଳାଙ୍କ ବିବାହ କଥା ରହିଛି। ପୌରାଣିକ କଥା ଅନୁସାରେ ହନୁମାନ ସୂର୍ଯ୍ୟଦେବଙ୍କଠାରୁ ବିଦ୍ୟା ଶିକ୍ଷା କରୁଥିବା ବେଳେ 9ଟି ବିଦ୍ୟାରୁ 5ଟି ଶିକ୍ଷା କରିଥିଲେ। ତେବେ ଅବଶିଷ୍ଟ ପାଇଁ ସେ ବିବାହିତ ହେବା ଜରୁରୀ ଥିଲା। ଏହା ବାଲ ବ୍ରହ୍ମଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କଲା। ତେଣୁ ସୂର୍ଯ୍ୟଦେବ ନିଜ ଶକ୍ତିରୁ ଏକ କନ୍ୟା ସୃଷ୍ଟି କରି ହନୁମାନଙ୍କୁ ତାଙ୍କ ସହ ବିବାହ କରାଇଲେ। ବିବାହ ପରେ ପରେ ସୁର୍ବଚଳା ତପସ୍ୟାରେ ଲୀନ ରହିଥିଲେ ଏବଂ ହନୁମାନ ବିବାହିତ ହୋଇଥିଲେ ମଧ୍ୟ ବ୍ରହ୍ମଚାରୀ ହୋଇ ରହିଲେ। ଦେଶରେ ଗ୍ରହରାଜ ଶନିଦେବଙ୍କର ଏକମାତ୍ର ଏପରି ମନ୍ଦିର ରହିଛି ଯେଉଁଠି ସେ ପତ୍ନୀଙ୍କ ସହ ପୂଜା ପାଉଛନ୍ତି। ଛତିଶଗଡ଼ର କର୍ବଦା ଜିଲ୍ଲା ଅନ୍ତର୍ଗତ କରିଆମ୍ମା ଗ୍ରାମରେ ଏହି ମନ୍ଦିର ରହିଛି। ଭୋରମଦେବ ମାର୍ଗରେ 15 କିଲୋମିଟର ଦୂରରେ ଛପ୍ରି ଗ୍ରାମ ରହିଛି। ସେଠାରୁ ମଡ଼ୁଆ ମହଲ ଗଲେ ତାପରେ ପଥୁରିଆ ରାସ୍ତାରେ କିଛି ବାଟ ଯାଇ କରିଆମ୍ମା ପହଞ୍ଚି ହୁଏ। ଏଠାରେ ଶନିଦେବଙ୍କୁ ପତ୍ନୀ ସ୍ୱାମିନୀଙ୍କ ସହ ପୂଜା କରାଯାଉଛି। ବିବାହିତ ଦମ୍ପତି ଏହି ମନ୍ଦିରରେ ଦର୍ଶନ କଲେ ଏବଂ ସୋରିସ୍ତେଲ ଅର୍ପଣ କଲେ ସେମାନଙ୍କ ଜୀବନରେ ବାଧାବିଘ୍ନ ଆସେ ନାହିଁ ବୋଲି ବିଶ୍ୱାସ କରାଯାଏ। ଦେଶର ବିଭିନ୍ନ ସ୍ଥାନରେ ଭଗବାନ ଶ୍ରୀରାମଙ୍କର ମନ୍ଦିର ରହିଛି ଯେଉଁଠି ରାମ ଦରବାର ଦେଖିବାକୁ ମିଳେ। ତେବେ ମଧ୍ୟପ୍ରଦେଶର ଭେଣ୍ଡ ଜିଲ୍ଲା ଅନ୍ତର୍ଗତ ଗୋହଦଠାରେ ଥିବା ପ୍ରାଚୀନ କିଲ୍ଲାରେ ଭଗବାନ ଲକ୍ଷ୍ମଣ ଏବଂ ତାଙ୍କ ପତ୍ନୀ ଉର୍ମିଳାଙ୍କର ମନ୍ଦିର ରହିଛି। ଏଠାକାର ପୂଜକଙ୍କ କହିବା ଅନୁସାରେ ଏହି ମନ୍ଦିର 500 ବର୍ଷରୁ ଅଧିକ ପୁରୁଣା। ତେବେ ପ୍ରତ୍ନତତ୍ତ୍ୱ ବିଭାଗ ଏହା 1762 ଖ୍ରୀଷ୍ଟାବ୍ଦରେ ନିର୍ମାଣ ହୋଇଥିବା ସୂଚନା ଦେଇଛନ୍ତି। ସ୍ୱତନ୍ତ୍ର ଭାବେ ଲକ୍ଷ୍ମଣ ଏବଂ ଉର୍ମିଳାଙ୍କ ପୂଜା କରାଯାଉଥିବା ଏହା ଦେଶର ଏକମାତ୍ର ମନ୍ଦିର ବୋଲି କୁହାଯାଏ। ଗୋହଦର ରାଜା ଛତ୍ର ସିଂ ରାଣା ଏବଂ ତାଙ୍କ ପତ୍ନୀ ଏହି ମନ୍ଦିର ନିର୍ମାଣ କରାଇଥିଲେ। ପ୍ରଥମେ ଏହି ମନ୍ଦିର ପୁଷ୍କରିଣୀ ମଝିରେ ରହିଥିବାରୁ ରାଣୀ ଡଙ୍ଗାରେ ସେଠାକୁ ପୂଜା କରିବା ଲାଗି ଆସୁଥିଲେ। ଇତିହାସ ଅନୁସାରେ ଏହି କିଲ୍ଲାରେ ଜାଠମାନେ ଶାସନ କରୁଥିଲେ। ଭଗବାନ ଲକ୍ଷ୍ମଣ ଗୋହଦ ରାଜାଙ୍କୁ ସ୍ୱପ୍ନରେ ରକ୍ଷା କରିବାର ପ୍ରତିଶ୍ରୁତି ଦେଇଥିଲେ ଏବଂ ଏହାକୁ ପାଳନ ମଧ୍ୟ କରିଥିଲେ। ରାଜସ୍ଥାନର ଭରତପୁରଠାରେ ମଧ୍ୟ ଏକ ମନ୍ଦିରରେ ଲକ୍ଷ୍ମଣ ଓ ଦେବୀ ଉର୍ମିଳାଙ୍କୁ ପୂଜା କରାଯାଉଛି। ଏଠାକାର ରାଜପରିବାର ଲକ୍ଷ୍ମଣଙ୍କୁ ସେମାନଙ୍କ କୁଳ ଦେବତା ଭାବେ ଗ୍ରହଣ କରିଛନ୍ତି।
1: ଶୁଣିଲେ ଜନଜୀବନ ସମ୍ବାଦ। ଆଲେଖ୍ୟ ଲହରିକା ପଟ୍ଟନାୟକ। ଉପସ୍ଥାପନା ସତ୍ୟବ୍ରତ ବେହୁରା।
2: ଶୁଣିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ କିଛି କ୍ଷଣ ମଧ୍ୟରେ ଶୁଣିପାରିବେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ

0: ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ଏ ଗୀତଟି ସ୍ୱପ୍ନସାଗର କଥାଚିତ୍ରରୁ। କଣ୍ଠରେ ସଜାଇଛନ୍ତି ଅକ୍ଷୟ ମହାନ୍ତି।

0: ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣିବା ଏ ଗୀତଟି ସ୍ୱପ୍ନସାଗର କଥାଚିତ୍ରରୁ। କଣ୍ଠରେ ସଜାଇଛନ୍ତି ଅକ୍ଷୟ ମହାନ୍ତି।

0: ଶ୍ରୋତାବନ୍ଧୁ, ଆଜି ତ ସମୟ ଯାଇଛି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ଶେଷ କରୁଛୁ। ଆଜି ଆପଣମାନେ ଶୁଣୁଥିଲେ ସ୍ୱପ୍ନ ସାଗର, ଅରୁନ୍ଧତୀ ଓ ପ୍ରେମ ରୋଗୀ କଥାଚିତ୍ରରୁ କିଛି ଗୀତ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଅକ୍ଷୟ ମହାନ୍ତି, ମହମ୍ମଦ ରଫି ଓ ସୁରେଶ ୱାଡେକର। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ, ଜିଲ୍ଲା ହାଲଚାଲ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପଶ୍ଚିମବଙ୍ଗରେ ବିଶ୍ୱର ସର୍ବବୃହତ ଦହି ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ ସହ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉପରାଷ୍ଟ୍ରପତି ଏବଂ ଜାଞ୍ଜିପୁରର ରାଷ୍ଟ୍ରପତିଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଆଲୋଚନା। ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଜାମ୍ମୁ କାଶ୍ମୀର ବନ୍ୟାରେ 11 ଜଣଙ୍କ ମୃତ୍ୟୁ, ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍। ଦେଶର ସ୍ୱାଧୀନତା ଆନ୍ଦୋଳନ, ଧାର୍ମିକ ଏବଂ ସାହିତ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ପଶ୍ଚିମବଙ୍ଗର ବୃହତ୍ ଅବଦାନ ରହିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଭାରତୀୟ ଜନତା ପାର୍ଟି ପୁଣି ଥରେ ପଶ୍ଚିମବଙ୍ଗକୁ ଆହୁରି ବିକାଶ ଦିଗରେ ଆଗେଇ ନେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ପଶ୍ଚିମବଙ୍ଗ ଗସ୍ତ କରି ଏହା କହିଛନ୍ତି। ଶ୍ରୀ ଶାହା ପଶ୍ଚିମବଙ୍ଗର ହାଓଡ଼ା ଜିଲ୍ଲାର ସାଙ୍କ୍ରେଲ୍ଠାରେ ଅମୁଲ ବେଙ୍ଗଲ ଡାଏରୀ ଦହି ପ୍ରସ୍ତୁତ କାରଖାନାର ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି। ଏହା ହେଉଛି ବିଶ୍ୱର ସର୍ବବୃହତ୍ ଦହି ଉତ୍ପାଦନ କେନ୍ଦ୍ର। ଶ୍ରୀ ଶାହା କହିଛନ୍ତି ସମବାୟ ସାମଗ୍ରୀ କ୍ରୟ କରି ଜନସାଧାରଣ କୃଷକମାନଙ୍କ ସଶକ୍ତ କରିବା ଦିଗରେ ସହଯୋଗ କରିବେ। ପଶ୍ଚିମବଙ୍ଗର ବିଭିନ୍ନ ସମବାୟ କେନ୍ଦ୍ରଗୁଡ଼ିକୁ ଶ୍ରୀ ଶାହା ପ୍ରମାଣପତ୍ର ବଣ୍ଟନ କରିଥିଲେ। ସେ ମଧ୍ୟ 9 ଜିଲ୍ଲାରେ 1400 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ 14 ଗୋଦାମ ଗୃହକୁ ଆଭାସୀ ମାଧ୍ୟମରେ ଶିଳାନ୍ୟାସ କରିଥିଲେ। ସେହିପରି କୁଚବିହାର ଏବଂ ଦକ୍ଷିଣ 24 ଜିଲ୍ଲାରେ 100 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ 2 ଗୋଦାମ ଗୃହ ମଧ୍ୟ ଉଦ୍ଘାଟନ କରିଥିଲେ। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅଧୀନରେ ଏହିସବୁ କାର୍ଯ୍ୟ ହାତକୁ ନିଆଯାଇଛି। ମନ୍ତ୍ରୀଙ୍କ ଦ୍ୱାରା ସମବାୟ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଛି। ପଶ୍ଚିମବଙ୍ଗରେ କ୍ୟାବ୍ ଡ୍ରାଇଭରମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ସମବାୟ ଭାରତ ଟ୍ୟାକ୍ସି ଯୋଜନା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ସେ ସୂଚନା ଦେଇଛନ୍ତି। ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରାଯାଇଥିଲା। ଏଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କୁ ଆଜି ନୂଆଦିଲ୍ଲୀରେ ଜାଞ୍ଜିପୁର ରାଷ୍ଟ୍ରପତି ଡକ୍ଟର ହୁସେନ ଅଲ୍ଲୀ ମୁଇନି ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ବୈଠକ କାଳରେ ଉଭୟ ଭାରତ ତାଞ୍ଜାନିଆ ସମ୍ପର୍କକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ସମ୍ପର୍କକୁ ଦୃଢ଼ୀଭୂତ କରିବା ଲାଗି ଉଭୟ କଥାବାର୍ତ୍ତା କରିଥିଲେ। ଉପରାଷ୍ଟ୍ରପତି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ଭାରତ ତାଞ୍ଜାନିଆ ଭାଗିଦାରିତା ଦୃଢ଼ୀଭୂତ କରିବା ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଉଭୟ ସାମୁଦ୍ରିକ ସହଯୋଗ, ସାଂସ୍କୃତିକ ଏବଂ ଜନସମ୍ପର୍କକୁ ତ୍ୱରାନ୍ୱିତ କରିବା ଲାଗି ପଦକ୍ଷେପ ନେବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ସେହିପରି ବାଣିଜ୍ୟ, ପୁଞ୍ଜିନିବେଶ, ପର୍ଯ୍ୟଟନ, ନୀଳ ଅର୍ଥନୀତି, ଶିକ୍ଷା, ପ୍ରଯୁକ୍ତି ବିଦ୍ୟା ଆଦି କ୍ଷେତ୍ରରେ ସହଯୋଗ ସୁଦୃଢ଼ କରିବା ସମ୍ପର୍କରେ ଉଭୟ ଆଲୋଚନା କରିଥିଲେ ବୋଲି ଶ୍ରୀ ରାଧାକୃଷ୍ଣନ ପ୍ରକାଶ କରିଥିଲେ। ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହା ଆସନ୍ତା ମାସ 13 ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବା ସହ ଗୃହୀତ ହେବାର ସମ୍ଭାବନା ରହିଛି। ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ପକ୍ଷରୁ ଆଜି ସଂସଦ ଭବନ ପରିସରରେ ସର୍ବଦଳୀୟ ବୈଠକ ଆହ୍ୱାନ କରାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ରାଜ୍ୟସଭା ସଦସ୍ୟ ଜଗତ ପ୍ରସାଦ ନଡ୍ଡା, ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ଡକ୍ଟର ଏଲ୍ ମୁରଗାନ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଅପ୍ନା ଦଳର ନେତା ଅନୁପ୍ରିୟା ପଟେଲ, ଜେଡିୟୁ ନେତା ସଞ୍ଜୟ ଝା, ଟିଡିପି ନେତା ଲଭୁ ଶ୍ରୀକୃଷ୍ଣ, କଂଗ୍ରେସ ନେତା ଜୟରାମ ରମେଶ, ସମାଜବାଦୀ ପାର୍ଟି ନେତା ଧର୍ମେନ୍ଦ୍ର ଯାଦବ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜ୍ୟସଭା ସାଂସଦ ମହୁଆ ମାଝୀଙ୍କ ସମେତ 40 ଭିନ୍ନ ରାଜନୈତିକ ଦଳର 50

0: ସମ୍ବୁଦ୍ଧ ନେତା ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଠକ ଆରମ୍ଭରେ ବିରୋଧୀ ଦଳ ପକ୍ଷରୁ ଏନ୍ସିପିଆଇ ନେତାଙ୍କ ଅଂଶଗ୍ରହଣ ନେଇ ବୈଠକ ବର୍ଜନ କରିଥିଲେ। ପରେ ବିରୋଧୀ ଦଳ ନେତାମାନେ ବୈଠକରେ ଯୋଗ ଦେଇଥିଲେ। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ କିରେନ୍ ରିଜିଜୁ ସମସ୍ତ ରାଜନୈତିକ ଦଳକୁ ସଂସଦର ସୁପରିଚାଳନା ପାଇଁ ସହଯୋଗ କାମନା କରିଥିଲେ। ଏକ ସୁସ୍ଥ ଗଣତନ୍ତ୍ର ପାଇଁ ବିଶୃଙ୍ଖଳା ପରିବର୍ତ୍ତେ ଅର୍ଥପୂର୍ଣ୍ଣ ଆଲୋଚନାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।
1: कोई पार्टी या कोई मेंबर अपना जो भी बात रखना चाहता है पार्लियामेंट में पूरा रख सकते हैं। मैं विपक्ष के साथियों को कहना चाहता हूं कि पहले में भी पार्लियामेंट को चलाने में दिक्कत आई थी क्योंकि हंगामा बहुत ज्यादा हुआ था। लोग चाहते हैं कि पार्लियामेंट सुचारू रूप से चले, इसलिए मैं फिर से सब पार्टी के नेताओं को मैं अनुरोध करता हूं कि पार्लियामेंट अच्छी तरह से चले, इसमें सब लोग योगदान करें और हम भी विपक्ष के बात सुनेंगे और विपक्ष भी हमारे बात सुने।
0: ଟିଏମ୍ସିର ସାଂସଦ ମହୁଆ ମୈତ୍ରୀ ଏନ୍ସିପିଆଇ ଏକ ସ୍ୱୀକୃତିପ୍ରାପ୍ତ ସଂସଦୀୟ ପାର୍ଟି ନୁହେଁ ବୋଲି ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଏନ୍ସିପିଆଇ ନେତା ସୁଦୀପ ବନ୍ଦୋପାଧ୍ୟ ବିରୋଧୀ ଦଳ ନେତାମାନଙ୍କୁ ସମାଲୋଚନା କରି କହିଛନ୍ତି ଏନ୍ଡିଏ ଏନ୍ସିପିଆଇ ବର୍ତ୍ତମାନ ଦ୍ୱିତୀୟ ବୃହତ୍ତମ ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ମାଲଡୋଭାରେ ପହଞ୍ଚିବେ। ଭାରତର ରାଷ୍ଟ୍ରପତିଙ୍କର ଏହା ହେଉଛି ମାଲଡୋଭାକୁ ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ମାଇୟା ସାନ୍ଧୁଙ୍କ ସହ ପ୍ରତିନିଧି ମଣ୍ଡଳ ସ୍ତରୀୟ ଆଲୋଚନାରେ ଅଂଶଗ୍ରହଣ କରିବେ। ସଂସଦର ସଭାପତି ଇଗୋର ଗ୍ରୋସୁଙ୍କ ସହ ରାଷ୍ଟ୍ରପତି ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ମାଲଡୋଭା ଭାରତ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀର ସଦସ୍ୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବା ସହ ଏକ ବ୍ୟବସାୟିକ ମଞ୍ଚକୁ ସମ୍ବୋଧନ କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 21 ଏବଂ 22 ତାରିଖ ରାଷ୍ଟ୍ରପତି ଉତ୍ତର ମାସିଡୋନିଆକୁ ଯିବେ। କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଉତ୍ତର ମାସିଡୋନିଆକୁ ଏହା ପ୍ରଥମ ଗସ୍ତ। ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ପ୍ରତିପକ୍ଷ ସିଲଜାନସ୍କ ଡାଭାକୋଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ 23-25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ମୁର୍ମୁ ରୋମାନିଆ ଗସ୍ତରେ ଯିବେ। ଜାମ୍ମୁ କାଶ୍ମୀରର ରାଜୌରୀ ଏବଂ ପୁଞ୍ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ଭୂସ୍କଳନ ଏବଂ ବନ୍ୟା ଯୋଗୁଁ 11 ଜଣଙ୍କ ମୃତ୍ୟୁ ହେବା ସହ 7 ଜଣ ନିଖୋଜ ଅଛନ୍ତି। ପୁଞ୍ ଜିଲ୍ଲାର ସୁରନକୋଟ ତହସିଲ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଲଗାତାର ବର୍ଷା ଏବଂ ସଡ଼କ ଯୋଗାଯୋଗ ବାଧାପ୍ରାପ୍ତ ସତ୍ତ୍ୱେ ଉଦ୍ଧାରକାରୀ ଦଳ ନିଖୋଜ ବ୍ୟକ୍ତିଙ୍କୁ ଅନୁସନ୍ଧାନ କରିବା କାର୍ଯ୍ୟରେ ଲାଗିପଡ଼ିଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା ପରିସ୍ଥିତିର ସମୀକ୍ଷା କରିବା ସହ ପ୍ରଭାବିତ ପରିବାରଗୁଡ଼ିକୁ ତୁରନ୍ତ ରିଲିଫ୍ ଏବଂ ସହାୟତା ଯୋଗାଇ ଦେବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ତାଙ୍କର ଦିଲ୍ଲୀ ଗସ୍ତ କାଣ୍ଟଛାଣ୍ଟ କରି ଆଜି ଅପରାହ୍ନରେ ଜାମ୍ମୁକୁ ଫେରିଛନ୍ତି। ସୁରନକୋଟର ମୁରା ଗ୍ରାମରେ ଭୂସ୍କଳନ ଘଟି ଗୋଟିଏ ଘର ଭୁଶୁଡ଼ି ପଡ଼ିଥିଲା। ସେହି ଘର ମଧ୍ୟରେ ଥିବା 8 ଜଣଙ୍କ ମଧ୍ୟରୁ 5 ଜଣଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ସେହିପରି ସାଙ୍ଗଲା ଗ୍ରାମରେ ବନ୍ୟାଜଳରେ ଗୋଟିଏ ପରିବାର ଭାସିଯିବା ଫଳରେ 4 ଜଣ ନିଖୋଜ ଥିବା ଜଣାପଡ଼ିଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ଉପକୂଳ ଦେଇ 160 କିଲୋମିଟର ଦୀର୍ଘ ରାମେଶ୍ୱର ପାରାଦୀପ ଜାତୀୟ ରାଜପଥ ବିକଶିତ କରାଯିବ। ଏଥିନିମନ୍ତେ 8,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି। ରାମେଶ୍ୱର ପାରାଦୀପ ରାଜପଥ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଅତିକ୍ରମ କରିବ। ରାଜ୍ୟର ଉପକୂଳ ଅଞ୍ଚଳରେ ସାଂସ୍କୃତିକ, ଧାର୍ମିକ, ପର୍ଯ୍ୟଟନ ଏବଂ ଅର୍ଥନୈତିକ କ୍ଷେତ୍ରଗୁଡ଼ିକ ମଧ୍ୟରେ ନିରନ୍ତର ଯୋଗାଯୋଗ ରକ୍ଷା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଜାପାନ ଓପନ୍ ମହିଳା ସିଙ୍ଗଲ୍ସ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଭାରତୀୟ ବ୍ୟାଡ୍ମିଣ୍ଟନ ଜଗତ ପାଇଁ ଏହା ଏକ ଐତିହାସିକ ବିଜୟ ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ସିନ୍ଧୁଙ୍କ ଦୃଢ଼ ମନୋବଳ ଏବଂ ଅନନ୍ୟ ଦକ୍ଷତା ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ସିନ୍ଧୁ ହୋଇଛନ୍ତି ଏହି ଟାଇଟଲ୍ ହାସଲ କରିବା ଦିଗରେ ପ୍ରଥମ ଭାରତୀୟ। ସିନ୍ଧୁଙ୍କ ଏହି ବିଜୟ ଆଗାମୀ ପିଢ଼ିର ଯୁବ ଖେଳାଳିମାନଙ୍କୁ ଖେଳ ଦିଗରେ ଉତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ପିଭି ସିନ୍ଧୁଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ଟାଇଟଲ୍ ହାସଲ କରିବା ଦିଗରେ ସେ ପ୍ରଥମ ଭାରତୀୟ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି ସିନ୍ଧୁଙ୍କ ପାଇଁ ସମଗ୍ର ଦେଶ ଗର୍ବିତ। ଉଜ୍ବେକିସ୍ତାନର ରାଜଧାନୀ ତାସ୍କେଣ୍ଟଠାରେ ଅନୁଷ୍ଠିତ 58ତମ ରସାୟନ ବିଜ୍ଞାନ ଅଲମ୍ପିଆଡ୍ରେ ଭାରତର 4 ଜଣ ଯୁବ ପ୍ରତିଭା ସ୍ୱର୍ଣ୍ଣପଦକ ହାସଲ କରି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏଥିରେ ଓଡ଼ିଶାର ଦେବଦତ୍ତ ପ୍ରିୟଦର୍ଶୀଙ୍କ ସମେତ ହର୍ଷିତ ସିଙ୍ଗଲ, କବୀର ଚିଲ୍ଲର ଏବଂ ସନ୍ଦୀପ କୁଚି ରହିଛନ୍ତି। ଭାରତ ସ୍ୱର୍ଣ୍ଣପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ବିଜୟୀ ଯୁବ ପ୍ରତିଭାଙ୍କ ପାଇଁ ଦେଶ ଗର୍ବ ଅନୁଭବ କରୁଛି। ଭାରତ 37ତମ ଆନ୍ତର୍ଜାତୀୟ ଜୈବ ବିଜ୍ଞାନ ଅଲମ୍ପିଆଡ୍ 2026 ପ୍ରତିଯୋଗିତାରେ ମଧ୍ୟ ଗୋଟିଏ ସ୍ୱର୍ଣ୍ଣ ଏବଂ 3ଟି ରୌପ୍ୟ ପଦକ ହାସଲ କରିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆଜି ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ଠାରେ ଖେଳାଯିବ।

0: ଥର ଫିଫା ଟାଇଟଲ ହାସଲ ପାଇଁ ଫାଇନାଲରେ ଆର୍ଜେଣ୍ଟିନା ଓ ସ୍ପେନ୍ ପରସ୍ପରକୁ ଭେଟିବେ। ଭାରତୀୟ ସମୟ ରାତି 12:30ରେ ଏହି ମ୍ୟାଚ୍ ଖେଳାଯିବ। ଅନ୍ୟପକ୍ଷରେ ଇଂଲଣ୍ଡ ଚଳିତ ଟୁର୍ଣ୍ଣାମେଣ୍ଟରେ ତୃତୀୟ ସ୍ଥାନ ହାସଲ କରିଛି। ଭାରତ ଇଂଲଣ୍ଡ ପୁରୁଷ ତିନିଟିକିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ଲଣ୍ଡନର ଲର୍ଡସ୍ଠାରେ ଜାରି ରହିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଖବର ହସ୍ତଗତ ହେଲାବେଳକୁ ଇଂଲଣ୍ଡ 48 ଓଭରରେ 3 ୱିକେଟ୍ ହରାଇ 348 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପଶ୍ଚିମବଙ୍ଗରେ ବିଶ୍ୱର ସର୍ବବୃହତ ଦହି ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ ସହ ଅନ୍ୟାନ୍ୟ ପ୍ରକଳ୍ପର ଉଦ୍ଘାଟନ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉପରାଷ୍ଟ୍ରପତି ଏବଂ ଜାଞ୍ଜିପୁରର ରାଷ୍ଟ୍ରପତିଙ୍କ ମଧ୍ୟରେ ନୂଆଦିଲ୍ଲୀରେ ଆଲୋଚନା। ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଜାମ୍ମୁ କାଶ୍ମୀର ବନ୍ୟାରେ 11 ଜଣଙ୍କର ମୃତ୍ୟୁ, ପ୍ରଭାବିତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ପାଇଁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଆର୍ଜେଣ୍ଟିନା ଓ ସ୍ପେନ୍ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝି। ଅନୁଗୁଳ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କାଙ୍ଗୁଲା, ଦକ୍ଷିଣ କାଳୀ ଓ ମା ବୁଢ଼ୀ ଠାକୁରାଣୀ ପୀଠ ପରିଦର୍ଶନ କରିଛନ୍ତି। ପ୍ରମୁଖ ପର୍ଯ୍ୟଟନ ପୀଠଗୁଡ଼ିକର ବିକାଶ ପାଇଁ ସ୍ୱତନ୍ତ୍ର ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯିବା ସହ କାଙ୍ଗୁଲା ଦକ୍ଷିଣ କାଳୀ ପୀଠର ଉନ୍ନତି ପାଇଁ ଶୀଘ୍ର DPR ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି

ଅନୁଗୁଳରେ UIDAI ଓ BLS ଇଣ୍ଟରନ୍ୟାସନାଲର ସହଯୋଗରେ ଏକ ଅତ୍ୟାଧୁନିକ ଆଧାର ସେବା କେନ୍ଦ୍ର ଆରମ୍ଭ ହୋଇଛି। କାଲଟେକ୍ସ ଛକ ନିକଟରେ ଥିବା ଏହି କେନ୍ଦ୍ରକୁ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍ତି। ଏଠାରେ ନୂତନ ଆଧାର ପଞ୍ଜୀକରଣ, ସଂଶୋଧନ ଓ ବାୟୋମେଟ୍ରିକ୍ ଅପଡେଟ୍ ସହ ସମସ୍ତ ସେବା ସପ୍ତାହର 7 ଦିନ ଉପଲବ୍ଧ ହେବ। ଭାରତ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅଧୀନରେ ଅନୁଗୁଳ ଜିଲ୍ଲାର ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ୱୟ ବୈଠକରେ ରାଜନୈତିକ ଦଳମାନଙ୍କୁ ତାଲିକା ଯାଞ୍ଚ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରିବା ସହ ଯୋଗ୍ୟ ମତଦାତାଙ୍କୁ ସଚେତନ କରିବାକୁ ଆହ୍ୱାନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ବସିଥିଲା। ବୈଠକରେ ହସ୍ପିଟାଲର ଭିତ୍ତିଭୂମିର ଉନ୍ନତି, ବର୍ଜ୍ୟବସ୍ତୁ ପରିଚାଳନା, ଇଓପିଡି, ସିସିଟିଭି ସୁରକ୍ଷା ଓ ଅନ୍ୟାନ୍ୟ ସୁବିଧାର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଅନୁଗୁଳ ଜିଲ୍ଲାରେ ଜନଗଣନା ପୁସ୍ତିକା ପ୍ରସ୍ତୁତି ପାଇଁ 2 ଦିନିଆ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମ ଏହାର ଉଦ୍ଘାଟନ କରି ପ୍ରଶିକ୍ଷାର୍ଥୀଙ୍କୁ ଜନଗଣନା କାର୍ଯ୍ୟକୁ ଦାୟିତ୍ୱର ସହ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି। ପାଲହଡ଼ାରେ ରାଜ୍ୟର 77ତମ କେନ୍ଦ୍ରୀୟ ବିଦ୍ୟାଳୟର ନୂଆ କ୍ୟାମ୍ପସ୍ ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଇ ଗୁଣାତ୍ମକ ଓ ଦକ୍ଷତା ଭିତ୍ତିକ ଶିକ୍ଷାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ ହୋଇଥିଲା। ଜିଲ୍ଲାରେ ଅଲ୍ଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକରେ PCPNDT ଆଇନର କାର୍ଯ୍ୟକାରୀ

0: ସମୀକ୍ଷା ପାଇଁ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ନିୟମ ଉଲ୍ଲଂଘନ କରିଥିବା କ୍ଲିନିକ୍ ବିରୁଦ୍ଧରେ କଡ଼ା ପଦକ୍ଷେପ ନେବା ସହ ଲିଙ୍ଗାନୁପାତ ସନ୍ତୁଳନ ପାଇଁ ସଚେତନତା ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।
1: ଶ୍ରୋତାବନ୍ଧୁ ଶୁଣିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ କିଛିକ୍ଷଣ ମଧ୍ୟରେ ଶୁଣିପାରିବେ କିଷାନବାଣୀ କାର୍ଯ୍ୟକ୍ରମ।
2: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆକାଶବାଣୀ ପୁରୀ ପ୍ରଚାର କରୁଛୁ କାର୍ଯ୍ୟକ୍ରମ କିଷାନବାଣୀ। ଉପସ୍ଥାପନାରେ ସ୍ୱୟଂସୁଧା ଦାସ, ପ୍ରକାଶ କୁମାର ରଥ, ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।
4: ଓହୋ, ହେଇଗଲା କୋଠ ଘର, କଣ କରିବା। ସଞ୍ଜ ହେଇଗଲେ ଟିକେ କୋଠ ଘରକୁ ଆସିଲେ ମନଟା ଖୁସି ହେଇଯାଉଛି। ହେଇଟି ସୁଧା ଦେଖା ହେଇଥିଲେ, କେତେ କରି କହିଥିଲେ ଟିକେ ସଳ ସଳ ଆସିବ, କଣ କରିବେ, କୋଉଠି ଗୋଟାଏ କାମରେ ବ୍ୟସ୍ତ ଥିବେ କି କଣ।
5: ହେଇଟି ଆସିଗଲି ମ, ଆଉ ଗର ଗର କାହିଁକି ହଉଚ ଯେ, ହେଇଟି ଜଗନ ଓଳିକି ହଉଛି ଓଳିକି।
4: ହଉ ହଉ ସୁଧା, କୋଟି ପରମାୟୁ ହେଇଥାଉ ଯେ, କଥା କଣ, ଚାଷବାସ କେମିତି ଚାଲିଛି, ଦେହ ପା କେମିତି ଅଛି ସୁଧା।
5: ଚାଷବାସ ତ ଚାଲିଛି, ଦେହ ପା ଏକ ରକମ ଭଲ ଅଛି, କିନ୍ତୁ ଖୁସିର କଥା ଯେ ମୁଁ ବହୁ ଦିନ ପରେ ଆଜି ଟିକେ ଠାକୁରଙ୍କୁ ଦେଖି ପାରିଛି।
4: ଓହୋ, ସେଇଥିପାଇଁ ମନଟି ଖୁସି ଅଛି। ସତ କଥା, ଆମର ଗୁଣ୍ଡିଚା ଯାତ୍ରା ମହାପ୍ରଭୁଙ୍କର ନବଦିନାତ୍ମକ ଯାତ୍ରା, ଆଉ ମହାପ୍ରଭୁ ଭାଇ ଭଉଣୀଙ୍କ ସହିତ ଜନ୍ମ ବେଦୀକୁ ଯାଇଛନ୍ତି। ବାସ୍ତବରେ ସେ ଚକା ଆଖିକୁ ଟିକେ ଦେଖିଦେଲେ ଆଉ ଛାତିଟା କୁଣ୍ଢେ ମୋଟ ହେଇଯାଏ, ମନ ପୁରିଯାଏ, ଆଉ ସେ କଳା ଠାକୁର ସମସ୍ତଙ୍କୁ ସେ କରୁଣା କଟାକ୍ଷ ନେତ୍ରରେ ଚାହିଁଥାନ୍ତୁ ସୁଧା।
5: ନିଶ୍ଚିତ ଭାବରେ, କାରଣ ତାଙ୍କର ଆଶୀର୍ବାଦ ବିନା ଆମେ କୌଣସି କାମ କରିବା ସମ୍ଭବ ନୁହେଁ। ତେବେ ଜଗନ୍ନା, ଆଉ ତମେ ତ ଜାଣିଛ ଯେ ବର୍ଷା ଦିନ ଚାଲିଛି, ବିଶେଷ ଭାବରେ କଣ କରିବା ନା, ବର୍ଷା ଜଳକୁ ଆମେ କେମିତି ସଂରକ୍ଷଣ କରିବା, ସେଇ ଦିଗକୁ ଆପଣେଇବା ନିହାତି ଆବଶ୍ୟକ।
4: ଭଲ କଥାଟିଏ ମନେ ପକେଇଲ, ଏବେ ସମସ୍ତେ ସଚେତନ ହେଲେଣି। ପାଣି ତ ଆକାଶରୁ ଝରୁଛି, ସେ ବୋହି ଯାଉଛି, କିନ୍ତୁ ଆମେ ଯଦି ବର୍ଷା ଜଳକୁ ସେ ସହର ହଉ ଗାଁ ହଉ ସଂଗ୍ରହ କରିକି ତାକୁ ସୁବିନିଯୋଗ କରି ଆମେ ଗାଁ ମାନଙ୍କରେ କୃଷି କ୍ଷେତ୍ରରେ ବ୍ୟବହାର କରିବା, ସହର ଅଞ୍ଚଳରେ ସେମାନେ ମଧ୍ୟ ଅନ୍ୟାନ୍ୟ କାମ ପାଇଁ ମଧ୍ୟ ସେଇ ଜଳକୁ ବ୍ୟବହାର କରିପାରିବେ। ତେଣୁ ବର୍ଷା ଜଳକୁ ସଂଗ୍ରହ କରିବା ସମସ୍ତେ ଉଚିତ, ଆଉ ତାର ସୁବ୍ୟବହାର କରିବା ଦ୍ୱାରା ଆମେ ଉପକୃତ ହେଇପାରିବା।
5: ହଁ, ଆହୁରି ଗୋଟେ କଥା ମଧ୍ୟ, ଏଇ ବର୍ଷା ଜଳ ଯୋଉ ଆମେ ସଂରକ୍ଷଣ କଲେ ପରବର୍ତ୍ତୀ କାଳରେ ମଧ୍ୟ ଆମେ ତାକୁ ବିନିଯୋଗ କରିବା। ଏଇ ଯୋଉ ଗ୍ରୀଷ୍ମ ଦିନେ ଆମେ ଜଳର ସଙ୍କଟ ଦେଖା ଦଉଛି, ସେତେବେଳେ ନିଶ୍ଚିତ ଭାବରେ ଆମେ କିଛି ଜଳ ସେଥିରୁ ପାଇପାରିବା, ଆଉ ଜଳ ସଙ୍କଟରୁ ମଧ୍ୟ ଆମେ ତ୍ରାହି ପାଇପାରିବା। ତେବେ ହଉ, ଏଇଠି ମଧ୍ୟ ଆମ ଶ୍ରୋତବନ୍ଧୁ ମାନଙ୍କୁ କହି ରଖିବା ଯେ ସେମାନେ ଏଇ ଯୋଉ ଜଳର ଅପଚୟ ନ କରି ସେମାନେ ଯଥାସମ୍ଭବ ଚେଷ୍ଟା କରନ୍ତୁ ଯେ ଜଳକୁ ସଂରକ୍ଷଣ କରନ୍ତୁ।
4: ଭଲ କଥାଟିଏ କହିଲ, ଆଉ ଏବେ ସେଇ ଯୋଉ ବର୍ଷା ଜଳ ସଂଗ୍ରହ, ଇଏ ଗୋଟେ ଅଭିଯାନ ଭାବରେ ଗୋଟେ ସ୍ଲୋଗାନ ସହିତ ଚାଲିଛି, ଯୋଉଟାକୁ କୁହାଯାଉଛି କ୍ୟାଚ୍ ଦ ରେନ୍। ବାସ୍ତବରେ ସେ ପାଣି ଆମର ବହୁତ ଉପଯୋଗୀ, ଆମେ ବର୍ଷା ଜଳକୁ ସଂରକ୍ଷିତ କରିବା, ସଂଗ୍ରହ କରିବା, ସୁବିନିଯୋଗ କରିବା।
5: ହଉ ହେଲା ଜଗନ୍ନା, ଆମେ ଏମିତି କଥା ହଉଥିଲେ ହଉଥିବା, ଚାଲ ପ୍ରଭୁ ତ ବର୍ତ୍ତମାନ ଶ୍ରୀମନ୍ଦିରରୁ ବାହାରିବା, କୋଉଠି ଅଛନ୍ତି,
4: ଜନ୍ମବେଦୀ ଗୁଣ୍ଡିଚା ଘରେ।
5: ତେବେ ଆସ, ପ୍ରଭୁଙ୍କର ଗୋଟିଏ ସୁନ୍ଦର ଭକ୍ତି ଗୀତ ଶୁଣିବା, ତାପରେ ଆମେ କାର୍ଯ୍ୟକ୍ରମକୁ ଆଗେଇ ନେବା।
4: ଶୁଣିବା।

0: ବୁଝିଲ ସୁଧା? ଭକ୍ତି ଗୀତଟି ପୁରା ମନକୁ ଛୁଇଁଲା। କଣ୍ଠଶିଳ୍ପୀ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟକୁ।
1: ନିଶ୍ଚିତ ଭାବରେ ଯିବା, କିନ୍ତୁ ତା ପୂର୍ବରୁ ନବା ସରକାରଙ୍କର ଗୋଟିଏ ବିଜ୍ଞାପନ।
0: ହଉ,
2: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା।
3: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ।
4: ଆଉ 60 ବର୍ଷ ବୟସରୁ ମାସିକ 3,000 ଟଙ୍କା ପେନ୍ସନ୍ ହେବ ସୁନିଶ୍ଚିତ।
3: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ 18 ରୁ 40 ବର୍ଷ ବୟସର କୃଷକ।
4: ଏହି ଅଂଶଦାୟକ ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ।
3: ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
4: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ।
3: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ, ପେନ୍ସନ୍ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଯାଏ।
1: ହଉ, ବିଜ୍ଞାପନ ତ ନେଲେ, ହେଲେ ଜଗନ୍ନା ଆମେ ପୂର୍ବରୁ କଣ କଥା ହଉଥିଲେ
0: ବର୍ଷା ଜଳ କଥା।
1: ହଁ, ବର୍ଷା ଜଳ କଥା ନା, ଏ ବର୍ଷା ଦିନେ ଆମେ କେମିତି ବର୍ଷା ଜଳକୁ ସଂରକ୍ଷଣ କରିବା। ହେଲେ ଆମେ ଏଇ ଯୋଉ ଗୃହପାଳିତ ପଶୁ ପକ୍ଷୀ ଯୋଉ ରଖିଛେ ସେମାନଙ୍କର ଦାୟିତ୍ୱ ମଧ୍ୟ ନବା ନିହାତି ଆବଶ୍ୟକ।
0: ବିଶେଷ ଭାବରେ ବର୍ଷା ଦିନେ ସେମାନେ କେମିତି ଟିକେ ଉଷୁମ ଜାଗାରେ ରହିବେ, ସୁଷମ ଖାଦ୍ୟ ସେମାନେ ଖାଇବେ, କାରଣ ସେମାନଙ୍କ ଦ୍ୱାରା ଯେହେତୁ ଆମେ ଉପକୃତ ହଉଛେ ସେମାନଙ୍କର ଯତ୍ନ ନବା ଆମର କର୍ତ୍ତବ୍ୟ।
1: ସେଇ ସମ୍ପର୍କରେ ଆଜି ଗୋଟେ ଆଲୋଚନାଟିଏ ରହିଛି, ବର୍ଷା ଦିନେ ଗୃହପାଳିତ ପ୍ରାଣୀମାନଙ୍କ ସଂକ୍ରାମକ ରୋଗ ଓ ତାର ପ୍ରତିକାର ସମ୍ପର୍କରେ। ଆଉ ଆମ ଗହଣରେ ଉପସ୍ଥିତ ଅଛନ୍ତି ଡକ୍ଟର ପ୍ରିୟଦର୍ଶିନୀ ସାହୁ, ସହକାରୀ ପ୍ରାଧ୍ୟାପିକା, ପ୍ରତିଷେଧକ ଭେଷଜ ବିଜ୍ଞାନ ବିଭାଗ, ପ୍ରାଣୀ ଚିକିତ୍ସା ପ୍ରାଣୀ ପାଳନ ମହାବିଦ୍ୟାଳୟ, ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର।

0: ଆସ ଆଉ ଡେରି କରିବାନି, ଆଲୋଚନାଟି ଶୁଣିନବା।
1: ଶୁଣିବା
0: ମ୍ୟାଡାମ ନମସ୍କାର।
2: ନମସ୍କାର।
0: ଆପଣଙ୍କ ମୋ କୋଠକରେ ଅନେକ ଅନେକ ସ୍ୱାଗତ।
2: ଧନ୍ୟବାଦ
0: ମ୍ୟାଡାମ। ଆଜି ଯୋଉ ଆମର ଆଲୋଚନାଟି ରହିଛି, ସଂକ୍ରାମକ ରୋଗ କହିଲେ ସାଧାରଣତଃ ଆମେ କଣ ବୁଝିବା?
2: ସଂକ୍ରାମକ ରୋଗ କହିଲେ ସାଧାରଣତଃ ବିଭିନ୍ନ ପ୍ରକାର କ୍ଷତିକାରକ ଅଣୁଜୀବ, ଯେମିତିକି ଆମର ଜୀବାଣୁ ଯାହାକି ବ୍ୟାକ୍ଟେରିଆ, ଭୂତାଣୁ ବା ଭାଇରସ, କବକ ବା ଫଙ୍ଗଜାଇ, ଏକକୋଷି ବା ପ୍ରୋଟୋଜୋଆ ମାନଙ୍କ ଦ୍ୱାରା ହେଉଥିବା ରୋଗକୁ ବୁଝାଇଥାଏ। ଏହା ଛଡା ଯଦି ଆମେ ଦେଖିବା ଆମର ଯୋଉ ବାହ୍ୟ ବା ଅନ୍ତ ପରଜୀବୀ ବା କୃମି, ତା ଜନିତ ରୋଗ ମଧ୍ୟ ଏହି ଶ୍ରେଣୀରେ ଆମର ଅନ୍ତର୍ଭୁକ୍ତ।
0: ଆମେ ଏଇ ବର୍ଷା ଦିନେ ପ୍ରାଣୀମାନଙ୍କ ଠାରେ କଣ ସବୁ ସଂକ୍ରାମକ ରୋଗ ଦେଖିବାକୁ ଆମେ ପାଇବା?
2: ବର୍ଷା ଋତୁରେ ଗାଈ ଗୋରୁ ମଇଁଷି ମାନଙ୍କ ଠାରେ ଦେଖାଯାଉଥିବା ବିଭିନ୍ନ ପ୍ରକାର ଯଦି ଜୀବାଣୁ ଜନିତ ରୋଗ ଆମେ ଦେଖିବା, ତାହେଲେ ସେଥିରେ ଆମର ସାହାଣ ରୋଗ, ବଜବଜିଆ ରୋଗ ଏସବୁ ଯାଏ। ଆଉ ଯଦି ଭୂତାଣୁ ଜନିତ ରୋଗ କଥା କହିବା, ତାହେଲେ ଅଢେଇ ଦିନିଆ ଜ୍ୱର ବା ଏଫିମେରାଲ ଫିଭର ନାମକ ଏକ ରୋଗ ହୁଏ। କୃମି ଜନିତ ବା ପରଜୀବୀ ଜନିତ କହିବା, ତ ସାଧାରଣତଃ ଅନ୍ତ କୃମି ଏଇ ବର୍ଷା ଦିନେ ପ୍ରାଣୀମାନଙ୍କ ଠାରେ ଅଧିକ ଦେଖାଯାଆନ୍ତି।
0: ଏଇ ଯୋଉ ରୋଗ ସବୁ କହିଲେ, ଏଇ ରୋଗର ହବାର କାରଣ କଣ, କିଭଳି ଭାବରେ ସେମାନଙ୍କୁ ଏଇ ସଂକ୍ରାମକ ରୋଗରୁ ରକ୍ଷା କରିପାରିବା?
2: ବର୍ଷା ଦିନେ ସାଧାରଣତଃ ସଂକ୍ରାମକ ରୋଗ କଣ ପାଇଁ ହୁଏ, କାରଣ ଏଇ ସମୟରେ ଆମର ଚାରିଆଡେ ଓଦା ଓ ସନ୍ତିଆ ପରିବେଶ ରହିଥାଏ। ଏହି ପରିବେଶ ଜୀବାଣୁ ଭୂତାଣୁ ଓ କବକ ଆଦିଙ୍କ ବଂଶ ବୃଦ୍ଧି ପାଇଁ ସହାୟକ ହୋଇଥାଏ। ତେଣୁ ଏହି ଋତୁରେ ସଂକ୍ରାମକ ରୋଗ ହବାର ଆଶଙ୍କା ଅଧିକ ଥାଏ। ବର୍ଷା ଦିନେ ଆପଣଙ୍କର ଗୁହାଳ ହେଲା ବା ପ୍ରାଣୀମାନଙ୍କ ବାସସ୍ଥଳୀ ହେଲା, ତେଣୁ ଉପଯୁକ୍ତ ସଫା ହୋଇପାରେନି ଆଉ ମଳମୂତ୍ର ଜମି ରହେ, ସନ୍ତସନ୍ତିଆ ହୋଇ ରହେ। ଆଉ ଥଣ୍ଡା ପାଗ ଯୋଗୁଁ ପ୍ରାଣୀମାନେ କଣ କରନ୍ତି ନା, ଗୋଟିଏ ଜାଗାରେ ଜାକି ଜାକି ହେଇ ରହନ୍ତି। ଏଭଳି ହବା ଦ୍ୱାରା କଣ, ରୋଗ ଆହୁରି ବ୍ୟାପିବାର ଆଶଙ୍କା ଥାଏ। ଗୁହାଳର ଚାରିପଟେ ବି ଆପଣ ଯଦି ଦେଖିବେ ପାଣି ଜମି ରହିବ, ପାଣି ଜମି ରହିଲେ ମଶା ମାଛି ଆଦିଙ୍କ ବଂଶ ବୃଦ୍ଧି ହୋଇଥାଏ। ଏହି କୀଟାମାନେ ଅନେକ ଭୂତାଣୁ ଓ ଜୀବାଣୁର ବାହକ ହୋଇଥାନ୍ତି ଓ ରୋଗ ବ୍ୟାପିବାରେ ସାହାଯ୍ୟ କରିଥାନ୍ତି। ବର୍ଷା ଜଳ ଯେତେବେଳେ ଅଧିକ ହୋଇଯାଏ, ତେଣୁ ବର୍ଷା ଜଳ ପ୍ରବାହିତ ଯେତେବେଳେ ହବ, ତ ଏହାଦ୍ୱାରା ମଧ୍ୟ ଗୋଟିଏ ସ୍ଥାନର ସଂକ୍ରାମକ ରୋଗ ସୃଷ୍ଟିକାରୀ ଜୀବାଣୁ ହୁଅନ୍ତୁ ବା ଭୂତାଣୁ ହୁଅନ୍ତୁ, ଏମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବ୍ୟାପିଲେ। ଅନେକ ସମୟରେ ବର୍ଷା ଲାଗି ରହିବା ଦ୍ୱାରା ଖାଦ୍ୟ ଗୁଡ଼ିକରେ ଫିମ୍ପି ମାରିଯାଏ, ତେଣୁ ସେସବୁ ଖାଦ୍ୟ ଯଦି ପ୍ରାଣୀମାନେ ଆମର ଖାଇବେ, ସେମାନେ ଅସୁସ୍ଥ ହୋଇପଡ଼ିବେ। ଆଉ ଯୋଉ ଖାଲ ଖମା ଆଦିରେ ଦୂଷିତ ପାଣି ଜମି ରହିବ, ତାକୁ ଯଦି ବି ପ୍ରାଣୀମାନେ ଆମର ପିଇବେ, ତେଣୁ ଅନେକ ସଂକ୍ରାମକ ରୋଗର ଶିକାର ହେବେ।
0: ତେବେ ଆହୁରି ଗୋଟେ କଥା ମୁଁ ପଚାରିବା ପାଇଁ ଚାହିଁବି, ଯେ ଆଉ କଣ ସବୁ ଉପାୟ ରହିଛି ଯାହାଦ୍ୱାରା କି ଏଇ ରୋଗ ବ୍ୟାପିବାକୁ ଆମେ ରୋକିପାରିବା?
2: ସଂକ୍ରାମକ ରୋଗ ଗୋଟିଏ ଆକ୍ରାନ୍ତ ପଶୁଠାରୁ କେମିତି ଅନ୍ୟକୁ ବ୍ୟାପିଥାଏ, ତାହା ଆଗ ଆମେ ଜାଣିବା ଦରକାର, ଯାହାଦ୍ୱାରା କି ଆମେ ସେ ରୋଗଟାକୁ ରୋକିପାରିବା ବା ଚାଷୀ ଭାଇମାନେ ଆମର ସେ ରୋଗକୁ ଦମନ କରିବାରେ ତାଙ୍କୁ ସାହାଯ୍ୟ କରିବ। ସଂକ୍ରାମକ ରୋଗ ପ୍ରାୟତଃ ଆକ୍ରାନ୍ତ ପଶୁ ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ସମ୍ପର୍କ ଦ୍ୱାରା ଅନ୍ୟ ସୁସ୍ଥ ପ୍ରାଣୀମାନଙ୍କୁ ବ୍ୟାପିଥାଏ। ପ୍ରତ୍ୟକ୍ଷ ସମ୍ପର୍କ କହିଲେ ଆମର କ'ଣ ବୁଝାଏ ନା, ଆକ୍ରାନ୍ତ ପଶୁଟିର ମଳ ମୂତ୍ର ଦୁଗ୍ଧ ଲାଳ ସିଙ୍ଗାଣି ନିଶ୍ୱାସ ପ୍ରଶ୍ୱାସ ଇତ୍ୟାଦିର ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ରୋଗଟି ହେଇଥାଏ। କିମ୍ବା ଯଦି ଗୋଟେ ଆକ୍ରାନ୍ତ ପଶୁଟି କାମୁଡ଼ିଛି, ତାହେଲେ ମଧ୍ୟ ରୋଗ ହେବାର ଆଶଙ୍କା ରହିଛି। ମାଆଟି ଅସୁସ୍ଥ ଅଛି, ସେଇ ମା ଠାରୁ ଜନ୍ମିତ ଯୋଉ ବାଛୁରୀ ବା ଛୁଆକୁ, ତାକୁ ଏଇ ରୋଗ ହେବାର ବି ଆଶଙ୍କା ଅଛି। ଆଉ ପରୋକ୍ଷ ସମ୍ପର୍କ ଯଦି କହିବା, ତାହେଲେ ଆମର ଧର ଦୂଷିତ ଜଳ ହେଲା, ଦୂଷିତ ଖାଦ୍ୟ ଖାଇବା ଦ୍ୱାରା, କିମ୍ବା ରୋଗାକ୍ରାନ୍ତ ପ୍ରାଣୀଟି ଗୋଟିଏ ଚାରଣ ଭୂମିରେ ଚରୁଛି, ସେଇ ଜାଗାରେ ଅନ୍ୟ ସୁସ୍ଥ ପ୍ରାଣୀ ଯାଇକି ଚରିବେ, ତେଣୁ ସେଇ ଦ୍ୱାରା ବି ରୋଗ ବ୍ୟାପିବ। ପବନ ବା ବାୟୁର ଚଳାଚଳ ଦ୍ୱାରା ପ୍ରାଣୀମାନଙ୍କ ବ୍ୟବହୃତ ଯୋଉ ବାସନ କୁସନ, ଧର ଖାଇବା ପାଇଁ କି ଯୋଉ ବାସନ ଦିଆଯାଉଛି, କିମ୍ବା ପାଣି ପିଇବା ପାଇଁ ଯୋଉ ଜାଗା ଅଛି, ଆଉ କିମ୍ବା ତାର ଯୋଉ ଯନ୍ତ୍ରପାତି ବା ବିଭିନ୍ନ ଉପକରଣ ବ୍ୟବହାର କରାଯାଉଛି ଆମର ଫାର୍ମ ମାନଙ୍କରେ, କିମ୍ବା ଫାର୍ମରେ ଯୋଉମାନେ ସବୁ କାମ କରୁଛନ୍ତି ତାଙ୍କ କର୍ମକର୍ତ୍ତା, ତାଙ୍କର ଲୁଗାପଟା ହେଉ କିମ୍ବା ଜୋତା ହେଉ, ଏହାଦ୍ୱାରା ମଧ୍ୟ ଏ ଜୀବାଣୁ ବା ଭୂତାଣୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ବ୍ୟାପିଥାଏ। ଫାର୍ମରେ ବିଭିନ୍ନ ଯାନବାହନ ବି ଚଳାଚଳ ଯଦି କରାଯାଉଛି, ତାହେଲେ ମଧ୍ୟ ଏ ରୋଗଟି ଗୋଟିଏ ଫାର୍ମରୁ ଆଉ ଗୋଟିଏ ଫାର୍ମକୁ ମଧ୍ୟ ବ୍ୟାପିବାର ଆଶଙ୍କା ରହିଛି। ଯୋଉ ଚିକିତ୍ସା ପାଇଁ କି ଯୋଉ ବ୍ୟବହୃତ କରାଯାଉଛି ଯୋଉ ଛୁଞ୍ଚି, ସେଇ ଛୁଞ୍ଚିକୁ ଯଦି ଆମେ ଏକାଧିକ ପ୍ରାଣୀମାନଙ୍କ ଶରୀରରେ ପ୍ରୟୋଗ କରୁଛେ, ତାହେଲେ ମଧ୍ୟ ଏ ରୋଗ ଗୋଟିଏ ଆକ୍ରାନ୍ତ ପଶୁ ଠାରୁ ଅନ୍ୟ ସୁସ୍ଥ ପଶୁମାନଙ୍କୁ ହବାର ଆଶଙ୍କା ରହୁଛି।
0: ତ ଆଲୋଚନାକୁ ତ ଜାରି ରଖିବା, କିନ୍ତୁ ଏଇଠି ଆମ ଶ୍ରୋତା ବନ୍ଧୁମାନଙ୍କୁ କହି ରଖିବା ଯେ ସେମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମର ପୁରୀ କେନ୍ଦ୍ରରୁ 103.4 ମେଗାହର୍ଜ ଯୋଗେ। ଆମର କିଷାନ ବାଣୀ କାର୍ଯ୍ୟକ୍ରମ ସହିତ ସେମାନେ ଆମର ସମସ୍ତ କାର୍ଯ୍ୟକ୍ରମ ଶୁଣିବେ ଏବଂ ତା ସହିତ ମତାମତ ମଧ୍ୟ ନିଶ୍ଚିତ ଭାବରେ ଦେବେ। କଥା ହଉଥିଲେ ଆମର ବର୍ଷା ଦିନିଆ ସଂକ୍ରାମକ ରୋଗ ସମ୍ପର୍କରେ। ତେବେ ଆପଣ ତ ବିଭିନ୍ନ ଯୋଉ ସଂକ୍ରାମକ ରୋଗ କଥା କହିଲେ, ଯେମିତି ଜୀବାଣୁ ଜନିତ ରୋଗ ହେଲା, ଭୂତାଣୁ ଜନିତ ରୋଗ ମଧ୍ୟ ହେଲା, ଏଇ ସାହାଣ ରୋଗଟି କଣ, ଏହା କିପରି ହୁଏ?
2: ସାହାଣ ରୋଗ ବା ତାକୁ କୁହନ୍ତି HS ବା ଗଳା ଫୁଲା ରୋଗ ମଧ୍ୟ ଗାଁ ମାନଙ୍କରେ କୁହନ୍ତି। ଏହି ରୋଗଟି ଏକ ଜୀବାଣୁ ଜନିତ ରୋଗ, ଏକ ମାରାତ୍ମକ ରୋଗ। ଏହା ପାଶ୍ଚୁରାଲା ମଲ୍ଟୋସିଟା ନାମକ ଏକ ଜୀବାଣୁ ଦ୍ୱାରା ହୋଇଥାଏ। ଏହି ପାଶ୍ଚୁରାଲା ମଲ୍ଟୋସିଟା ଜୀବାଣୁଟି ସାଧାରଣତଃ ସୁସ୍ଥ ଗାଈଗୋରୁ ଓ ମଇଁଷିମାନଙ୍କ ଶ୍ୱାସ ନଳୀରେ ରହିଥାଏ। ମାତ୍ର ପ୍ରାଣୀଟି ଯେବେ କୌଣସି ପ୍ରକାର ଚାପଗ୍ରସ୍ତ ହୁଏ, ଯେମିତିକି ଥଣ୍ଡା ପାଗ ହେଲା କିମ୍ବା ଖାଦ୍ୟ

0: ଅଭାବ ହେଲା କିମ୍ବା ଅତ୍ୟଧିକ କାର୍ଯ୍ୟର ଭାର ହେଲା, ସେତେବେଳେ କଣ ହୁଏ ନା ଏଇ ଜୀବାଣୁଟି ଶରୀରରେ ତାର ବଂଶ ବୃଦ୍ଧି କରେ ଓ ରୋଗ ସୃଷ୍ଟି କରେ। ଯଦି ଏଇ ରୋଗଟି ହଉଛି ତାହେଲେ ଚାଷୀ ଭାଇମାନେ କେମିତି ଚିହ୍ନିବେ ଏଇ ରୋଗଟି? ଏଇ ରୋଗଟି ଏକାସହ ଅନେକ ଗାଈ ଗୋରୁ ବା ମଇଁଷିଙ୍କୁ ଗୋଟିଏ ଗାଁରେ ବା ଗୋଟିଏ ଗୋଠରେ ହୋଇଥାଏ। ରୋଗର ଲକ୍ଷଣ ଗୁଡିକ ତତକ୍ଷଣାତ୍ ଦେଖାଯାଏ ବା 8 ରୁ 24 ଘଣ୍ଟା ମଧ୍ୟରେ ପ୍ରକାଶ ପାଇଥାଏ କିମ୍ବା ଅତି ବେଶୀରେ 3 ରୁ 4 ଦିନ ଭିତରେ ଦେଖାଯାଏ। ଏଥିରେ କଣ ହବ ନା ଜ୍ୱର ହବ, ପାଟିରୁ ଅତ୍ୟଧିକ ଲାଳ ବାହାରିବ, ନାକରୁ ସିଙ୍ଗାଣି, ଆଖିରୁ ଲୁହ ବାହାରିବ, ନିଶ୍ୱାସ ପ୍ରଶ୍ୱାସ ନେବା ବେଳେ ପଶୁଟି ପେଲି ହବ ଓ ତଣ୍ଟି ବାଟେ ପ୍ରଶ୍ୱାସ ନେଲା ବେଳେ ଘଡ ଘଡ ଶବ୍ଦ ସୃଷ୍ଟି ହୁଏ। ତେଣୁ ପଶୁର ବେକର ତଳଭାଗ ଓ ଗଳା ଫୁଲିଯାଏ, ସେଥିପାଇଁ ଏହି ରୋଗଟିକୁ ଗଳା ଫୁଲା ରୋଗ ମଧ୍ୟ କୁହାଯାଏ। କେତେ କ୍ଷେତ୍ରରେ ଶେଷ ସମୟ ବେଳକୁ ପ୍ରାଣୀଟି ତଳେ ପଡିଯିବ, ତାର ପେଟରେ ଯନ୍ତ୍ରଣା ଅନୁଭବ କରିବ, ଝାଡା ବି ହୁଏ କେତେ ସମୟରେ, ଅତି କମରେ 8 ରୁ 24 ଘଣ୍ଟା ମଧ୍ୟରେ ପ୍ରାଣୀଟି ମୃତ୍ୟୁବରଣ କରିଥାଏ।
1: ମ୍ୟାଡମ୍, ଆଉ ଗୋଟିଏ ରୋଗ ମଧ୍ୟ ରହିଛି, ବଜବଜିଆ ରୋଗ। ବଜବଜିଆ ରୋଗଟି କଣ ସବୁ ପ୍ରାଣୀକି ହେଇଥାଏ?
0: ହଁ, ବଜବଜିଆ ରୋଗ ହଉଛି କ୍ଲଷ୍ଟ୍ରିଡିୟମ୍ ଚୌଭେଇ ନାମକ ଏକ ଜୀବାଣୁ ଦ୍ୱାରା ହୋଇଥାଏ। ଏହି ରୋଗ ପ୍ରାୟତଃ 6 ମାସରୁ 2 ବର୍ଷ ବୟସର ଗାଈ ଗୋରୁ ମଇଁଷି ଛେଳି ମେଣ୍ଢା ମାନଙ୍କଠାରେ ଅଧିକ ଦେଖାଯାଏ, କିନ୍ତୁ ଏହାଠାରୁ ଅଧିକ ବୟସର ପ୍ରାଣୀମାନେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହେବାର ଦେଖାଯାଇଛି।
1: କେମିତି ହେଇଥାଏ ଏହି ରୋଗଟି?
0: ଏହି ବଜବଜିଆ ରୋଗର ଜୀବାଣୁ ସାଧାରଣତଃ ପ୍ରାଣୀମାନଙ୍କ କ୍ଷୁଦ୍ର ଅନ୍ତନଳୀରେ ବାସ କରନ୍ତି। ପ୍ରାଣୀମାନଙ୍କ ମଳରେ ଏମାନେ ବାହାରକୁ ଆସିଥାନ୍ତି ଓ ସ୍ପୋର ରୂପରେ ବର୍ଷ ବର୍ଷ ଧରି ମାଟିରେ ରହିଥାନ୍ତି। ତେଣୁ ଏହି ସ୍ପୋର ହିଁ ସଂକ୍ରମଣର ମୂଳ ଉତ୍ସ। ଏହି ସ୍ପୋର ଗୁଡିକ ଦୂଷିତ ଜଳ ବା ଖାଦ୍ୟ ଦ୍ୱାରା ସୁସ୍ଥ ପ୍ରାଣୀମାନଙ୍କ ଶରୀର ମଧ୍ୟକୁ ପ୍ରବେଶ କରନ୍ତି କିମ୍ବା ଯଦି ମାଂସପେଶୀରେ କୌଣସି ଘା ବା ଖଣ୍ଡିଆ ହୋଇଥାଏ ତା ମଧ୍ୟ ଦେଇ ମଧ୍ୟ ପ୍ରବେଶ କରିଥାନ୍ତି ଆଉ ଦେହର ମାଂସଳ ଜାଗା ଗୁଡିକରେ ଏମାନେ ରୋଗ ସୃଷ୍ଟି କରନ୍ତି। ରୋଗାକ୍ରାନ୍ତ ପ୍ରାଣୀଟିର ଶରୀରରେ ଉତ୍ତାପ ବୃଦ୍ଧି ପାଏ ଯେତେବେଳେ ଏହି ରୋଗରେ ସେମାନେ ଆକ୍ରାନ୍ତ ହୁଅନ୍ତି। ପ୍ରାଣୀଟି ତାର ପଛ ଗୋଡରେ ଛୋଟାଇ ଥାଏ ଓ ମାନ୍ଦାବସ୍ଥା ଦେଖାଯାଏ। ଏହା ହେଉଛି ରୋଗର ପ୍ରଥମ ଲକ୍ଷଣ, ଛୋଟାଇବା ଓ ମାନ୍ଦା ରହିବା। ଏହି ରୋଗରେ ମୁଖ୍ୟତଃ ଆଗ ଚଟୁଆ ଓ ପଛ ଗୋଡର ଫଡିଆର ମାଂସପେଶୀ ଗୁଡିକ ଫୁଲିଯାଏ, ଯାହାକୁ ଯଦି ଆପଣ ଚିପିବେ ତ ସେଟା ବଜବଜ ଶବ୍ଦ କରିବ, ସେଥିପାଇଁ ଏହାର ନାମ ବଜବଜିଆ ରୋଗ। ଏହି ଫୁଲାଟି ପ୍ରଥମେ ହାତକୁ ଗରମ ଓ ବେଶ ଯନ୍ତ୍ରଣାଦାୟକ ହୋଇଥାଏ ପ୍ରାଣୀ ପାଇଁ, କିନ୍ତୁ ପରେ ପରେ ଏହା ଥଣ୍ଡା ଲାଗେ। ସେହି ଫୁଲା ସ୍ଥାନଟିର ଚମଡ଼ା ରଙ୍ଗ ବଦଳିଯାଏ ଓ ଏହା ଶୁଷ୍କ ଓ ଫାଟିଲା ପରି ଦେଖାଯାଏ। ଏହି ରୋଗଟି ଏତେ ମାରାତ୍ମକ ଯେ ଅନେକ ସମୟରେ ଲକ୍ଷଣ ଦେଖାଯିବା ପୂର୍ବରୁ ହିଁ ପ୍ରାଣୀଟି ମୃତ୍ୟୁବରଣ କରିଥାଏ। ତେଣୁ ପ୍ରାଥମିକ ଅବସ୍ଥାରେ ଚିକିତ୍ସା କରିବା ନିହାତି ଆବଶ୍ୟକ।
1: ତେବେ ଏଇ ବର୍ଷା ଦିନରେ ଯୋଉ ନବଜାତ ବାଛୁରୀଙ୍କ ଠାରେ କିଛି ସଂକ୍ରାମକ ରୋଗ ହେବାର ଆଶଙ୍କା ରହିଛି କି?
0: ବର୍ଷା ଦିନରେ କଅଁଳା ବା ଅଳ୍ପ ବୟସର ବାଛୁରୀ ମାନଙ୍କର ତରଳ ଝାଡା ଦେଖାଯାଏ, ଯାହାକି ଏକ ଜୀବାଣୁ ଜନିତ ରୋଗ। ଜନ୍ମ ପରେ ପରେ ଯଦି ବାଛୁରୀଟି ଆବଶ୍ୟକ ପରିମାଣର କଷ କ୍ଷୀର ନ ପିଇଥାଏ ଆଉ କିମ୍ବା ଅଳ୍ପ ଜାଗାରେ ଅନେକ ସଂଖ୍ୟକ ବାଛୁରୀ ରହିଥାନ୍ତି, ଗୁହାଳରେ ଅପରିଷ୍କାର ପରିବେଶ ରହିଥାଏ, ତାହେଲେ ଏହି ରୋଗ ସାଧାରଣତଃ ଦେଖାଯାଏ। ଏହି ରୋଗର ଲକ୍ଷଣ ଯଦି କହିବା, ଏହି ରୋଗରେ ତରଳ ଝାଡା ହୁଏ ଓ ଏଥିରେ ରକ୍ତ ପଡିଥାଏ। ବାଛୁରୀଟି ନିସ୍ତେଜ ହୋଇ ପଡି ରହେ, ଖାଇବା ବନ୍ଦ କରିଦିଏ, ଆଖି ପତା ଓ ପାଟି ସେତା ଦେଖାଯାଏ ଆଉ ଶେଷରେ ବାଛୁରୀଟି ମୃତ୍ୟୁବରଣ କରିଥାଏ। ତେଣୁ ଏହି ରୋଗରୁ ରକ୍ଷା ପାଇବାକୁ ହେଲେ ଜନ୍ମ ପରେ ପରେ ବାଛୁରୀକୁ ଆବଶ୍ୟକ ପରିମାଣର କଷ କ୍ଷୀର ପିଆଇବା ନିହାତି ଆବଶ୍ୟକ। ଗାଈର ପହ୍ନା ଓ କ୍ଷୀରକୁ ପରିଷ୍କାର ରଖିବା, ବାଛୁରୀକୁ ଗହଳିଆ ସ୍ଥାନରୁ ଦୂରେଇ ରଖିବା ଆବଶ୍ୟକ।
1: ନବଜାତ ବାଛୁରୀର ଯତ୍ନ ଆମେ କିଭଳି ନେବା ସେ ସମ୍ପର୍କରେ କହିଲେ, ଯେତେବେଳେ ଗାଈଟି ଗର୍ଭଧାରଣ କରିଥିବ ସେତେବେଳେ କଣ ଏଇ ରୋଗ ହେଇଥାଏ କି?
0: ଗର୍ଭଧାରଣ କରିଛି ତେଣୁ ଗର୍ଭବତୀ ଗାଈମାନଙ୍କୁ ବି ଆମର ବିଶେଷ ଧ୍ୟାନ ଦେବାକୁ ପଡିବ, କାହିଁକିନା ଗର୍ଭଧାରଣ ସମୟରେ ଯଦି କିଛି ସଂକ୍ରମକ ରୋଗ ହୁଏ ତେଣୁ ଏହା ମା ଠାରୁ ଛୁଆମାନଙ୍କୁ ହେବାର ଆଶଙ୍କା ରହିଥାଏ। ଅନେକ ସମୟରେ ଗର୍ଭପାତ ହେବାର ମଧ୍ୟ ଆଶଙ୍କା ରହିଥାଏ। ତେଣୁ ଯଦି ଗର୍ଭବତୀ ଗାଈଟି ଅଛି ତେଣୁ ତାକୁ ଆମେ ବିଶେଷ ଭାବରେ ବର୍ଷା ଦିନରେ ଯତ୍ନ ନେବା। ତ
1: ଏସବୁ ଯୋଉ ଜୀବାଣୁ ଜନିତ ରୋଗ କଥା ଆପଣ କହିଲେ, ଏଇ ଋତୁରେ ଦେଖାଯାଉଥିବା ଭୂତାଣୁ ଜନିତ ରୋଗ ସବୁ କଣ ରହିଛି?
0: ବର୍ଷା ଋତୁର ଆରମ୍ଭରେ ଯାହା ମୁଁ ଆପଣଙ୍କୁ କହିଥିଲି, ଅଢେଇ ଦିନିଆ ଜ୍ୱର ବା ଏଫିମେରାଲ ଫିଭର ନାମକ ଏକ ଭୂତାଣୁ ଜନିତ ରୋଗ ଗାଈ ଗୋରୁଙ୍କ ଠାରେ ଦେଖାଯାଏ। ଭୂତାଣୁ ଜନିତ ରୋଗ ଯୋଉ ଅଢେଇ ଦିନିଆ ଜ୍ୱର, ଏହା କିଛି କୀଟ ଅଛନ୍ତି ଯେମିତିକି ଆନୋଫିଲିସ୍ ବା କ୍ୟୁଲେକ୍ସ ମଶା ବା କ୍ୟୁଲିକୋଇଡିସ୍ ଭଳି ଆଉ ଗୋଟିଏ କୀଟ ଅଛି, ଯାହା କାମୁଡିବା ଦ୍ୱାରା ଏହା ଗୋଟିଏ ଗାଈ ଠାରୁ ଗୋଠରେ ଥିବା ଅନ୍ୟ ଗାଈମାନଙ୍କୁ ବା ଅନ୍ୟ ଗୋରୁମାନଙ୍କୁ ବ୍ୟାପିଥାଏ। ଏହି ରୋଗଟି କୌଣସି ବି ବୟସର ଗାଈ ବା ଗୋରୁଙ୍କୁ ହେଇପାରିବ ଆଉ ରୋଗଟିର ଲକ୍ଷଣ ଆପଣ ଅତି ବେଶୀରେ 2.5 ରୁ 3 ଦିନ ପର୍ଯ୍ୟନ୍ତ ଦେଖାଯିବ, ସେଥିପାଇଁ ଏହାର ନାମ ଅଢେଇ ଦିନିଆ ଜ୍ୱର। ଏହି ରୋଗରେ ଜ୍ୱର ହୁଏ, ପ୍ରାଣୀଟି ଖାଇବା ପିଇବା କମେଇ ଦିଏ, ଆକ୍ରାନ୍ତ ପଶୁଟି ଛୋଟାଇ ଥାଏ, ଆଖିରେ ଲୁହ ନାକରୁ ସିଙ୍ଗାଣି ବାହାରେ, ତାର ମାଂସପେଶୀ ଗୁଡିକ ଥରି ଉଠେ ଓ ଦୁର୍ବଳତା ଦେଖାଯାଏ ଆଉ ଏଥିରେ ଦୁଗ୍ଧ ଉତ୍ପାଦନ ବହୁ ମାତ୍ରାରେ ହ୍ରାସ ପାଏ।
1: ତେବେ ଗାଈମାନଙ୍କର ଥନହରା ମଧ୍ୟ ଗୋଟେ ରୋଗ ଅଛି, ତେଣୁ ଏଇ ଥନହରା ରୋଗଟି ଏଇ ବର୍ଷା ଦିନେ କିଭଳି ଭାବରେ ତାର ପ୍ରତିକାର କରିପାରିବା?
0: ଥନହରା ରୋଗ ମୁଖ୍ୟତଃ କହିବାକୁ ଗଲେ ଅଧିକ କ୍ଷୀର ଦେଉଥିବା ଦୁଧିଆଳି ଗାଈମାନଙ୍କ ଠାରେ ଦେଖାଯାଏ। ଏହା ଏକ ଜୀବାଣୁ ଜନିତ ରୋଗ। ଯଦିଓ ଏହି ରୋଗଟି ବର୍ଷ ଯାକ

0: ଦେଖାଯାଏ, କିନ୍ତୁ ବର୍ଷା ଦିନ ମାନଙ୍କରେ ଏହା ଦେଖାଯିବାର ଆଶଙ୍କା ଅଧିକ ଥାଏ। କାରଣ ଯାହାକୁ କହନ୍ତି ଆମର ପରିବେଶ ଜୀବାଣୁ ଜନିତ ଥନହରା, ପରିବେଶରେ କିଛିଟା ଜୀବାଣୁ ଥାଆନ୍ତି ଯୋଉଟା କି ଆମର ଅପରିଷ୍କାର ପରିବେଶ ହେଲା କିମ୍ବା ବର୍ଷା ପାଗ ହେଲା, ସନ୍ତସନ୍ତିଆ ପରିବେଶ ହେଲା, ସେମାନଙ୍କର ବଂଶ ବୃଦ୍ଧି ହୁଏ ଓ ସେମାନେ ଥନହରା ରୋଗ କରିଥାନ୍ତି। ପରିବେଶ ଜୀବାଣୁ ଜନିତ ଥନହରା ରୋଗର ଆଶଙ୍କା ହେବା ଅଧିକ ଥାଏ। ଏଇ ଥନହରା ରୋଗ ଯଦି ହୁଏ ଆପଣ କେମିତି ଚିହ୍ନିବେ? ସାଧାରଣତଃ ଥନହରା ରୋଗ ଦୁଇ ପ୍ରକାର, ଗୋଟିଏ ହେଉଛି ଲକ୍ଷଣ ଯୁକ୍ତ ଥନହରା ଓ ଅନ୍ୟଟି ହେଉଛି ଲକ୍ଷଣ ବିହୀନ ଥନହରା। ଏହି ରୋଗ ଗୋପାଳକ ଭାଇମାନଙ୍କର ଅଶେଷ କ୍ଷତି ଘଟାଇଥାଏ, ବିଶେଷ କରି ଆମେ ଯଦି କହିବା ଲକ୍ଷଣ ବିହୀନ ଥନହରା। ଲକ୍ଷଣ ଯୁକ୍ତ ଥନହରା ରୋଗ ଚିହ୍ନିବାରେ କୌଣସି ଅସୁବିଧା ହୁଏ ନାହିଁ, କାରଣ ଏଥିରେ ପହ୍ନାରେ ଫୁଲା ବା ଦରଜ ଦେଖାଯାଏ, ପହ୍ନାଟି ଟାଣ ଲାଗେ, କ୍ଷୀରର ରଙ୍ଗ ସ୍ୱାଦ ବଦଳିଯାଏ କିମ୍ବା କ୍ଷୀରଟି ଛିନା ଛିଡ଼ିଲା ପରି ଦେଖା ହୋଇଥାଏ ଆଉ କ୍ଷୀର ଉତ୍ପାଦନ ମଧ୍ୟ ହ୍ରାସ ପାଇଥାଏ। କିନ୍ତୁ ଯଦି ଲକ୍ଷଣ ବିହୀନ ଥନହରା କଥା କହିବା, ଏଥିରେ କୌଣସି ପ୍ରକାର ଲକ୍ଷଣ ଦେଖାଯାଏନି, କେବଳ ଗାଈର ଦୁଗ୍ଧ ଉତ୍ପାଦନ କମିଯାଏ। ତେଣୁ ଏହି ପ୍ରକାର ଥନହରା କେବଳ ଆପଣ କ୍ଷୀରର ପରୀକ୍ଷା କରିବା ଦ୍ୱାରା ହିଁ ଚିହ୍ନଟ କରିପାରିବେ।
1: ଏ ଯେ ଜୀବାଣୁ ଓ ଭୂତାଣୁ ଜନିତ ରୋଗ ବ୍ୟତୀତ ବର୍ଷା ଦିନରେ ଆଉ କଣ ସବୁ ରୋଗ ଦେଖାଦିଏ?
0: ଜୀବାଣୁ ଭୂତାଣୁ ଜନିତ ରୋଗ ଭଳି କୃମି ରୋଗ ମଧ୍ୟ ଆଉ ଏକ ମାରାତ୍ମକ ରୋଗ। ଆଉ ଏଇ କୃମି ଆପଣଙ୍କର ଦୁଇ ପ୍ରକାର, ଅନ୍ତଃକୃମି ଓ ବାହ୍ୟକୃମି। ଆଉ ବର୍ଷା ଦିନେ ସାଧାରଣତଃ ଅନ୍ତଃକୃମି ଜନିତ ରୋଗ ପ୍ରାଣୀମାନଙ୍କଠାରେ ଅଧିକ ଦେଖାଯିବାର ଆଶଙ୍କା ଥାଏ। ଏହି ଅନ୍ତଃକୃମି କହିଲେ ସାଧାରଣତଃ ଆମର ଗୋଲ କୃମି, ଫିତା କୃମି ବା ଫ୍ଲୁକ୍ ବା ଯୋଉଟା ଯକୃତ କୃମି, ସେଇମାନଙ୍କୁ ବୁଝାଇଥାଏ।
1: କୃମି ରୋଗ ସମ୍ପର୍କରେ ଆପଣ ଆମକୁ ସୂଚନା ଦେଲେ, ଏ ଯୋଉ ଅନ୍ତଃକୃମି ରୋଗଟି କଣ ବା ଏଇଟା କିପରି ହୁଏ?
0: ଆଚ୍ଛା, ଏଇ ଯୋଉ ଅନ୍ତଃକୃମି ସାଧାରଣତଃ ବିଲ ବାଡି ମାଟି ଘାସ ପାଣି ଆଦିରେ ରହିଥାନ୍ତି। ଦୂଷିତ ପାଣି କିମ୍ବା ଖାଦ୍ୟ ମାଧ୍ୟମରେ ଏମାନେ ପ୍ରାଣୀର ଶରୀରକୁ ପ୍ରବେଶ କରନ୍ତି। ତେଣୁ ବର୍ଷା ଦିନରେ ଏହି ରୋଗ ଆମର ଗୃହପାଳିତ ପ୍ରାଣୀମାନଙ୍କ ଠାରେ ଅଧିକ ଦେଖାଯାଏ। ପ୍ରାଣୀର ଶରୀରକୁ ପ୍ରବେଶ କରିବା ପରେ ଏହି ଅନ୍ତଃକୃମିମାନେ ଅନ୍ତନଳୀ ବା କଲିଜାରେ ବାସ କରନ୍ତି। ଏଠାରେ ସେମାନଙ୍କର ଶରୀରର ବୃଦ୍ଧି ଘଟେ ଓ ତାପରେ ସେମାନେ ଅଣ୍ଡା ଦିଅନ୍ତି। ସେହି ଅଣ୍ଡା ସବୁ ପ୍ରାଣୀର ମଳରେ ବାହାରକୁ ବାହାରେ ଅଣ୍ଡାରୁ ଛୁଆ ଫୁଟେ ଓ ପୁଣି ତାହା ଘାସ ମାଟି ବା ପାଣିରେ ମିଶେ। ଯଦି କହିବା କୃମିମାନେ ସାଧାରଣତଃ ପ୍ରାଣୀର ଶରୀରରେ ବହୁତ ଦିନ ଧରି ବଞ୍ଚି ରହନ୍ତି। ଶରୀରରେ ବହୁତ ଦିନ ବଞ୍ଚି ରହିବା ଦ୍ୱାରା ଏମାନେ କଣ କରନ୍ତି ନା, ପ୍ରାଣୀର ଶରୀରରୁ ରକ୍ତ ଶୋଷନ୍ତି, ପ୍ରାଣୀର ଖାଦ୍ୟର ପୋଷଣ ମଧ୍ୟ ଶୋଷି ନିଅନ୍ତି। ଏଥିଯୋଗୁଁ ପ୍ରାଣୀଠାରେ ରକ୍ତହୀନତା ଦେଖାଯାଏ, ଉତ୍ପାଦନ କମିଯାଏ, ପ୍ରଜନନରେ ସମସ୍ୟା ଦେଖାଯାଏ, ଶରୀରର ବୃଦ୍ଧି ଯେତିକି ହେବା କଥା ସେତିକି ହୁଏ ନାହିଁ। ଏହାଦ୍ୱାରା ପ୍ରାଣୀପାଳକ ମାନଙ୍କର ବ୍ୟବସାୟର କ୍ଷତି ହୁଏ ଓ ପରିଶେଷର ରୋଜଗାର ମଧ୍ୟ କମିଯାଏ।
1: ତେବେ ନିଶ୍ଚିତ ଭାବରେ ଆମେ ସବୁ ଦିଗରୁ ଚେଷ୍ଟା କରିବା କେମିତି ପ୍ରାଣୀମାନଙ୍କୁ ସଂକ୍ରାମକ ରୋଗ ନ ହଉ ବୋଲି। ଏହି ସଂକ୍ରାମକ ରୋଗରୁ ଆମର ଗୃହପାଳିତ ପ୍ରାଣୀମାନଙ୍କୁ ଆମେ କିଭଳି ଭାବରେ ରକ୍ଷା କରିବା?
0: ଯେଉଁ ସବୁ ସଂକ୍ରାମକ ରୋଗ କଥା ଆମେ ଆଲୋଚନା କଲେ, ତାର ପ୍ରତିକାର ମୁଖ୍ୟତଃ ତିନୋଟି ଉପାୟରେ କରିହେବ। ପ୍ରଥମେ ହେଉଛି ପ୍ରତିଷେଧକ, କାହିଁକିନା ଆମେ ଜାଣିଛେ ପ୍ରତିକାର ଠାରୁ ପ୍ରତିଷେଧକ ହେଉଛି ଉତ୍କୃଷ୍ଟ। ତେଣୁ ଯେଉଁ ସବୁ ରୋଗର ପ୍ରତିଷେଧକ ଟୀକା ରହିଛି, ଯାହାକି ସରକାରଙ୍କ ତରଫରୁ ପ୍ରାଣୀମାନଙ୍କୁ ମାଗଣାରେ ଦିଆଯାଉଛି, ସେସବୁକୁ ଚାଷୀ ଭାଇମାନେ ନିୟମିତ ଦେବା ଆବଶ୍ୟକ। ଆମେ ଯେଉଁ ସବୁ ସଂକ୍ରାମକ ରୋଗ କଥା ଆଲୋଚନା କଲେ, ତା ପାଇଁ କିଛିଟା ପ୍ରତିଷେଧକ ଟୀକା ସବୁ ରହିଛି, ଯେମିତିକି ଆମର ବଜବଜିଆ ରୋଗ ହେଲା, ସାହାଣ ରୋଗ ହେଲା। ଆଉ ଏଇସବୁ ଟୀକାକୁ ପ୍ରାଣୀପାଳକ ମାନେ ତାଙ୍କର ଗାଈ ଗୋରୁ ମଇଁଷି ଛେଳି ମେଣ୍ଢା ମାନଙ୍କୁ ବର୍ଷା ଦିନ ପୂର୍ବରୁ ଦେବା ଉଚିତ, କାହିଁକିନା ଏସବୁ ହେଉଛି ବର୍ଷା ଦିନିଆ ରୋଗ। ଯଦି ସାହାଣ ଓ ବଜବଜିଆ ରୋଗ କଥା ଦେଖିବା, ତେଣୁ ଏହି ରୋଗର ଟୀକା 6 ମାସରୁ ଉର୍ଦ୍ଧ୍ୱ ବାଛୁରୀ ମାନଙ୍କୁ ଓ ଛେଳି ମେଣ୍ଢା ମାନଙ୍କୁ ଦିଆଯାଏ। ଏ ଦୁଇଟି ଯାକ ଟୀକା ବର୍ଷକୁ 2 ଥର ଦିଆଯାଏ 6 ମାସ ବ୍ୟବଧାନରେ। ବଜବଜିଆ ରୋଗର କଥା ଯଦି କହିବା, ଏହି ରୋଗର ଯୋଉ ପ୍ରଥମ ଟୀକାଟି ଦିଆଯାଏ ତାର 10 ଦିନ ପରେ ଆଉ ଗୋଟିଏ ମାତ୍ରା ଟୀକା ଦିଆଯାଇଥାଏ। ଏହାଦ୍ୱାରା କଣ ହୁଏ ନା, ପ୍ରାଣୀଟି ବର୍ଷ ଯାକ ଏହି ବଜବଜିଆ ରୋଗରୁ ରକ୍ଷା ପାଇପାରିବ। ତେଣୁ ରାଜ୍ୟ ସରକାରଙ୍କ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ଏହି ଟୀକା ସମସ୍ତ ପ୍ରାଣୀ ଚିକିତ୍ସାଳୟରେ ମାଗଣା ଯୋଗାଇ ଦିଆଯାଉଛି। ଚାଷୀ ଭାଇମାନେ ଏକଥା ଜାଣି ରଖିବେ ଓ ତାଙ୍କର ଗୃହପାଳିତ ପ୍ରାଣୀମାନଙ୍କୁ ନିଶ୍ଚିତ ଭାବରେ ଏହିସବୁ ଟୀକା ଦେବେ।
1: ଏ ତ ଗଲା ପ୍ରତିଷେଧକ ବ୍ୟବସ୍ଥା, ତେବେ ଆମେ ଆଉ କଣ ପ୍ରତିକାର କରିପାରିବା ଏ କ୍ଷେତ୍ରରେ?
0: ପ୍ରଥମ ଗଲା ପ୍ରତିଷେଧକ, ଏବେ ଦ୍ୱିତୀୟ ଉପାୟ ହେଲା ସୁଷମ ଖାଦ୍ୟ। ଚାଷୀ ଭାଇମାନେ ତାଙ୍କର ଗୃହପାଳିତ ପ୍ରାଣୀମାନଙ୍କୁ ଆବଶ୍ୟକ ଅନୁଯାୟୀ ସୁଷମ ଖାଦ୍ୟ, ସବୁଜ ଘାସ, ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବେ। ଏହାଦ୍ୱାରା ସେମାନଙ୍କ ଶରୀର ସୁସ୍ଥ ରହିବ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ଓ ସେମାନେ ଏସବୁ ସଂକ୍ରାମକ ରୋଗରୁ ରକ୍ଷା ପାଇପାରିବେ। ତୃତୀୟଟି ହେଲା କ'ଣ ନା, ପ୍ରାଣୀମାନଙ୍କ ବାସସ୍ଥଳୀ ଓ ପରିବେଶର ପରିଷ୍କାର ପରିଚ୍ଛନ୍ନତା। ଘରର ଚାରିପାଖରେ ଥିବା ଯେତେ ସବୁ ଖାଲ ଖମା ରହିଛି ତାକୁ ସବୁ ବର୍ଷା ଦିନ ପୂର୍ବରୁ ଆପଣ ପୋତି ଦିଅନ୍ତୁ, ଯାହାଦ୍ୱାରା ବର୍ଷା ପାଣି ଆଉ ଜମା ହେବ ନାହିଁ କି ମଶା ମାଛି ଆଦି କୀଟ ତାଙ୍କର ବଂଶ ବୃଦ୍ଧି କରିପାରିବେ ନାହିଁ। ଗୁହାଳର ଚଟାଣଟିକୁ ଏଭଳି କରିଥିବେ ଯେମିତିକି କୌଣସି ପ୍ରକାର ମଇଳା ପାଣି, ମଳମୂତ୍ର ଇତ୍ୟାଦି ସେଠି ଜମି ରହିବ ନାହିଁ। ପ୍ରାଣୀମାନଙ୍କ ବାସସ୍ଥଳୀ କିମ୍ବା ତାଙ୍କ ଚଳପ୍ରଚଳ କରୁଥିବା ସ୍ଥାନ

0: ଗୁହାଳର ବାହାରେ ଯୋଉଠି ସେମାନେ ବନ୍ଧା ହଉଛନ୍ତି, ତାଙ୍କର ବାସନ କୁସନ କିମ୍ବା ଯାହା ଆପଣଙ୍କର ଫାର୍ମ ହେଲା ସେଠି କିଛି ଉପକରଣ ବ୍ୟବହାର କରୁଛନ୍ତି, ତେଣୁ ସେଇ ସବୁକୁ ଭଲ ଭାବରେ ଜୀବାଣୁନାଶକ ସାହାଯ୍ୟରେ ସଫା କରନ୍ତୁ ଓ ତାପରେ ବ୍ୟବହାର କରନ୍ତୁ। ପ୍ରାଣୀର ଘରର ଦୁଆର ମୁହଁରେ ଫୁଟବାଥ ବା ପାଦ ବୁଡାଇ ପ୍ରବେଶ କରିବା ପାଇଁ ଜୀବାଣୁନାଶକ ମିଶ୍ରଣ ରଖନ୍ତୁ। ଏହାଦ୍ୱାରା କୌଣସି ପ୍ରକାର ରୋଗର ଜୀବାଣୁ ଗାଈର ଘର ଭିତରକୁ ବା ଗୁହାଳ ଭିତରକୁ ପ୍ରବେଶ କରିବ ନାହିଁ। ଯଦି ଏସବୁ ସତ୍ତ୍ୱେ ସଂକ୍ରାମକ ରୋଗ ହୁଏ ତେବେ ଆପଣମାନେ କଣ କରିବେ? ଆକ୍ରାନ୍ତ ପ୍ରାଣୀଟିକୁ ଅନ୍ୟ ସୁସ୍ଥ ପ୍ରାଣୀମାନଙ୍କଠାରୁ ତୁରନ୍ତ ଅଲଗା କରିଦିଅନ୍ତୁ କିମ୍ବା ଯଥେଷ୍ଟ ଦୂରରେ ରଖନ୍ତୁ, ଯାହାଦ୍ୱାରା ରୋଗଟି ଆଉ ବ୍ୟାପିବ ନାହିଁ। ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନେଇ ତାର ତୁରନ୍ତ ଚିକିତ୍ସା କରନ୍ତୁ। ରୋଗାକ୍ରାନ୍ତ ପ୍ରାଣୀର ଯତ୍ନ ନେବା ପାଇଁ ଅଲଗା କର୍ମକର୍ତ୍ତା ରଖନ୍ତୁ କିମ୍ବା ତାର ଯତ୍ନ ସବା ଶେଷରେ ନିଅନ୍ତୁ, ଅନ୍ୟ ସୁସ୍ଥ ପ୍ରାଣୀମାନଙ୍କ କଥା ବୁଝିସାରିବା ପରେ। ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ନିୟମିତ ମଳ ପରୀକ୍ଷା କରାଇ କୃମି ନିବାରଣର ଚିକିତ୍ସା କରାନ୍ତୁ। ସଂକ୍ରାମକ ରୋଗରେ ଯଦି କିଛି ପ୍ରାଣୀ ମୃତ୍ୟୁବରଣ କରୁଛନ୍ତି ତେବେ ତାଙ୍କର ଶବକୁ ଗଭୀର ଗାତ କରି ଚୂନ ଓ ଲୁଣ ଦେଇ ପୋତି ଦେବା ଉଚିତ କିମ୍ବା ତାକୁ ପୋଡି ଦିଅନ୍ତୁ, ଏହାଦ୍ୱାରା ଆଉ ରୋଗ ବ୍ୟାପିବ ନାହିଁ।
1: ଯାଅ ମ୍ୟାଡାମ, ଆପଣ ତ ବହୁତ ସୁନ୍ଦର ଭାବରେ ଆଲୋଚନା କଲେ ଯେ ବର୍ଷା ଦିନେ ଗୃହପାଳିତ ପ୍ରାଣୀମାନଙ୍କ ସଂକ୍ରାମକ ରୋଗ ତାର ପ୍ରତିକାର ସମ୍ପର୍କରେ। ତେବେ ଶେଷରେ ଆପଣ ଆଉ କଣ କହିବେ ଆମ ଚାଷୀ ଭାଇ ଭଉଣୀମାନଙ୍କୁ, ସେମାନେ ଏଇ ବର୍ଷା ଦିନେ ତାଙ୍କର ପ୍ରାଣୀମାନଙ୍କର ଉଚିତ ପଦକ୍ଷେପ ନେବେ ଆଉ ତାଙ୍କୁ ଠିକ ଭାବରେ ସୁରକ୍ଷିତ ରଖିବେ?
0: ବର୍ଷା ଦିନର ରୋଗ ବିଷୟରେ ତ ଆମେ ସବୁ ଆଲୋଚନା କଲେ, ଯଦିଓ ଏସବୁ ବର୍ଷା ଦିନିଆ ରୋଗ କିନ୍ତୁ ବର୍ତ୍ତମାନ ଜଳବାୟୁର ଯୋଉ ପରିବର୍ତ୍ତନ ଦେଖାଯାଉଛି, ପରିବେଶର ଯୋଉ ତାପମାତ୍ରା ଓ ଆର୍ଦ୍ରତା ଅଧିକ ବୃଦ୍ଧି ପାଉଛି ଆଉ ବୃଷ୍ଟିପାତରେ ଅନିୟମିତତା ହେତୁ ବର୍ଷ ଯାକ ଦେଖିବାକୁ ମିଳୁଛି କହିଲେ ଚଳେ। ତେଣୁ ସବୁବେଳେ ଆମର ଚାଷୀ ଭାଇମାନେ ଜାଗ୍ରତ ରହିବା ଉଚିତ ଆଉ ତାଙ୍କର ପ୍ରାଣୀମାନଙ୍କର ଯତ୍ନ ନେବା ଉଚିତ। ପ୍ରତିଷେଧକ ଟୀକାକରଣ, ଗୁହାଳର ପରିଚ୍ଛନ୍ନତା ତଥା ନିର୍ମଳ ଜଳ ଓ ସୁଷମ ଖାଦ୍ୟ ଯୋଗାଣ ଦ୍ୱାରା ଆମେ ଆମର ଗୃହପାଳିତ ପ୍ରାଣୀମାନଙ୍କୁ ରୋଗମୁକ୍ତ ରଖିପାରିବା। ଏହାଦ୍ୱାରା ସେମାନଙ୍କର ଉତ୍ପାଦନ ବୃଦ୍ଧି ହେବ ଓ ଆମର ପ୍ରାଣୀପାଳକ ଭାଇମାନେ ନିଶ୍ଚିତ ଭାବରେ ଲାଭବାନ ହେବେ।
1: ଯାଅ ମ୍ୟାଡାମ, ଆପଣ ଆମ କୋଠଘରକୁ ଆସିଲେ ଆଉ ଏ ସମ୍ପର୍କରେ ଆମ ଚାଷୀ ଭାଇ ଭଉଣୀମାନଙ୍କୁ ଅବଗତ କରାଇଲେ, ସେଥିପାଇଁ ଆପଣଙ୍କୁ ଆମ କୋଠଘର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ବୁଝିଲ ସୁଧା, ଆମର ବିଶେଷଜ୍ଞ ମହୋଦୟା ସବୁ କଥା ବୁଝି କହିଲେ। ବାସ୍ତବରେ ଏଇ ଯୋଉ ଗୃହପାଳିତ ପ୍ରାଣୀମାନଙ୍କର ବର୍ଷା ଦିନେ କିଭଳି ଭାବରେ ସେମାନଙ୍କର ଯତ୍ନ ନେବା, ଦେହ ଖରାପ ହେଲେ ଚିକିତ୍ସା କରିବା, ସବୁ ଦିଗ ବିଷୟରେ ଆମର ବିଶେଷଜ୍ଞ ମହୋଦୟା ଆଲୋଚନା ମାଧ୍ୟମରେ ବାଟ ବତେଇ ଦେଇଛନ୍ତି। ଆମେ ଯଦି ସେହି ପଦ୍ଧତିକୁ ଅନୁସରଣ କରିବା, ଆମେ ପାଳୁଥିବା ପ୍ରାଣୀମାନଙ୍କୁ ଆମେ ଯତ୍ନ ନେଇ ଠିକ ଭାବରେ ଆମେ ଉପକୃତ ହୋଇପାରିବା।
1: ତେବେ ଆମେ ବିଶେଷଜ୍ଞ ମହାଶୟଙ୍କୁ ଧନ୍ୟବାଦ ଦେଇ ଆଉ ନବା ଆଉ ଗୋଟିଏ ସରକାରଙ୍କର ବିଜ୍ଞାପନ।
2: ହଉ।

ଏଥିରେ ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ବର୍ଡର କଥାଚିତ୍ରରୁ। ଯୁଗଳକଣ୍ଠରେ ସଜାଇଛନ୍ତି ଅଲକା ୟାଗ୍ନିକ ଓ ସୋନୁ ନିଗମ।

ଏଥର ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଧଡ଼କନ୍ କଥାଚିତ୍ରରୁ, ଅଲକା ଅଗ୍ନି, କୁମାର ସାନୁ ଓ ଉଦିତ ନାରାୟଣଙ୍କ କଣ୍ଠରେ।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣିଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଆସନ୍ତୁ ଶୁଣିନେବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଅନ୍ଦାଜ କଥାଚିତ୍ରରୁ, ସୋନୁ ନିଗମ, କୈଳାସ ଖେର, ଅଲକା ୟାଗ୍ନିକ ଓ ସ୍ୱପ୍ନାଙ୍କ କଣ୍ଠରେ, ଆନନ୍ଦ ଶ୍ରବଣଙ୍କ ସଙ୍ଗୀତ ସଂଯୋଜନା।

0: ଲଗାଣ ବର୍ଷାରେ ବି ବିଭୋର ଥିଲା ବଡ଼ଦାଣ୍ଡ। ରଥଯାତ୍ରାରେ ବାହାରୁଥିଲେ ଜଗତର ନାଥ, ପଣ୍ଡା ପଡ଼ିଆରୀ, ଶ୍ରଦ୍ଧାଳୁ, ସେବକ ସବୁରି ସେବାରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀରୁ ବାହାରି ଜନ୍ମବେଦୀରେ ବିଜେ କରିଛନ୍ତି ମହାପ୍ରଭୁ। ଭକ୍ତ ଭଗବାନ ଏକାକାର ହେବାର ଏ ମହାଦୃଶ୍ୟ ଦେବମାନବ ସମସ୍ତଙ୍କୁ ବଶୀଭୂତ କରିଛି। ବିଶ୍ୱ କଲ୍ୟାଣ ପାଇଁ ବର୍ଷକରେ ଥରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ନବଦିନାତ୍ମକ ଯାତ୍ରା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଶ୍ରୀ ସୁଦର୍ଶନଙ୍କୁ ସାଥିରେ ଧରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବାର ପରମ୍ପରା ଓ ରୀତିନୀତିରେ ମାନବୀୟ ଲୀଳାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀଜଗନ୍ନାଥ ମନ୍ଦିର ଡିଜିଟାଲ ହୁଣ୍ଡି ସମର୍ପଣ ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ର ଶୁଭାରମ୍ଭ କରିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ପ୍ରଶାସନ କାର୍ଯ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଅତ୍ୟାଧୁନିକ, ସହଜ, ସ୍ୱଚ୍ଛ ଓ ସମୟୋପଯୋଗୀ ବ୍ୟବସ୍ଥା।
1: ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କର ଅନାବିଳ ଆସ୍ଥା ଏବଂ ଭକ୍ତି ପରମ୍ପରାକୁ ସମ୍ମାନ ଦେଇ ଏକ ଅତ୍ୟାଧୁନିକ ଡିଜିଟାଲ ହୁଣ୍ଡି ସମର୍ପଣ ବ୍ୟବସ୍ଥାର ଏହି ପୁରୀ ଶ୍ରୀମନ୍ଦିର ପରିସର ଭିତରେ ହିଁ ତାର ଶୁଭାରମ୍ଭ କରାଯାଇଛି। ଭକ୍ତମାନଙ୍କ ଦ୍ୱାରା ଶ୍ରଦ୍ଧାର ସହ ପ୍ରଦାନ କରାଯାଉଥିବା ଦାନ ଅର୍ଥକୁ ଶ୍ରୀମନ୍ଦିରର ବିକାଶ ଏବଂ ରକ୍ଷଣାବେକ୍ଷଣ

0: କାର୍ଯ୍ୟରେ ଇଏ ବିନିଯୋଗ କରାଯାଇପାରିବ। ଏହା ସହିତ ମଧ୍ୟ ଯେଉଁ ବ୍ୟକ୍ତିବିଶେଷ ବା ବ୍ୟକ୍ତି ସମୂହ ସେମାନେ ସେମାନଙ୍କର କୌଣସି ଉପଲକ୍ଷେ ଅକେଜନ ଉପଲକ୍ଷେ ଜନ୍ମଦିନ ହଉ, ବିବାହ ବାର୍ଷିକୀ ହଉ, ବାପା ମାଙ୍କ ଶ୍ରାଦ୍ଧ ଉତ୍ସବ ହଉ, ବ୍ରତ ଉତ୍ସବ, ଏଭଳି ବିଭିନ୍ନ କାର୍ଯ୍ୟରେ ମଧ୍ୟ ଯେଉଁମାନେ ଏଥିରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରିପାରିବେ ସେମାନେ ମଧ୍ୟ ଏ କାମରେ ବିଶେଷ କରିକି ଆଗ୍ରହ ପ୍ରକାଶ କରିଥାନ୍ତି ଏବଂ ସେମାନେ ମଧ୍ୟ ଏଭଳି କାର୍ଯ୍ୟରେ ସେମାନେ ତାଙ୍କର ଦାନ ହୁଣ୍ଡି ମାଧ୍ୟମରେ ହ୍ୱାଟ୍ସଆପ୍ ମାଧ୍ୟମରେ କରିପାରିବେ। ଏହି ବ୍ୟବସ୍ଥା ଅଧୀନରେ ଏକ ସ୍ୱତନ୍ତ୍ର ୱେବ୍ ପୋର୍ଟାଲ ମୋବାଇଲ ଆପ୍ର ମଧ୍ୟ ଇଏ ବିକଶିତ କରାଯାଇପାରିଛି। ଏହି ଜରିଆରେ ମୋବାଇଲ ନମ୍ବର ଓଟିପି ମାଧ୍ୟମରେ ଲଗ୍ ଇନ୍ କରି ଏହାକୁ ମଧ୍ୟ ଦାନ କରାଯାଇପାରିବ।
1: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ବଡ଼ଦାଣ୍ଡରେ ଭକ୍ତଙ୍କ ଗହଳି ଚହଳି ଲାଗି ରହିଛି। ବର୍ଷ ସାରା ଖାଁ ଖାଁ ରହୁଥିବା ଆଡ଼ପ ମଣ୍ଡପ ଏବେ ଉତ୍ସବ ମୁଖର। ଭକ୍ତ ଓ ଭଗବାନଙ୍କ ଦିବ୍ୟ ମିଳନରେ ସୃଷ୍ଟି ହୋଇଛି ଏକ ନିଆରା ଭକ୍ତିମୟ ପରିବେଶ। ଆଡ଼ପ ବିଜେ ପରେ ଜନ୍ମବେଦୀରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସେବନ କରୁଛନ୍ତି ଆଡ଼ପ ଅବଢ଼ା। ଶ୍ରୀଜୀଉମାନଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଗସ୍ତ କରୁଥିବା ବେଳେ ସେମାନଙ୍କର ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍କୁ ନିୟନ୍ତ୍ରିତ ଢଙ୍ଗରେ ଛଡ଼ାଯାଉଛି। ବିଭିନ୍ନ ସ୍ଥାନରେ ଡାଇଭରସନ୍ ସୃଷ୍ଟି କରାଯାଇ ଭିଡ଼କୁ ନିୟନ୍ତ୍ରଣ କରାଯାଉଛି। ପୁଲିସ ବିଭାଗ ପକ୍ଷରୁ ଦିଆଯାଉଥିବା ପରାମର୍ଶକୁ ଅନୁସରଣ କରିବା ପାଇଁ ଶ୍ରୀ ପ୍ରିୟଦର୍ଶୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି। ମାନବୀୟ ଲୀଳାକ୍ରମେ ରଥଯାତ୍ରାରେ ବାହାରିବା ପୂର୍ବରୁ ଅଣସରରେ ରହିଥିଲେ ବ୍ରହ୍ମାଣ୍ଡ ନାୟକ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ପାଳନ କରାଯାଇଥିଲା ଠାକୁରଙ୍କ ଦ୍ୱାଦଶୀ ନୀତି। ଏହା ପୂର୍ବଦିନ ଦଶମୂଳ ମୋଦକ ସେବନ କରିବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଥିଲେ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ଦ୍ୱାଦଶୀ ଦିନ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଓ ପାଠଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଗରକୁ ନେବା ସହିତ ଗଜପତିଙ୍କୁ ପ୍ରଦାନ କରିଥିଲେ। ରାଜପ୍ରସାଦ ପକ୍ଷରୁ ଗଜପତିଙ୍କ ଦ୍ୱାରା ସ୍ପର୍ଶ ହୋଇଥିବା ଶାଢ଼ୀମାନ ଦୈତାପତି ସେବକମାନଙ୍କୁ ପ୍ରଦାନ କରାଯାଇଥିଲା। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଦୈତାପତି ସେବକମାନେ ଅବଗତ କରାଇଥିଲେ। ଏହି ନୀତି ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ର କହନ୍ତି,
2: ଦ୍ୱାଦଶୀ ଦିନ ରାଜପ୍ରସାଦ ବିଜୟ ହେବ, ଗଜପତି ମହାରାଜାଙ୍କ ପାଖରେ ଖବର ପହଞ୍ଚିବ, ମଣିମାଙ୍କ ଶ୍ରୀଅଙ୍ଗରେ ସୁସ୍ଥତା ଆସିଗଲାଣି। ଶ୍ରୀଅଙ୍ଗରେ ସେ ପ୍ରକାରର ପୀଡା ଥିଲା, ଯେଉଁ ବ୍ୟାଧିଗ୍ରସ୍ତ ଶ୍ରୀଅଙ୍ଗ ମ୍ଳାନ ଦିଶିଥିଲେ, ତାହା ଆଉ ନାହିଁ। ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଗଜପତି ମହାରାଜାଙ୍କ ନିକଟକୁ ଦତ୍ତ ମହାପାତ୍ର ଏବଂ ଦୈତାପତି ମହାପାତ୍ରଙ୍କ ପ୍ରତ୍ୟକ୍ଷ ସନ୍ନିଧିରେ ରାଜପ୍ରସାଦ ବିଜୟ ହେବ, ଶ୍ରୀକ୍ଷେତ୍ରରେ ଆନନ୍ଦର ବାତାବରଣ ସୃଷ୍ଟି ହେବ। ଯେତେବେଳେ ଏକାଦଶୀ ଦିନ ମହାପ୍ରଭୁଙ୍କର ସର୍ବାଙ୍ଗ ହଉଥିବ, ଯାହାକୁ ଅଣସର ସର୍ବାଙ୍ଗ ବୋଲି କୁହନ୍ତି, ଯେଉଁଦିନ ମହାପ୍ରଭୁଙ୍କର ଘଟୁଆରୀ ସେବକ ମାନେ ପ୍ରାୟ 15 କିଲୋରୁ ଉର୍ଦ୍ଧ୍ୱ ଚନ୍ଦନ ଘୋରିକି ନିଜ ହସ୍ତରେ ଯୋଗେଇଥିବେ, ସେଥିରେ ଚୁଆ ଏବଂ ଶ୍ରୀ କର୍ପୂର ଯୁକ୍ତ ହେଇଥିବେ ଏବଂ ସେଥିରେ ମହାପ୍ରଭୁଙ୍କର ଦିବ୍ୟ ଖଳି ଲାଗି ଉତ୍ସବ ଅନୁଷ୍ଠିତ ହଉଥିବ। ଏକାବେଳେ ଦୁଇପଟେ ଚନ୍ଦନ ଲାଗି ହଉଥିବ, ସେପଟେ ଅଣସର ଘରେ ମହାପ୍ରଭୁଙ୍କର ଖଳି ଲାଗି ସହିତ ଚନ୍ଦନ ଲାଗି ଏବଂ ଏପଟେ ପଟିଦିଅଙ୍କ ପାଖରେ ଚନ୍ଦନ ଲାଗି ହଉଥିବ। ଦେଉଳରେ ଆନନ୍ଦର ବାତାବରଣ ସୃଷ୍ଟି ହେବ। 10 ଦିନ ପର୍ଯ୍ୟନ୍ତ ବ୍ୟବହାର କରାଯାଉନଥିବା ତୁଳସୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଆଉ ଥରେ ଲାଗି ହେବେ। ସାମ୍ତେ 10 ଦିନ ପର୍ଯ୍ୟନ୍ତ କେବଳ ଶୁକ୍ଳ ପୁଷ୍ପ ସାଜକୁ ଧାରଣ କରୁଥିବେ ଏବଂ ଏକାଦଶୀ ଦିନ ତୁଳସୀକୁ ମଣ୍ଡି ତୁଳସୀ ରସିଆ ଜଗନ୍ନାଥ ଆହୁରି ସୁନ୍ଦର ଦିଶିବେ। ସେବକଙ୍କ ଭିତରେ ଆନନ୍ଦର ବାତାବରଣ ସୃଷ୍ଟି ହେବ। ଯେଉଁ ଦୁଃଖ ଥିଲା, ଯେଉଁ ତାପ ଥିଲା, ଯେଉଁ ଗ୍ଲାନି ଥିଲା, ତା କ୍ଷଣାର୍ଦ୍ଧ ଭିତରେ ଦୂରୀଭୂତ ହେଇଯିବ। ସମସ୍ତେ ଭିତରେ ଗୋଟେ ଅଦ୍ଭୁତ ପ୍ରକାରର ଆନନ୍ଦ ସୃଷ୍ଟି ହେବ ଯେ ମହାପ୍ରଭୁ ସୁସ୍ଥ ହେଲେଣି। ଅଣସର ଘରେ କମ୍ପୁଚ ଜ୍ୱରରେ ଦେହେ ଖଇ ଫୁଟା ତାତି ପଥି ଫଣା ଖାଇ ଫୁଲୁରୀ ଲଗେଇ କେମିତି କଟୁଛି ରାତି ଭାବିଲେ ଥରୁଛି ଛାତି ଭଲ ହେଇ କେବେ ରଥକୁ ଆସିବ ଚାହିଁଛି ଓଡ଼ିଆ ଜାତି।
1: ପରେ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହୋଇଥିଲା। ଘଣାଲାଗି ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଘଣ୍ଟ ଘଣ୍ଟା ଓ ପଟୁଆରରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯାଇ ଖଳି ଲାଗି ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପକାଯାଇଥାଏ। ସୁନାକୂଅରୁ ତିନିକରା ଜଳ ଶୁଦ୍ଧ ସୁଆରଙ୍କ ଘରେ ବିଜେ ହେବା ସହ ଦିବ୍ୟ ପ୍ରଲେପ ଖଳି ପ୍ରସ୍ତୁତ କରାଯାଇଥିଲା। ଘଣାଲାଗି ପରେ ସେହି ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଶୋଭାଯାତ୍ରାରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯାଇ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖରେ ଓତା ପଡ଼ିଥିଲା ଏବଂ ଦୈତାପତି ସେବକ ଶ୍ରୀଜୀଉଙ୍କର ଶ୍ରୀପୟର ମୁଦାନୀତି ସମ୍ପନ୍ନ କରିଥିଲେ। ଏହାପରେ ମଙ୍ଗଳବାର ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଏବଂ ବୁଧବାର ଶ୍ରୀଜୀଉଙ୍କ ଉଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

0: ଛତା ବିଜେ କାହାଳୀ ସହ ପଟୁଆରରେ ତିନି ପୂଜାପଣ୍ଡା ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ପହଞ୍ଚିବା ସହିତ ସିଂହଦ୍ୱାର ସମ୍ମୁଖକୁ ତିନି ରଥ ଅଣାଯାଇଥିଲା। ରଥଯାତ୍ରାର ଦ୍ୱିତୀୟ ଦିନରେ ବି ରଥଟଣା ହୋଇଥିଲା। ଶ୍ରୀଗୁଣ୍ଡିଚା ନିକଟ ଶରଧାବାଲିରେ ପହଞ୍ଚିବା ସହିତ ରଥ ଉପରେ ପୂର୍ଣ୍ଣାଙ୍ଗ ଦର୍ଶନ ଦେଇଥିଲେ ମହାପ୍ରଭୁ। ଏହା ପରଦିନ ଶ୍ରୀଜୀଉମାନଙ୍କ ଆଡ଼ପ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀଜୀଉମାନଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ ଏବଂ ଆଡ଼ପ ଅବଢ଼ାର ମହତ୍ୱ ସମ୍ପର୍କରେ ଜଣାଇ ବିଶିଷ୍ଟ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ସୌମ୍ୟ ରଞ୍ଜନ ପଣ୍ଡା କହିଛନ୍ତି,
1: ନୀଳାଦ୍ରି ଦଶ ବର୍ଷାଣି ଆଡ଼ପ ମଣ୍ଡପେ ଦିନେ ଦୀପା ଦର୍ଶନାତ୍ ପୁଣ୍ୟ ରାତ୍ର ଦଶ ଗୁଣାତ୍ ଭବେତ୍। ମହାପ୍ରଭୁଙ୍କର ଆଡ଼ପ ମଣ୍ଡପ ବିଜେର ଦର୍ଶନ ସ୍ୱତନ୍ତ୍ରତା। ନୀଳାଦ୍ରି କନ୍ଦରରେ ଶ୍ରୀମନ୍ଦିରରେ ଦର୍ଶନ କଲେ ଦଶ ବର୍ଷ ଯେଉଁ ଫଳ ପ୍ରାପ୍ତି ହୋଇଥାଏ, ଆଡ଼ପ ମଣ୍ଡପରେ ଗୋଟିଏ ଦିନ ଦର୍ଶନ କଲେ ସେଇ ଫଳ ପ୍ରାପ୍ତି ହୋଇଥାଏ। ସେଥିପାଇଁ ଆଡ଼ପ ମଣ୍ଡପର ଦର୍ଶନର ସ୍ୱତନ୍ତ୍ରତା ଅଛି। ଆଉ ଯେହେତୁ ମହାପ୍ରଭୁ ଏଠି ଦିବ୍ୟ ଲୀଳାକୁ ପରିପ୍ରକାଶ କରନ୍ତି, ମାଙ୍କର ହାତରନ୍ଧା ଖାଆନ୍ତି, ମାଙ୍କର ଦିବ୍ୟତାକୁ ସେଠାରେ ପରିପ୍ରକାଶ କରି ମାଙ୍କର କଥାକୁ ରକ୍ଷା କରିବାକୁ ପାଇଁ ଯାଇଛନ୍ତି, ସେଥିପାଇଁ ମାଙ୍କର ସେଠି ସମ୍ପୂର୍ଣ୍ଣ ଭାବରେ ଦର୍ଶନର ସ୍ୱତନ୍ତ୍ରତା ଥାଏ। ଯେପରି ଭାବରେ ଗୋପପୁର ମଧ୍ୟ ତାକୁ କୁହାଯାଇଥାଏ, ସେଥିପାଇଁ ପ୍ରତ୍ୟକ୍ଷ ଭାବରେ ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଆଉ ସୁଦର୍ଶନଙ୍କର ଏକା ସାଙ୍ଗରେ ମଧ୍ୟ ସେଠି ଦର୍ଶନ ହୋଇଥାଏ। କିନ୍ତୁ ଏପଟେ ଯେତେବେଳେ ଦର୍ଶନ କରିଥାନ୍ତି, ଏଠି ଗୋଟିଏ ପାଖ ଜଗନ୍ନାଥଙ୍କର ଦର୍ଶନ କଲେ ଆର ପାଖକୁ ବଳଭଦ୍ରଙ୍କର ଦର୍ଶନ କରିଥାନ୍ତି, ଗୋଟିଏ ଆଖି ଦର୍ଶନ କରିଥାନ୍ତି, କିନ୍ତୁ ସେଠି ସମ୍ପୂର୍ଣ୍ଣ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ଦର୍ଶନ ହୋଇପାରିଥାଏ। ସେଥିପାଇଁ ଏ ଜନ୍ମବେଦୀରେ ସ୍ୱତନ୍ତ୍ରତା ଦର୍ଶନର ରହିଛି, ଯାହାକି କୁହାଯାଇଛି ଅଶ୍ୱମେଧ ସହସ୍ରାଣୀ। ଅଶ୍ୱମେଧ ଯଜ୍ଞର ଫଳପ୍ରାପ୍ତି ହୋଇଥାଏ, ଗୋଟିଏ କନ୍ୟାଦାନର ଫଳପ୍ରାପ୍ତି ହୋଇଥାଏ ମହାପ୍ରଭୁଙ୍କର ଦର୍ଶନରେ। ଆଉ ରହିଲା ଅଭଡ଼ା, ଯୋଉ କୁହାଯାଇଛି ଯେ କି ମହାପ୍ରଭୁଙ୍କର ଆରପ ଅଭଡ଼ା ସବୁ ଭିତରେ ଏଠି ଯେତେବେଳେ ରନ୍ଧା ଯାଇଥାଏ ଯୋଉ ପଦ୍ଧତି ଅନୁସାରେ, ସେଠାରେ ମଧ୍ୟ ସେ ଅନୁସାରେ ପଦ୍ଧତି ଅନୁସାରେ ରନ୍ଧା ଯାଇଥାଏ, କିନ୍ତୁ ଦେଖିବେ ସ୍ୱାଦ ସମ୍ପୂର୍ଣ୍ଣ ଭାବରେ ଅଲଗା ହେଇଯାଇଥାଏ। କାହିଁକିନା ସେଠି ହଉଛନ୍ତି ମାଙ୍କର ହାତ ରନ୍ଧା ମହାପ୍ରଭୁ ଖାଇଥାନ୍ତି, ଗୁଣ୍ଡିଚା ମାଙ୍କର ହାତ ରନ୍ଧା ଭାବରେ ସେଠାରେ ଖାଇଥାନ୍ତି। ଏଠି ଲକ୍ଷ୍ମୀ ସାନ୍ତାଣୀ ବାଡ଼ି ଦିଅନ୍ତି, ରୋଷେଇ କରି ମହାପ୍ରଭୁ ଖାଇଥାନ୍ତି, କିନ୍ତୁ ସେଠି ଗୁଣ୍ଡିଚା ମହାରାଣୀଙ୍କର ଦ୍ୱାରା ପ୍ରସ୍ତୁତ ହୋଇଥିବା ସେ ଅଭଡ଼ାକୁ, ଯାହାକୁ କୁହାଯାଇଛି ଯଜ୍ଞାନ୍ନ, କାହିଁକିନା ସେ ସ୍ଥାନଟି ହଉଛି ଯଜ୍ଞ ସ୍ଥାନ, ସେଥିପାଇଁ ଯଜ୍ଞାନ୍ନ ମଧ୍ୟ କୁହାଯାଇଥାଏ। ସେଥିପାଇଁ ଆଡ଼ପ ଅଭଡ଼ାର ସ୍ୱତନ୍ତ୍ରତା ଅଛି। ଆଉ ଆଡ଼ପ ଅଭଡ଼ା କୋଟି ବ୍ରାହ୍ମଣଙ୍କର ମଧ୍ୟ ଗୋଟିଏ ଦାନ କଲେ ସେଠି କୋଟିଏ ବ୍ରାହ୍ମଣର ଭୋଜନର ଦାନ ପ୍ରାପ୍ତି ହୋଇଥାଏ। କୁହାଯାଇଛି ମେରୁ ସମତୁଲ୍ୟ ଦାନ, ମେରୁ ଭଳି ପର୍ବତକୁ ଦାନ କଲେ ଯୋଉ ସମାନ ଫଳ ପ୍ରାପ୍ତି ହୋଇଥାଏ, ଏଠାରେ ମଧ୍ୟ ସେଇଭଳି ଭାବରେ ଗୋଟିଏ ମହାପ୍ରସାଦ ମଧ୍ୟ ଦାନ କରିଦେଲେ ସେଭଳି ମଧ୍ୟ ଫଳ ପ୍ରାପ୍ତି ହୋଇଥାଏ। ସେଥିପାଇଁ ଆଡ଼ପ ଅବଡ଼ା ଆଡ଼ପ ଦର୍ଶନର ସ୍ୱତନ୍ତ୍ରତା ଅଛି, ସେଥିପାଇଁ ବେଶୀ ଭିଡ଼ ଲାଗିଥାଏ ଏହି ସମୟରେ।
0: ଆସନ୍ତାକାଲି ହେରା ପଞ୍ଚମୀ ତିଥିରେ ଅଭିମାନିନୀ ପତ୍ନୀ ମା ମହାଲକ୍ଷ୍ମୀ ପ୍ରଭୁଙ୍କୁ ସାକ୍ଷାତ କରିବା ପାଇଁ ଆଡ଼ପ ମଣ୍ଡପକୁ ଯାତ୍ରା କରିବେ। ମହାପ୍ରଭୁ ସାଙ୍ଗରେ ନ ଆଣିଥିବା କାରଣରୁ କ୍ରୋଧିତ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର କିଛି ଅଂଶ ଭାଙ୍ଗିଦେଇ ହେରାଗହିରି ସାହି ବାଟେ ବଡ଼ଦେଉଳକୁ ଫେରିଆସନ୍ତି ମା ମହାଲକ୍ଷ୍ମୀ। ଏହା ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଜଗନ୍ମାତା ମହାଲକ୍ଷ୍ମୀଙ୍କ ମଧ୍ୟରେ ଅନାବିଳ ଦାମ୍ପତ୍ୟ ପ୍ରେମ, ରୋଷ ଏବଂ ଅଭିମାନର ନିଆରା ରୂପ। ଏହିଦିନ ମହାପ୍ରଭୁ ପତ୍ନୀଙ୍କୁ ଦୁଇଦିନ ମଧ୍ୟରେ ବାହୁଡ଼ିବାର ପ୍ରତିଶ୍ରୁତି ଦେବା ସହିତ ରଥ ଦକ୍ଷିଣ ମୋଡ଼ କରିବାର ନିର୍ଦ୍ଦେଶ ଦେଇଥାନ୍ତି। ହେରା ପଞ୍ଚମୀର ନୀତି ଓ ମହତ୍ତ୍ୱ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରକ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା କହନ୍ତି,
2: ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ବିଶେଷ ଭାବରେ ଯାହାକି ହେରା ପଞ୍ଚମୀ ଦିନ ସେ ପାଖରେ ସନ୍ଧ୍ୟା ଧୂପ ଗୁଣ୍ଡିଚା ଘରେ ବସିଥିବ, ଏ ପାଖରେ ମହାଲକ୍ଷ୍ମୀ ମୋହଚୂର୍ଣ୍ଣ ଧରି ତାଙ୍କର ସମସ୍ତ ପଟୁଆର ସହିତ ଯାହାକି ଘଣ୍ଟ ଛତା କାହାଳୀ ସହିତ ବିମାନରେ ବସି ସ୍ୱତନ୍ତ୍ର ଭାବରେ ଯାଇ ପହଞ୍ଚିଥାନ୍ତି ନନ୍ଦିଘୋଷ ରଥ ପାଖରେ ଗୁଣ୍ଡିଚା ଘର ସାମ୍ନା। ତେଣୁ ସେଠି ଗୁଣ୍ଡିଚା ଘରର ସିଂହଦ୍ୱାରରେ ହେଉଛନ୍ତି ନନ୍ଦିଘୋଷ ରଥ ଥାଏ, ସେଠି ରଥ ପାଖରେ ପହଞ୍ଚିବେ। ସେଠି ଗୋଟେ ସ୍ୱତନ୍ତ୍ର ବିଧିବିଧାନ ରହିଛି, ପ୍ରତିମାପ୍ତ୍ରଙ୍କ ତରଫରୁ ଗୋଟେ ଘଷା ବିଡ଼ିଆ ଦହିପଟି ମଣୁଇ ଏସବୁ ଅନୁଷ୍ଠିତ ହବ। ତାପରେ ମହାଲକ୍ଷ୍ମୀ ହେଉଛନ୍ତି ଯିଏକି ଗୁଣ୍ଡିଚା ଘରକୁ ଯାଇଥାନ୍ତି। ଗୁଣ୍ଡିଚା ମନ୍ଦିରକୁ ଯେତେବେଳେ ଯାଇ ଗୁଣ୍ଡିଚା ଘରେ ପହଞ୍ଚନ୍ତି, ପ୍ରଭୁଙ୍କର ସେତେବେଳକୁ ତେରା ପଡିନଥାଏ, ପୂଜା ବସିବାକୁ ବ୍ୟବସ୍ଥା ହେଉଛନ୍ତି ଯାହାକି ଆମର ସନ୍ଧ୍ୟା ଧୂପ ପୂଜା, ତେରା ପଡିନଥାଏ। ତେଣୁ ଏଇ ସମୟରେ ଯେମିତି ପହଞ୍ଚିଯାନ୍ତି ଲକ୍ଷ୍ମୀଙ୍କୁ ଦେଖି ମହାପ୍ରଭୁ ଗୋଟେ ଆଚମ୍ବିତ ହେଇଯାନ୍ତି, ଆଉ କିଛି କହିପାରିବେନି, କାରଣ ଲଜିଆ ଲାଗେ ସେଠି ମହାପ୍ରଭୁ ଅଛନ୍ତି, ଯିଏକି ବଡ଼ ଠାକୁର ବି ଅଛନ୍ତି, ବଡ଼ ଠାକୁରଙ୍କର ପାଖରେ ଯେହେତୁ ଜଗନ୍ନାଥ ମହାପ୍ରଭୁ ସେଠି ସୁଭଦ୍ରା ଦେବୀ ଅଛନ୍ତି, ଆଉ କିଛି କହିପାରିବେନି। ତେଣୁ ଗୋଟେ ମାଳଟେ ମହାପ୍ରଭୁ ହେଉଛନ୍ତି ମହାଲକ୍ଷ୍ମୀଙ୍କୁ ଦେଇଦିଅନ୍ତି, ମାଳଟେ

0: ଥିଲେ ଯାହାକି ଯେମିତି ଜଣେ କ୍ରୋଧରେ କିଏ ଆସିଥିବ ବା ଅଭିମାନ ଆସିଥିବ ମାଳ ଖଣ୍ଡେ ପକେଇଦେଲେ ସେ ଶାନ୍ତି ହେଇଯିବ। ସେଇଭଳି ମହାଲକ୍ଷ୍ମୀଙ୍କୁ ଜଗନ୍ନାଥ ମହାପ୍ରଭୁ ଗୋଟିଏ ଆଜ୍ଞା ମାଳଟିଏ ଦେଇଦିଅନ୍ତି। ସେ ମାଳଟି ଯେତେବେଳେ ମହାଲକ୍ଷ୍ମୀ ପାଇଯିବେ ଆଉ କିଛି କହିବେନି, ଖାଲି ଆଖିକି ଆଖି ପଡିଯାଇଥିବ। ଏଇଥିପାଇଁ ତା ନାଁ ହଉଛି ହେରା ଉତ୍ସବ, ଦେଖିବାକୁ ନେଇକିରି ଏ ଯାତ୍ରା। ତାପରେ ମହାଲକ୍ଷ୍ମୀ ଆଉ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରରେ ଆସିବେନି, ଯୋଉଦ୍ୱାର କି ଗୁଣ୍ଡିଚା ମନ୍ଦିରର ଆନନ୍ଦ ବଜାର ଦେଇ ନାକଚନା ଦ୍ୱାର ଦେଇକିରି ବାହାରିବେ। ନାକଚନା ଦ୍ୱାର ଦେଇ ବାହାରିବା ପରେ ସେଠି ହଉଛନ୍ତି, ତାପରେ ପୁନର୍ବାର ପୁଣି ଯାଇଥାନ୍ତି, ରଥ କାଠ ଖଣ୍ଡେ ଭାଙ୍ଗିକିରି ଆସିଥାନ୍ତି। ତେଣୁ ନନ୍ଦିଘୋଷ ରଥର ଇଏ କଥାଟି ମଧ୍ୟ ଭିତରସିଂହ ମହାପାତ୍ରଙ୍କ ଦ୍ୱାରା ସମ୍ପାଦିତ ଗୋଟେ ହେଇଥାଏ। ଏବଂ ଯେହେତୁ ରଥ ଭାଙ୍ଗି ଦିଅନ୍ତି ମହାଲକ୍ଷ୍ମୀ, ଆଉ ବଡ଼ଦାଣ୍ଡରେ ଆସିବେନି, ଗଲାବେଳକୁ ବଡ଼ଦାଣ୍ଡରେ ଯାଇଥାନ୍ତି। ଆସିଲା ବେଳକୁ ଆମର ପୁରୀ ସହରରେ ଗୋଟେ ହେରା ଗୋହିରି ସାହି ଅଛି, କାରଣ ପୂର୍ବ କାଳରେ ଗୋଟେ ଗୋହିରି ଥିଲା, ତେଣୁ ସେଥିପାଇଁ ଏ ହେରା ଉତ୍ସବରେ ସେ ଗୋହିରି ଦେଇକି ଆସୁଥିଲେ ବୋଲି ଆଜି ପରବର୍ତ୍ତୀ କାଳରେ ସେ ସାହି ହେଇଗଲାଣି, ତେଣୁ ହେରା ଗୋହିରି ସାହି କୁହାଯାଉଛି। ସେ ହେରା ଗୋହିରି ସାହି ଦେଇ ମହାଲକ୍ଷ୍ମୀ ପ୍ରତ୍ୟାବର୍ତ୍ତନ କରିବେ। ଏବଂ ସେଇଦିନ ଠାରୁ ମହାପ୍ରଭୁଙ୍କର ହଉଛନ୍ତି, ତାପର ଦିନ ହଉଛନ୍ତି ଦକ୍ଷିଣ ମୋଡ଼ ହବ ରଥ, ଆଉ ମହାପ୍ରଭୁ ରହିପାରିବେନି, ଯେହେତୁ ମହାଲକ୍ଷ୍ମୀ ଦେଖିକିରି ଆସିଲେଣି। ତେଣୁ ପ୍ରଭୁ ନିର୍ଦ୍ଦେଶ ଦେଇଦେବେ ଯେ ହଉଛନ୍ତି ଦାରୁକକୁ ହଉଛନ୍ତି ତମେ ରଥ ବୁଲା, ତେଣୁ ରଥରେ ସାରଥିମାନେ ଥାଇ ତା ପରଦିନ ରଥ ଦକ୍ଷିଣ ମୋଡ଼ ହବ ଏବଂ ବାହୁଡ଼ା ଦଶମୀରେ ମହାପ୍ରଭୁ ପ୍ରତ୍ୟାବର୍ତ୍ତନ କରିବେ। ତେଣୁ ଏଇ ଯୋଉ ମହାନ ଉତ୍ସବଟିକି ହେରା ପଞ୍ଚମୀ ବୋଲି କୁହାଯାଏ, ଦାମ୍ପତ୍ୟ ଜୀବନର ଗୋଟିଏ ସୁଖ ଦୁଃଖ ଭରା, ତା ଭିତରେ ମାନ ଅଭିମାନ ଭିତରେ ଯେତେବେଳେ ଘରେ ଗୋଟେ କଳି କଜିଆ ଭଲ ମନ୍ଦ ଭଳି ଯୋଉ କଥା ଥାଏ, ତାକୁ ନେଇ ଗୋଟେ ନିଚ୍ଛକ କଥା ମହାପ୍ରଭୁଙ୍କ ପାଖରେ ଆରୋପିତ କରାଯାଇ।
1: ପତି ପତ୍ନୀ ସଂସାର ରଥର ଦୁଇଟି ଚକ, ପରସ୍ପରର ପରିପୂରକ, ତେଣୁ ପତ୍ନୀଙ୍କ ପ୍ରାଧାନ୍ୟକୁ ବି ଗୁରୁତ୍ୱ ଦେଇଛନ୍ତି ମହାପ୍ରଭୁ। ଆଡ଼ପ ମଣ୍ଡପରେ ଲୀଳା ସାରି ବଡ଼ଦେଉଳକୁ ବାହୁଡ଼ିବେ ମଣିମା, ବାଟରେ ମାଉସୀ ମା ମନ୍ଦିରରୁ ପୋଡ଼ପିଠା ଖାଇବାର ବିଧି ମଧ୍ୟ ରକ୍ଷା କରିବେ, ଅଧରପଣା ଦେଇ ଶାନ୍ତ କରିବେ ଅଶରୀରୀମାନଙ୍କୁ, ଅଭିମାନିନୀ ପତ୍ନୀଙ୍କୁ ଶାନ୍ତ କରିବାର ପ୍ରୟାସ କରିବେ। ନୀଳାଦ୍ରି ବିଜେ ପରେ ନୀଳାଦ୍ରିଶଙ୍କ ଆଗମନରେ ପୁଣି ଉଜ୍ଜ୍ୱଳି ଉଠିବ ନୀଳକନ୍ଦର, ରତ୍ନସିଂହାସନରେ ବିଜେ କରିବେ କୋଟି ଓଡ଼ିଆର ପରିଚୟ, କୋଟି କୈବଲ୍ୟନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ, ପୁଣି ଚଞ୍ଚଳ ହୋଇଉଠିବ ବଡ଼ଦେଉଳ। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ।

ನೀಳ ಸಿಂಧು ತೀರ ನೀಳ ಸೈಳರ ಅನಂತ ಕಳ್ಪಟ ಶಾಖಾರು ମୁଁ କହୁଛି କାକଭୂଷଣ କାହିଁ କେତେ ଯୁଗରୁ ମୋର ପ୍ରଭୁ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡର ପିତାଙ୍କର ପ୍ରତିଟି ଇଙ୍ଗିତର ମୁଁ ସାକ୍ଷୀ ହେଇ ରହିଆସିଛି। ଆଗରେ ମୋର ଶ୍ରୀମନ୍ଦିର ମୋର ପ୍ରିୟ ପରମ ପ୍ରଭୁ ଚତୁର୍ଥ ମୂର୍ତ୍ତିରେ ବିରାଜିତ ରତ୍ନ ସିଂହାସନ ଉପରେ କେତେ ମତ କେତେ ପଥର କାହିଁ କେତେ କାହାଣୀ ବାସ୍ତବତାର ରୂପ ନେଇ ଗଢ଼ି ଉଠିଛି ମୋର ପରମ ସ୍ୱାମୀ ଜଗନ୍ନାଥଙ୍କୁ କେନ୍ଦ୍ର କରି। ସବୁର ସାକ୍ଷୀ ଏଇ ବଡ଼ ଦାଣ୍ଡ ବାଇଶି ପାହାଚ ଆଉ ଆଉ ମୁଁ ନିଜେ କାକଭୂଷଣ ଯୁଗ ଯୁଗର ଦିବସ ରଚନୀ ମୋ ପାଇଁ

ହୋଇଯାଇଛି। କେବଳ ତାଙ୍କରି କଥା ଶୁଣିବାରେ, କେବଳ ଅସୀମ ପରିତୃପ୍ତି ସେଥିରେ ଥାଏ ବୋଲି। ଆସ ମୋ ସହିତ, ଆସ ବଡ଼ ତାଣ୍ଡକୁ। ସେହି ଅରୁଣ ସ୍ତମ୍ଭ ସମ୍ମୁଖରେ ମୁଖଶାଳା, 22 ପାହାଚର ପ୍ରଥମ ପାଦରେ ଠିକ ତକ୍ଷଣକୁ ଚାହା ଚାହା କିପରି ଦୁଃଖୀ ଦୁଃଖ ହରି ଆର୍ତ୍ତ ପତିତର ତ୍ରାଣକର୍ତ୍ତା ଭକ୍ତ ବତ୍ସଳ ଦୀନବନ୍ଧୁ ମୋର ପ୍ରିୟ ପରମ ଆବିର୍ଭୂତ ହେଇଛନ୍ତି। ପତିତ ପାବନ ରୂପରେ କେତେ ଇତିହାସର

0: 깃발이 눅히 눅크하리 아르더 버디더러 따라걸다 박더 마쳐라 디나반도 모로 삐어바라모 아비를 부도해쳤디 버디더 바보나루 버리 기대 이티하서로 부스타 에이 거저버디 방서로 로후 로호 ଯନ୍ତ୍ରଣାର କାହାଣୀରେ ଜର୍ଜରିତ କେବଳ ତାଙ୍କୁ ହିଁ କେନ୍ଦ୍ର କରି ହଁ ମୁଁ ଶୁଣିଛି ସେଦିନ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ କଣ୍ଠରେ ସେହି ପରମ ଆପ୍ତ ବାକ୍ୟ ମୋତେ ନିର୍ବଂଶ କରିଦିଅ ପ୍ରଭୁ ତୁମକୁ ତୁମର ଶ୍ରୀମନ୍ଦିରକୁ ମୋର ବୋଲି କହିବାକୁ ଯେପରି ମୋର ବଂଶରେ କେହି ନ ରହେ ଜୀବନ ପଛେ ନରକକୁ ଯାଉ ଧର୍ମାନ୍ତର ହୁଏ ପଛେ ହେଲେ ମୋ ପ୍ରଭୁଙ୍କର ମାନ ରହୁ ଯଶ ବୀର୍ଯ୍ୟ ପ୍ରତିଷ୍ଠିତ ହେଉ ଜପ ଚନ୍ଦ୍ରାକି ମୋର ପ୍ରିୟ ପରମଙ୍କ ପାଇଁ କେତେ ବଡ଼ ତ୍ୟାଗ ଆତ୍ମା ମୋର ଫରିଯାଏ ସେମାନଙ୍କ ପ୍ରତି କୃତଜ୍ଞତାରେ ସବୁର ସାକ୍ଷୀ ଏଇ ବାଇଶି ପାହାଚ
1: ମୁକୁନ୍ଦ ଦେବ
2: କିଏ
1: ଗଜପତି ମୁକୁନ୍ଦ ଦେବ
2: କିଏ
1: ଗଜପତି ମୁକୁନ୍ଦ ଦେବ
2: ମୁଁ ତ ମୁକୁନ୍ଦ ଦେବ ନୁହେଁ ମୁଁ ଯେ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବ
1: ଏକା କଥା ଯେ ମୁକୁନ୍ଦ ଦେବ ସେ ବି ମୋ ପାଇଁ ରାମଚନ୍ଦ୍ର ଦେବ
2: କିଏ କିଏ ତୁମେ ଓ ତୁମେ ତୁମେ କେମିତି ଆସିଲ ଓବାସକୁ ଜବାବ ଦିଅ ତକି ଖାଁ
1: ତକି ଖାଁ ମୁଁ କଣ ବର୍ତ୍ତମାନର ନବାବ ବାରବାଟୀ ଦୁର୍ଗର ତକି ଖାଁ
2: କିଏ ତୁମେ ତେବେ ଜବାବ ଦିଅ
1: ମୁଁ କଳା ପାହାଡ଼
2: କଳା ପାହାଡ଼
1: ଭୁଲି ଗଲଣି ସେ ପଦ ଅଇଲା କଳା ପାହାଡ଼ ଭାଙ୍ଗିଲା ଲୁହାର ବାଡ଼ ମୋର ସତ ଚେଷ୍ଟା ପରେ ବି ଜଗନ୍ନାଥ ସସେଇ ପାରିଲ ନାହିଁ ତୁମେ ତାର ନାଭିକୁ ଆଣି ପୁଣି ଜାଇଁ ଦେଇଛ
2: ତୁମେ ଭୁଲ କରୁଛ କଳା ପାହାଡ଼ ଯାହା କଥା ତୁମେ କହୁଛ ସେ ଥିଲେ ପ୍ରଥମ ରାମଚନ୍ଦ୍ର ଦେବ ପାଉଁଶ ଭିତରୁ ବ୍ରହ୍ମ ଉଦ୍ଧାର କରି ସେ ପୁଣି ଥରେ ଜଗନ୍ନାଥଙ୍କୁ ପ୍ରତିଷ୍ଠା କରିଥିଲେ କିନ୍ତୁ ମୁଁ ଯେ ଦ୍ୱିତୀୟ ରାମଚନ୍ଦ୍ର ଦେବ
1: ନା ନା ତୁମର କିଛି ନାମ ନାହିଁ ଅସହାୟ ଜଗନ୍ନାଥକୁ ରକ୍ଷା କରିବା ପାଇଁ ବିଭିନ୍ନ ନାମରେ ତୁମେ ମୋ ସାଙ୍ଗରେ ଲଢ଼ିଛ ରାମଚନ୍ଦ୍ର ଦେବ ପରେ ପୁରୁଷୋତ୍ତମ ଦେବ ଆଉ ତାପରେ ମୁକୁନ୍ଦ ଦେବ ମୁକୁନ୍ଦ ଦେବ ପରେ ଦିବ୍ୟ ସିଂହ ଦେବ ଆଉ ସେଇ ଦିବ୍ୟ ସିଂହ ଦେବ ପରେ ତୁମେ ତୁମେ ଦ୍ୱିତୀୟ ରାମଚନ୍ଦ୍ର ଦେବ
2: କିଏ କିଏ ତୁମେ
1: ବର୍ତ୍ତମାନ ବାରବାଟୀ କିଲ୍ଲାର ନାୟବ ନବାବ ମୁଁ ତକି ଖାଁ
2: ତକି ଖାଁ ତୁମେ
1: ଯେତେବେଳେ ତୁମେ ରାମଚନ୍ଦ୍ର ସେତେବେଳେ ମୁଁ ତକି ଖାଁ ଅନ୍ଧବିଶ୍ୱାସର ପ୍ରତୀକ ସେ ଜଗନ୍ନାଥକୁ ଧ୍ୱଂସ କରିବା ପାଇଁ ବିଭିନ୍ନ ରୂପ ମୋର କେତେବେଳେ ମୁଁ କଳା ପାହାଡ଼ ତ କେତେବେଳେ ମକରାମ ଖାଁ ତୁମେ ଜଗନ୍ନାଥର ରକ୍ଷକ ଆଉ ମୁଁ ସେଇ କାଠ କଣ୍ଢେଇର ଧ୍ୱଂସକାରୀ ପାରିବ ନାହିଁ ତୁମେ ମୁଁ ନିଶ୍ଚୟ ତାର ଖୋଜ ନେବି ମୁଁ ତାକୁ ଶେଷ କରିଦେବି
2: ତା ପୂର୍ବରୁ ତୁମେ ଶେଷ ହେଇଯିବ ତକି ଖାଁ କାଳର କବଳରୁ ତୁମେ ବର୍ତ୍ତି ପାରିବ ନାହିଁ।

0: ರಾಣಿ ರಾಣಿ ರಾಣಿ
1: ଗଜପତି ଉତ୍ତେଜିତ କାହିଁକି?
0: ତକି ଖାଁର ସ୍ୱେନ ଦୃଷ୍ଟି ଆଜି ଜଗନ୍ନାଥଙ୍କ ଉପରେ ପଡ଼ିଛି। ଚିନ୍ତାର କୂଳ କିନାରା କିଛି ମୁଁ ପାଉନି।
1: ସାରା ବିଶ୍ୱର ଚିନ୍ତାରେ ଘାରି ହେଇ ଯିଏ ମହା ନିଶ୍ଚିନ୍ତ, ସେଇ ଜଗନ୍ନାଥଙ୍କ ପାଇଁ ପୁଣି ଗଜପତିଙ୍କର ଚିନ୍ତା।
0: କୁହରାଣି, ତେବେ ମୋର କର୍ତ୍ତବ୍ୟ କ'ଣ? ଚକାରୋଳର ସମ୍ମାନ ପାଇଁ ମୁଁ ସଂଗ୍ରାମ କରିବି, ନା ଦାରୁଭୂତ ମୁରାରୀ ହୋଇ ଦାରୁ ବ୍ରହ୍ମଙ୍କ ନିର୍ଯାତନା ସ୍ୱଚକ୍ଷରେ ବସି ଦେଖୁଥିବି? ଏ ପିଣ୍ଡରେ ପ୍ରାଣ ଥାଉ ଥାଉ ଏତେ ବଡ଼ ଅପରାଧ ମୁଁ କ'ଣ କରିପାରିବି? ରାଣୀ,
1: ନିଜକୁ ନିଜେ ସେ ରକ୍ଷା କରିବେ ଗଜପତି, ସାମାନ୍ୟ ମଣିଷ ବା ତାଙ୍କୁ କି ସୁରକ୍ଷା ଦେବ?
0: ବୁଝୁଛି ପ୍ରଭୁ, ମୋର ସର୍ବଶକ୍ତିମାନ, ବିଶ୍ୱ ବ୍ରହ୍ମାଣ୍ଡର କର୍ତ୍ତା, କିନ୍ତୁ ସନ୍ତାନ ପାଖରେ ପିତା କେତେ ଦୁର୍ବଳ ତାହା କେବେ ଅନୁଭବ କରିଛ ରାଣୀ? ପୁତ୍ର ସ୍ନେହ କାଙ୍ଗାଳ ପିତା ଅକାତରରେ ପୁତ୍ର ପାଇଁ ସମସ୍ତ ଦୁଃଖ ଜାଣି ଜାଣି ସହ୍ୟ କରିନିଏ। କୁହରାଣୀ, ପ୍ରତ୍ୟାଶାହୀନ ଏତେ ବଡ଼ ଭଲ ପାଇବାର ପରମ ସତ୍ତାକୁ ସୁରକ୍ଷା ଦେଇ ନ ପାରିଲେ ମୁଁ କ'ଣ ନିଶ୍ୱ ହେଇଯିବିନି ରାଣୀ, କୃତଜ୍ଞ ହେଇଯିବିନି?
1: ପ୍ରବଳ ମୋଗଲ ବିରୁଦ୍ଧରେ ଠିଆ ହେଇ ଆପଣ ନିଜର ଆଉ ନିଜ ବଂଶଧରଙ୍କର ସର୍ବନାଶ କରନ୍ତୁ ନାହିଁ ମହାରାଜ।
0: ସର୍ବବ୍ୟାପୀ ପାଇଁ ଯଦି ମୋର ସର୍ବନାଶ ହୁଏ, ତେବେ ତାହା ହିଁ ହେବ ମୋ ଜୀବନର ଶ୍ରେଷ୍ଠ ଜୟ ମାଲ୍ୟ।
1: ଏସବୁ ଗୋଟାଏ ଖିଆଲ।
0: କ'ଣ କହୁଛ ମହାଦେବୀ?
1: ମୁଁ କିନ୍ତୁ ଆପଣଙ୍କ ଖିଆଲର ଖେଳନା ହେବି ନାହିଁ ଗଜପତି। ପୁତ୍ର ଭାଗିରଥୀ ସହ ମୁଁ ପିତ୍ରାଳୟରେ ଆଶ୍ରୟ ନେବି।
0: ପାଟରାଣୀ କଳାବତୀ ଓ ତାର ସନ୍ତାନ ଭଳି ତୁମେ ମଧ୍ୟ ମୋତେ ତ୍ୟାଗ କରିବ?
1: ହଁ, ତା ଛଡ଼ା ଆଉ ଅନ୍ୟ ଉପାୟ ନାହିଁ। ଜଗନ୍ନାଥଙ୍କ ନାମରେ ଆପଣ ଜୁଆ ଖେଳୁଛନ୍ତି।
0: ଠିକ୍ କହିଛ, ଜଗନ୍ନାଥଙ୍କ ପାଇଁ ଜୁଆ। ଯଦି ବୁଡ଼ିବି ତାଙ୍କୁ ନେଇ, ଯଦି ତରିବି ତାଙ୍କୁ ଆଶ୍ରୟ କରି।
1: ମୋତେ ତାହେଲେ ବିଦାୟ ଦିଅନ୍ତୁ।
0: ତମେ ବି ବିଦାୟ ନେଇଯିବ? ଠିକ୍ ଅଛି, ଗୃହଲକ୍ଷ୍ମୀ ରାଜଲକ୍ଷ୍ମୀ ସମସ୍ତେ ଯାଆନ୍ତୁ। ତୁମେ ମୋତେ ଆବରି ରଖ ପ୍ରଭୁ, ତୁମେ ଯେ ମୋର ସର୍ବସ୍ୱ ପ୍ରଭୁ, ତୁମେ ଯେ ମୋର ସର୍ବସ୍ୱ।
2: ଗଜପତିଙ୍କର ଜୟ ହେଉ।
0: ରାଜଗୁରୁ, ଆପଣ
2: ଗଜପତିଙ୍କ ପାଇଁ ସୁସମ୍ବାଦ ଆଉ ଦୁଃସମ୍ବାଦ ଉଭୟ ଆଣିଛି।
0: କୁହନ୍ତୁ ରାଜଗୁରୁ ମହାଶୟ।
2: ପ୍ରଭୁଙ୍କୁ ଶ୍ରୀମନ୍ଦିରରୁ ପହଣ୍ଡି କରି ଗୁପ୍ତଦ୍ୱାର ବାଟେ ଅପସାରଣ କରାସରିଛି। ଚାପ ଚଢ଼ି ପ୍ରଭୁ ବର୍ତ୍ତମାନ ଚିଲିକା ଅଭିମୁଖରେ।
0: ଧନ୍ୟ ରାଜଗୁରୁ, ରାମଚନ୍ଦ୍ର ଦୁର୍ଦ୍ଦିନରେ ଆପଣ ହିଁ ମୋର ପ୍ରଧାନ ଅବଲମ୍ବନ। ପ୍ରଭୁ ମୋର ଜବନର ଦୃଷ୍ଟିର ଅନ୍ତରାଳକୁ ଯାଇଛନ୍ତି, ଏହା ନିଶ୍ଚିତ ଭାବରେ ସୁସମ୍ବାଦ।
2: ଆଉ ଦୁଃସମ୍ବାଦ ହେଲା ନବାବ ବାହିନୀ କ୍ଷିପ୍ରଗତିରେ ପିପିଲି ପର୍ଯ୍ୟନ୍ତ ଆଗୁସାର ହେଲେଣି। ବକ୍ସି ବିଶ୍ୱାସଘାତକତା କରିବାରୁ ମୁରାଦ ଖାଁକୁ ସେନାପତି ହେବା ପାଇଁ ମୁଁ ପ୍ରସ୍ତାବ ଦେଉଛି।
0: ଲୋଧୁ ମିଆଁକୁ ମୋର ଦେୱାନ କରିଥିଲା ତକି ଖାଁ, ପେସ୍କିସ୍ ନ ଦେବାରୁ ସେ ଲୋଧୁକୁ ଫେରେଇ ନେଇଛି। ବିଶ୍ୱାସଘାତକ ବକ୍ସି ଜାଗାରେ ମୁରାଦ ଖାଁ ହେବ ସେନାପତି।
2: ଗଜପତି, ଖୋର୍ଦ୍ଧାର ବହୁ ପୁରୁଷର ବାସିନ୍ଦା ସେ, ତା ଗାଁର ମୁସଲମାନ ଦଳ ବେହେରା ଦୁର୍ଗା ପୂଜା କରେ, ସେ ନିମକ ସଚ୍ଚା ଛାମୁ।
0: ହିନ୍ଦୁ ହେଇଛି ବେଇମାନ, ଆଉ ମୁସଲମାନ ହେଲା ନିମକ ସଚ୍ଚା। ଜବନ ସାଲବେଗର ଠାକୁର ହେ ଜଗନ୍ନାଥ, ରାମଚନ୍ଦ୍ରର ଜୀବନରେ ଏ ବିରୋଧାଭାସ କାହିଁକି? କାହିଁକି ଏ ପରୀକ୍ଷା ପ୍ରଭୁ?
2: ଗଜପତି, ଆପଣଙ୍କ ନିର୍ଦ୍ଦେଶ ପାଇଲେ ମୁରାଦ ଖାଁ ସୈନ୍ୟ ପରିଚାଳନା କରିବ, ଜଗନ୍ନାଥଙ୍କୁ ସୁରକ୍ଷା ଦେଇ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାର ସମସ୍ତ ଆୟୋଜନ ମୁରାଦ ଖାଁ କରିବ।
0: ଠିକ୍ କହିଛନ୍ତି ରାଜଗୁରୁ, ପିପିଲିର ଯୁଦ୍ଧରେ ରାମଚନ୍ଦ୍ରର ଭାଗ୍ୟ ନିରୂପିତ ହେବ। ମୁରାଦକୁ ନେଇ ଆପଣ ଆଗଭର ହୁଅନ୍ତୁ, ତାଙ୍କରି ଇଚ୍ଛା ପୂରଣ ହେବ। ଘୋର ଜଳରେ ଥାଇ ଗଜରାଜ ତାଙ୍କୁ ଚିନ୍ତା କରିଥିଲା, ବିପତ୍ତିର ଅଥଳ ଜଳରେ ସେଇ ଜଗନ୍ନାଥଙ୍କୁ ମୁଁ ସ୍ମରଣ କରୁଛି। ନୀଳାଚଳ ନିଭାସାୟ ନିତ୍ୟାୟ ପରମାତ୍ମନି ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟତେ ନମଃ, ଜଗନ୍ନାଥାୟତେ ନମଃ, ଜଗନ୍ନାଥାୟତେ ନମଃ।
3: ଦେୱାନ ଲୋଧୁ ମିଆଁର ସାଲାମ ଗ୍ରହଣ କରନ୍ତୁ ଗଜପତି।
4: ବର୍ତ୍ତମାନ ତ ତୁମେ ଆଉ ଖୋର୍ଦ୍ଧା ଗଜପତିର ଦେୱାନ ନୁହଁ, ତୁମେ ବର୍ତ୍ତମାନ ରାଜପ୍ରତିନିଧି। ପିପିଲି ଯୁଦ୍ଧରେ ପରାଜିତ ଗଜପତି ଆଜି ବାରବାଟୀ ଦୁର୍ଗରେ ବନ୍ଦୀ। ଯେଉଁଠି ତା ପୂର୍ବପୁରୁଷ ରାଜୁତି କରୁଥିଲେ ସେଠି ଆଜି ସେ ବନ୍ଦୀ। କି ବାର୍ତ୍ତା ନେଇ ଆସିଛ ଲୋଧୁ?
3: ନବାବ ଚାହାନ୍ତି ଆପଣ ପୁଣି ଖୋର୍ଦ୍ଧାର ସାହାନ୍ସା ବନନ୍ତୁ।
4: ଖୋର୍ଦ୍ଧାର ସାହାନ୍ସା?
3: ହଁ।
4: ପରିହାସ କରିବାକୁ ଆସିଛ ଲୋଧୁ ମିଆଁ?
3: ପରିହାସ ନୁହେଁ ଗଜପତି, ନବାବ ଆପଣଙ୍କୁ ଗାଦି ୱାପସ କରିବାକୁ ଚାହାନ୍ତି। ସେ ଚାହାନ୍ତି ମୁଁ

0: गजपतिंकर जय हेउ।
1: किए राजगुरु आपणे हतभाग्य रामचंद्र प्रणाम ग्रहण करंतु।
0: लुधुमिया खबर पाई मु आसीछमु आपण को जीवार सब बंदोबस्त करिया पई तांकर निर्देश सुनिली छमु तांकु खोरधार देवान पद नियुक्त करचंती।
1: छमु बोली राखे लज्जा दियंतु नहीं राजगुरु आपणे ए मृच्छ धमका अपराधी करंतु नहीं।
0: लुधुमिया को खबर पाई मु विश्वास करि पारलिनि जोटि गजपति हेले शहनशाह देवान हेले लुधुमिया आ बंधु हेले स्वयं नवाब ता भितरे ये दरिद्र ब्राह्मण राजगुरु रूपे आउ आवश्यकता अच्छी बोली मु विश्वास करि पारुनि।
1: राजगुरु आपणे
0: गजपति सिना सब भूली गले जवन हाथ रे धरा देले मु किंतु भूली पारि नै छमु मु भूली पारि नै गजपति को रात्रि अंधकार भितर सबू बाधा विघ्न को बेखातिर करी सांगरे ओडिया जातिर प्राण सही तीनी मूर्ति को धरी भूली थिले क्षुधा तृषा निद्रा आ अवसाद।
1: ओ बंद करंतु राजगुरु से गजपति आज मरी जाइछि।
0: आपण कौन कले कौन कले गजपति छार जीवन पाई
1: जीवन पाई नुहे राजगुरु जीवन नाथक पाई ओडिया जातिर आत्मा पाई निजर आत्मा को मते विक्रय करबा को पड़िला किंतु ସେଥିରେ ବି ମୁଁ ପ୍ରତାରିତ ହେଲି।
2: ଗଜପତି
1: ଜଗନ୍ନାଥଙ୍କର ମାନ ବଦଳରେ ତକି ଖାଁ ଚାହିଁଥିଲା ମୋର ଧର୍ମ ମାତ୍ର ଆଖି ତାର ଜଗନ୍ନାଥଙ୍କ ଉପରେ ସେ ମନ୍ଦିର ଭାଙ୍ଗି ମସଜିଦ ତିଆରି କରିବ।
0: ସବୁ ଖବର ମୁଁ ଶ୍ରୀଧରଠାରୁ ପାଇଛି ଗଜପତି।
1: ଶ୍ରୀଧର?
0: ହଁ ଶ୍ରୀଧର ମୋର ଗୁପ୍ତଚର ନବାବ ଆଜି ଜଗନ୍ନାଥଙ୍କୁ ଖୋଜି ବୁଲୁଛି ଆଠଗଡ଼ର ଜଙ୍ଗଲ ଭିତରେ। କୁହନ୍ତୁ କୁହନ୍ତୁ ଗଜପତି ଆପଣ କ'ଣ ତାର ପ୍ରତିରୋଧ କରିପାରିବେ?
1: ହଁ ହଁ ମୁଁ ପାରିବି ହଫିଜ କାଦର ଭାବରେ ମୁଁ ଖୋର୍ଦ୍ଧା ଯିବି।
0: ଖୋର୍ଦ୍ଧା ଯିବେ ସେଠି କାହାର ସାହାଯ୍ୟ ଆଉ ପାଇବେ ଆପଣ? ସେବାୟତମାନେ ସମସ୍ତେ ବିଦ୍ରୋହ ଘୋଷଣା କରିଛନ୍ତି।
1: ରାଜଗୁରୁ ଆପଣେ
0: ଯବନ ହୋଇ ବଦ୍ଧ ଆପଣ ଜଗନ୍ନାଥଙ୍କୁ ଛାଡ଼ି ପାରିନାହାନ୍ତି। ଉତ୍କଳ ଜୀବନର ପ୍ରତୀକ ଆପଣ ଆପଣଙ୍କର ଏଇ ଜଗନ୍ନାଥ ମମତା ଓଡ଼ିଆ ଜାତିର ବିଜୟ ତୁର୍ଜନାଦ। କିନ୍ତୁ କିଏ ବୁଝିବ ଆପଣଙ୍କର ଅନ୍ତର ଏ ଜାତି କ'ଣ ଏ ଜାତି କ'ଣ ବୁଝିବ ଆପଣଙ୍କ ହୃଦୟ?
1: ଆଉ କି ନ ଜାଣୁ ମୋ ଜଗନ୍ନାଥ ତ ଜାଣିବେ ତାଙ୍କରି ପାଇଁ ପତ୍ନୀ ପୁତ୍ର ମୋ ଠାରୁ ସମସ୍ତେ ଦୂରରେ। ତଥାପି ତଥାପି ଆପଣ ମୋତେ ପରିତ୍ୟାଗ କରନ୍ତୁ ନାହିଁ ରାଜଗୁରୁ ଆପଣେ। ଆଜିର ଦୁର୍ଦ୍ଦିନରେ ଆପଣ ହିଁ ମୋର ଭରସା। ଆପଣ ମୋ ସାଙ୍ଗରେ ଖୋର୍ଦ୍ଧା ଯିବା ପାଇଁ କଥା ଦିଅନ୍ତୁ।
0: ସବୁ ପଥ ଯେ ରୁଦ୍ଧ ଗଜପତି ଆଉ ଯିବା କୁଆଡ଼େ ଆଉ ସ୍ଥାନ କାହିଁ?
1: ସ୍ଥାନ ସେହି ମହାସମୁଦ୍ର ସ୍ଥଳ ନାହିଁ ଜଳ ନାହିଁ ଜୀବନ ନାହିଁ। ପ୍ରଳୟ ପୟୋଧି ଜଳେ ଏକ ବଟପତ୍ର ଉପରେ ସେ ଭାସୁଥିଲେ ସେଇ ମହାବିଷ୍ଣୁ ଜଗନ୍ନାଥ ଅନନ୍ତ ବଡ଼ ଠାକୁର ଆଉ ଜଗନ୍ନିଦ୍ରା ସୁଭଦ୍ରା ତ୍ରିମୂର୍ତ୍ତିଙ୍କୁ ଲୁଚାଇ ରଖିବି ମଝି ଦରିଆର ଅତଳ ଗର୍ଭରେ।

0: ଧନଞ୍ଜୟ ଭଞ୍ଜଙ୍କ ଆତ୍ମୀୟ ଥିଲେ, ସେଇଥିପାଇଁ ସିନା ଘନ ଭଞ୍ଜ ଆମକୁ ଆଶ୍ରୟ ଦେଲେ।
1: ଭଞ୍ଜ ବଂଶ ସହ ଆମର ସମ୍ପର୍କ ପାଇଁ ମୁଁ ଗୌରବାନ୍ୱିତ। ଖୋର୍ଦ୍ଧା ଛାଡ଼ି ଘୁମସରରେ ଆଶ୍ରୟ ନେବା ଆମ ପକ୍ଷରେ ପରମ ସୌଭାଗ୍ୟ। ଭଞ୍ଜ ଭୂମିରେ ରହି ଭଞ୍ଜ ସଙ୍ଗୀତ ଶ୍ରବଣ କରି ମୋ ଜୀବନ ଧନ୍ୟ ହୋଇଛି। ଘୁମସର ତିଳକ ଉପେନ୍ଦ୍ର ଭଞ୍ଜଙ୍କ ସାକ୍ଷାତ ପାଇଥିଲେ ସବୁ ସାର୍ଥକ ହୋଇଥାନ୍ତା ମା। ଘନ ଭଞ୍ଜଙ୍କଠାରୁ ଶୁଣିଲି ଅଭିମାନରେ ସେ ଆଉ ଘୁମସର ଫେରୁନାହାନ୍ତି। ଫେରି ଆସି ଘନ ଭଞ୍ଜଙ୍କଠାରୁ ଘୁମସର ରାଜଗାଦୀ ନେବାକୁ ମୋତେ ସେ ନାରାଜ।
0: ଓ ତମେ କ'ଣ ଚାହ ସେଇ ଉପେନ୍ଦ୍ର ଭଞ୍ଜଙ୍କ ଭଳି ଗାଦି ତ୍ୟାଗ କରିବା ପାଇଁ? ତୁମକୁ ସିଂହାସନ ଦେବାର ସମସ୍ତ ଆୟୋଜନ ଲାଗି ଘୁମସର ଛାଡ଼ି ପୁରୀର ବାଲିସାହି ଉଆସକୁ ଆସିଲି। ତୁମେ କିନ୍ତୁ ଭୁଲିନାହଁ ଭଞ୍ଜଭୂମିକୁ ଆଉ ଉପେନ୍ଦ୍ର ଭଞ୍ଜଙ୍କୁ। ଜାତି ହେରା ହେଇ ତୁମର ବାବା ଗଜପତି ବଂଶର ସମସ୍ତ ଅଧିକାର ହରାଇ ବସିଛନ୍ତି, ଏଇ ତ ତୁମ ପାଇଁ ସୁବର୍ଣ୍ଣ ସୁଯୋଗ। କୁମାର
1: ମା, ଗଜପତିଙ୍କ ପ୍ରତି କ'ଣ ତମ ମନ ବଦଳିବନି?
0: ନା, ସେ ବିଧର୍ମୀ।
1: ନା,
0: ପତିତ।
1: ନା, ସେ ତ ନୁହନ୍ତି। ଚବନର ସୁନ ଦୃଷ୍ଟିରୁ ଜଗନ୍ନାଥଙ୍କୁ ବଞ୍ଚାଇବା ପାଇଁ ମହାରାଜା ଯାହା କରିଛନ୍ତି ସେଥିପାଇଁ ମୁଁ ନିଜକୁ ଧନ୍ୟ ମନେ କରୁଛି।
0: ଚୁପ୍ କର।
1: ବାବାଙ୍କର ତ୍ୟାଗ ପାଇଁ ମୋର ଯଦି କିଛି କ୍ଷତି ହୁଏ ତାହେଲେ ମୁଁ ଦୁଃଖ କରିବିନି ମା।
0: କିନ୍ତୁ କୁମାର, ତୁମର ସବୁ ସମର୍ଥନ ସତ୍ତ୍ୱେ ବି ଗଜପତି ପୁରୀ ମନ୍ଦିରରେ ପ୍ରବେଶ କରିପାରୁନାହାନ୍ତି
1: ମା।
0: ତେଣୁ ବର୍ତ୍ତମାନ ତୁମର କର୍ତ୍ତବ୍ୟ ଜଗନ୍ନାଥଙ୍କୁ ଗଜପତିଙ୍କ କବଳରୁ ମୁକୁଳେଇ ଆଣିବା। ଶ୍ରୀମନ୍ଦିରର ସେବାୟତମାନେ ତୁମରି ହାତରେ ଜଗନ୍ନାଥଙ୍କର ସେବା କାର୍ଯ୍ୟ ହେଉ ବୋଲି ଇଚ୍ଛା କରନ୍ତି। ତାଙ୍କର ଏହି ସଦିଚ୍ଛା ହିଁ ହେବ ତୁମର ଗଜପତି ହେବାର ପ୍ରଧାନ ସହାୟକ।
1: ତାହେଲେ ଆମ ସ୍ୱାର୍ଥ ସାଧନ ପାଇଁ ଜଗନ୍ନାଥ ହେବେ ପ୍ରଧାନ ଅସ୍ତ୍ର, ଆମ ସ୍ୱାର୍ଥ ଯଜ୍ଞରେ ଗଜପତି ହେବେ ପ୍ରଥମ ଆହୁତି।
0: ତମେ ଚୁପ୍ କର କୁମାର। ତମେ ଯଦି ମୋର ଅବାଧ୍ୟ ହୁଅ ତେବେ ଖୋର୍ଦ୍ଧା ସିଂହାସନ ପାଇବେ ପଟିଆ ରାଜା ପଦ୍ମନାଭ ଦେବ।
1: ପଦ୍ମନାଭ ଦେବ?
0: ହଁ, ବକ୍ସି ମୋ ପାଖକୁ ଖବର ପଠେଇଛନ୍ତି। ତମେ ରାଜି ନହେଲେ ପଦ୍ମନାଭ ଦେବ ଗାଦି ପାଇବେ। ସେ ମୁକୁନ୍ଦଦେବଙ୍କ ବଂଶଧର। ସେମାନଙ୍କ ଦାବିକୁ ଉପେକ୍ଷା କରି ମାନସିଂ ତୁମର ବଂଶଧର ରାଜାଙ୍କୁ ଗଜପତି ବୋଲି ସ୍ୱୀକାର କରିଥିଲେ। ପଟିଆ ରାଜା ଯବନର ଭକ୍ତ। ଯବନ ଚାହେଁ ପଦ୍ମନାଭ ଦେବ ସିଂହାସନ ପାଆନ୍ତୁ, କିନ୍ତୁ ତମେ ସିଂହାସନ ପାଅ ବୋଲି ବକ୍ସି ଇଚ୍ଛା କରନ୍ତି।
1: ବକ୍ସିର କଥା କ'ଣ ଭୁଲିଗଲାଣି ମା? ଏଇ ବେଣୁଧର ବକ୍ସି ପିତୃବ୍ୟ ଗୋପୀନାଥ ଦେବଙ୍କୁ ହତ୍ୟା କରିଥିଲେ, ବାବାଙ୍କ ସହିତ ବିଶ୍ୱାସଘାତକତା କରିଥିଲେ ଏଇ ବକ୍ସି। ଆଜି ସେଇ ବକ୍ସି ନିଜର କାର୍ଯ୍ୟ ହାସଲ ପାଇଁ ମୋତେ ବ୍ୟବହାର କରି ଯଦି ଶେଷ କରିଦିଅନ୍ତି ତାହେଲେ ସେଦିନ ବୋଧ ହିଁ ତମ ବ୍ରତ ଉଚ୍ଚାପିତ ହେବ।
2: ସେ ସୁଯୋଗ ମୁଁ ବକ୍ସିକୁ ଦେବି ନାହିଁ କୁମାର।
1: ବାପା,
0: ଆପଣ?
2: ମୁଁ ବକ୍ସିକୁ ହତ୍ୟା କରିଛି। ହତ୍ୟା ନୁହେଁ ରାଣୀ, ବଳି। ବଳି ବିନା ଭୈରବୀ ଜାଗ୍ରତ ହେବେ କିପରି?
0: ଭୈରବୀଙ୍କୁ ବଳି ଦେବା ପାଇଁ ସାହସ କରିପାରୁଛନ୍ତି ଆପଣ? ଆପଣଙ୍କ ଦ୍ୱାରା ପୂଜିତ ହେବେ ଜନନୀ ବିମଳା।
1: ମା, ତମେ କ'ଣ କହୁଛ?
0: ଚୁପ୍ କର।
1: ବାବାଙ୍କର ଅଧିକାର ରହିଛି। ସବୁ ଦୁଃଖ ଦୁର୍ଦ୍ଦିନ ଭିତରେ ମଧ୍ୟ ଦୀନବନ୍ଧୁଙ୍କର ସମ୍ମାନ ମହତ୍ତ୍ୱ ପାଇଁ ସେ ଅବିରାମ ସଂଗ୍ରାମ କରିପାରିବେ। ଜାତି ଧର୍ମ ନୀତି ପ୍ରତି ଯେ ବିଶ୍ୱାସଘାତକତା କରିବ ତାକୁ ନିଶ୍ଚିହ୍ନ କରିବାର ଅଧିକାର ଗଜପତିରେ ରହିଛି।
0: ନା, ନାହିଁ, ଗଜପତି ବିଧର୍ମୀ, ପତିତ।
2: ରାଣୀ
1: ମା,
0: ରାଣୀ ରାଣୀ, କୋଉ ଅଧିକାରରେ ଆପଣ ମୋତେ ରାଣୀ ବୋଲି ସମ୍ବୋଧନ କରୁଛନ୍ତି?
1: ମା,
0: ମୁଁ ଜଣେ ଧର୍ମାନ୍ତରିତ ମୋଗଲର ରାଣୀ ହେଇପାରେ ନା।
2: ଧର୍ମାନ୍ତରିତ ମୋଗଲ?
0: ହଁ ହଁ, ଧର୍ମାନ୍ତରିତ ମୋଗଲ, ମୋଗଲ ବାଦଶାହର ଉଚ୍ଚିଷ୍ଟ ଅନ୍ନଭୋଗୀ ଅମୀର।
2: ଚୁପ୍ କର ରାଣୀ।
0: ଆପଣ ଧର୍ମତ୍ୟାଗୀ, ଜଗନ୍ନାଥଙ୍କ ପାଖକୁ ଯିବାର ଅଧିକାର ଆପଣଙ୍କର ନାହିଁ। ଶେଷରେ ପୁତ୍ର ଭାଗିରଥିକୁ ଯବନ ବୋଲି ପ୍ରମାଣ କରାଇବାକୁ ଚାହାନ୍ତି ଆପଣ?
2: ରାଣୀ,
0: ଜଗନ୍ନାଥଙ୍କ ଠାରୁ ଦୂରେଇ ଦେବା ପାଇଁ ତାର ଗଜପତି ହେବା ପଥରେ କଣ୍ଟକ ହେବାକୁ ଚାହାନ୍ତି ଆପଣ?
2: ଲଳିତା, ରାତ୍ରିର ଘନ ଅନ୍ଧକାର ଭେଦ କରି ଚୋର ପରି ଛପି ଛପି ପୁରୀର ବାଲିସାହି ଉଆସକୁ ଆସିଥିଲି କ'ଣ ପତ୍ନୀ ଓ ପୁତ୍ରର ସର୍ବନାଶ କରିବା ପାଇଁ?
0: ଆସିବା ଅନାବଶ୍ୟକ। ଆପଣଙ୍କ ଉପସ୍ଥିତି, ଆପଣଙ୍କ ଆତ୍ମପ୍ରକାଶ ହିଁ ଆମର ସର୍ବନାଶର କାରଣ। ଆପଣ ଫେରିଯାଆନ୍ତୁ, ନହେଲେ ଆପଣଙ୍କ ଛଦ୍ମବେଶକୁ ମୁଁ ବାହାରେ ପ୍ରକାଶ କରିଦେବି।
1: ମା, ତମେ ଚୁପ୍ କର। ମା, ଚୁପ୍ କର। ବାବା, ମାଆଙ୍କର ଯୁକ୍ତିରେ ମୋର ଆଦୌ ସମର୍ଥନ ନାହିଁ। ମୋ ପାଇଁ ଆପଣ ଜଗନ୍ନାଥଙ୍କର ଜାଗ୍ରତ ପ୍ରହରୀ, ଆପଣ ଏ ଜାତିର ଅଗ୍ରଦୂତ, ମୋତେ ଆପଣଙ୍କର ସହଯାତ୍ରୀ ହେବାର ସୁଯୋଗ ଦିଅନ୍ତୁ ବାବା।
2: ମୋର ସହଯାତ୍ରୀ ତମେ ହେଇପାରିବ ନାହିଁ ବାବା, ମୁଁ ପତିତ ବିଧର୍ମୀ, ମୋହ ମାୟାରେ ନିଜର କୃତ କର୍ମ ପାଶ୍ୱରେ ଦେଇ ଏତେ ପଥ ଅତିକ୍ରମ କରି ଆଗେଇ ଆସିଥିଲି। ମୋ ଭୁଲ ମୁଁ ବୁଝିପାରିଛି କୁମାର, ସର୍ବସ୍ୱ ଦେଇ ମୁଁ ଆଜି ସର୍ପହରା। ମୋତେ ଆଉ ଗ୍ରହଣ କରିବ କିଏ? ସ୍ନେହ ସହାନୁଭୂତି ମମତା ଦରଦ ମୋତେ ଦବା ଆଉ କିଏ?
1: ପାପା,
2: ମୋର ନିଶ୍ୱାସ।

0: ଯେ ସର୍ବଗ୍ରାସୀ, ମୋର ଉପସ୍ଥିତି ଯେ ସର୍ବନାଶର ବାର୍ତ୍ତାବହ। ମୁଁ ଆସୁଛି କୁମାର।
1: ବାପା
0: ମୁଁ ଆସୁଛି।
1: ବାପା ବାପା ଏ କ'ଣ କଲ ମା, ତମେ ଏ କ'ଣ କଲ?
2: ସବୁ ତୋର ମଙ୍ଗଳ ପାଇଁ ପୁତ୍ର,
1: ନା
2: ତୋରି ସୁଖ ପାଇଁ।
1: ନା, ଏ ସୁଖ ମୁଁ ଚାହେଁ ନା, ଏ ମଙ୍ଗଳ ମୋର କାମ୍ୟ ନୁହେଁ, ମୁଁ ତମ ସହିତ ଏକମତ ନୁହେଁ।
2: କୁମାର,
1: ଗଜପତିଙ୍କ ନୀତି ଆଦର୍ଶ ତ୍ୟାଗ ମୋର କାମ୍ୟ,
2: କୁମାର
1: ତମ ସ୍ୱାର୍ଥପରତା ନୁହେଁ।
2: କୁମାର
1: ବାବା, ବାବା, ବାବା,
2: କୁମାର, କୁମାର, କୁମାର, କୁମାର।

0: ସେଦିନ କଂସର ଡରରେ ପ୍ରଭୁ ଥିଲେ ଯମୁନା ଆରପାରିରେ, ଯବନର ଡରରେ ପ୍ରଭୁ ଆଜି ଚିଲିକା ଭିତରେ। କେତେଦିନ ଏପରି ଚାଲିବ, ୟାର କ'ଣ ଶେଷ ନାହିଁ ରାଜଗୁରୁ? ଆପଣ
1: ଇଚ୍ଛାମୟଙ୍କର ଯାହା ଇଚ୍ଛା।
0: ମନରେ ଦ୍ୱନ୍ଦ୍ୱ ଆସୁଛି ରାଜଗୁରୁ, ଆପଣ ଭାବେ ସାର୍ ଯବନଧାର କ'ଣ କରିପାରିଥାନ୍ତା? ତାକୁ ସ୍ଥାନାନ୍ତରିତ କରି ମୁଁ କ'ଣ ଅପରାଧ କରିନାହିଁ?
1: ଏକଥା କାହିଁକି ମନରେ ଆଣୁଛନ୍ତି ଛାମୁ?
0: ଶ୍ରୀମନ୍ଦିରର ରତ୍ନବେଦୀ ମୋତେ ମନା ହେଲା ବୋଲି

ମୁଁ ଆପଣଙ୍କୁ କଥା ଦେଉଛି ମହାରାଣୀ, ଗଜପତି ମନ୍ଦିର ଭିତରକୁ ଯିବେ ନାହିଁ। ପ୍ରଭୁ ସ୍ୱପ୍ନରେ ନିର୍ଦ୍ଦେଶ ଦେଇଛନ୍ତି, ସେ ପତିତ ପାବନ ହେବେ। 22 ବର୍ଷର ଆରମ୍ଭରେ ସେ ବସି

0: ଯିବେ ପତିତ ପାବନ ବେଶରେ ଭକ୍ତ ଗଜପତିଙ୍କୁ ଦର୍ଶନ ଦେବା ପାଇଁ।
1: ସାମାନ୍ୟ ଜବନୀର ମୋହରେ ଯିଏ ଧର୍ମ ଛାଡ଼ିପାରନ୍ତି ସେ ପୁଣି ଭକ୍ତ ଶିରୋମଣି।
2: ପ୍ରଜା ତ ସେଇଆ କହୁଛନ୍ତି ରାଣୀମା, ଜବନ ରାଣୀ ସୁରେୟା ଏବେ ହିନ୍ଦୁ ହୋଇ ସୂର୍ଯ୍ୟମଣି ହୋଇଛନ୍ତି ରତ୍ନ ବେଦୀରେ ସେ ପ୍ରଭୁଙ୍କୁ ଦେଖିବା ପାଇଁ।
1: ଜବନ ରାଣୀ ଆଉ ଗଜପତି ଯଦି ମନ୍ଦିର ପ୍ରବେଶ କରିବେ ତେବେ ମୋ ଶବ ଉପରେ ହିଁ ସେ ଯାତ୍ରା ଆରମ୍ଭ ହେବ।
0: ଆପଣ ନହରକୁ ବିଜେ ହୁଅନ୍ତୁ ମହାରାଣୀ, ଗଜପତି ଆଉ ନୟରାଣୀଙ୍କୁ ନେଇ ମୁଁ କୌଣସି ଅସୁନ୍ଦର ପରିବେଶ କରାଇ ଦେବି ନାହିଁ।

0: ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ଗଜପତିଙ୍କର, ଜୟ ଗଜପତିଙ୍କର, ଜୟ ଗଜପତିଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର, ଜୟ ପ୍ରଭୁ ପତିତ ଭବନଙ୍କର।
1: ଆସନ୍ତୁ ଆସନ୍ତୁ ଗଜପତି, ଆସନ୍ତୁ ନୂଆ ରାଣୀ ମା ସୂର୍ଯ୍ୟମଣି ଦେଇ, ଦେଖନ୍ତୁ ଥରେ ଚାହିଁ ଦେଖନ୍ତୁ ପତିତ ପାବଙ୍କର ମୋହନ ମୂର୍ତ୍ତିକୁ, ପତିତକୁ ଉଦ୍ଧାର ପାଇଁ ଅଭିନବ ନବଘନ ବେଶ। ଆହା କି ଅପୂର୍ବ,
2: କି ଅପୂର୍ବ, କି ଅଦ୍ଭୁତ, କି ଦିବ୍ୟ ତୁଲାପ ଦର୍ଶନ। ମୋର ମନେ ହେଉଛି ସତେ ଯେପରି ବହୁ ଜନ୍ମର ସଞ୍ଚିତ ପୁଣ୍ୟ ଆଜି ମୋର ରୂପ ପାଇଛି। ଆଉ ମୋର କିଛି ଅଫସୋସ୍ ନାହିଁ ସ୍ୱାମୀ, ଆଙ୍କରି ପୂଜା ଅର୍ଚ୍ଚନା ପାଇଁ ମୁଁ ହିନ୍ଦୁ ହେଇଛି, ସୁରୈୟାରୁ ହେଲି ସୂର୍ଯ୍ୟମଣି। କିନ୍ତୁ କିନ୍ତୁ ଏ ଯେ ଖାଲି ହିନ୍ଦୁର ଦେବତା ନୁହନ୍ତି, ଏ ଯେ ଅବୟବ ଆଉ ଆକାରହୀନ ସେଇ ଶୂନ୍ୟ ପୁରୁଷ, ମୁଁ ପାଗଳ ହେଇଯାଉଛି ଆଙ୍କରି ଏ ରୂପ ଦର୍ଶନରେ। ଏ ଯେ ମହାମୁକ୍ତି, ଏ ଯେ ନିର୍ମାଣ, ମୁଁ ସୁରୈ ନୁହେଁ, ମୁଁ ସୂର୍ଯ୍ୟମଣି ନୁହେଁ। ମୋର ନାମ, ମୋର ନାମ ଜାତି କିଛି ନାହିଁ, ମୁଁ ତାଙ୍କର, ମୁଁ ତାଙ୍କରି।
3: ରତ୍ନ ସିଂହାସନ ପାଖକୁ ନେବା ପାଇଁ ତୁମକୁ ସୁରୈରୁ ସୂର୍ଯ୍ୟମଣି କରେଇଥିଲି, ତୁମେ ଯିବ ନାହିଁ, ମୁଁ ବି ଯାଇପାରିବି ନାହିଁ। ବାଟ ଜଗି ସେ ବସିଛି, ବାଇଶି ପାବତ ସୁମା ଉଡେଇ ପାରିବି ନାହିଁ, ଏଇ ତାର ନିର୍ଦ୍ଦେଶ।
1: ଗଜପତି,
3: ହଁ ରାଜଗୁରୁ, ପ୍ରଜା ଚାହାନ୍ତି ନାହିଁ, ବ୍ରାହ୍ମଣ ଚାହାନ୍ତି ନାହିଁ, ମୋ ପାଇଁ ପତିତ ପାବନ ପ୍ରତିଷ୍ଠା ହେଇଛି, ବାଇଶି ପାବତ ସୌଠିବା ମୋତେ ମନା।
1: ଅଧୀର ହୁଅନ୍ତୁ ନାହିଁ ଗଜପତି, ପୂଜାର୍ଚ୍ଚନା ଆପଣଙ୍କର ବନ୍ଦ ହେବ ନାହିଁ, ଏଇଠି ଏଇ ବାଇଶି ପାବତ ପ୍ରାନ୍ତରେ ଆପଣ ଅର୍ଚ୍ଚନା କରିବେ ପ୍ରଭୁଙ୍କୁ, ରଥରେ ଯେତେବେଳେ ସେ ବିଜେ ହେବେ ଆପଣ ହିଁ କରିବେ ଛେରା ପହରା।
3: ଭକ୍ତ ପତିତ ପାଇଁ ତମେ ସ୍ୱପ୍ନରେ ଦେଖାଦେଲ ପ୍ରଭୁ, ସତରେ ଯଦି ତମେ ପତିତ ପାବନ ହେଇଛ, ତୁମ ଶ୍ରୀଚରଣରେ ଆଜି ସମସ୍ତ କ୍ଷମତା ସମସ୍ତ ପଦବୀ ମୁଁ ଅର୍ପଣ କରୁଛି, ଆଜି ମୋର ଶେଷ ପୂଜା ରାଜଗୁରୁ। ଚକାଡଳକୁ ବିଦାୟ ମାଗରାଣୀ, ଆମ କାମ ସରିଛି, ଏଇ ଜନ୍ମରେ ଆଉ ତାର ସାନ୍ନିଧ୍ୟ ମିଳିବ ନାହିଁ, ଏଇ ଆମର ଶେଷ ଦର୍ଶନ।
4: ବାପା
3: ଭାଗିରଥି, କାଲିଠାରୁ ତୁମେ ହେବ ଖୋର୍ଦ୍ଧାର ଗଜପତି, ଆଜି ଭିତରେ ପୁରୀ ସୀମା ଅତିକ୍ରମ କରି ଆମେ ଦୁହେଁ ବନ୍ଧୁ ରାଜ୍ୟ ନରସିଂହପୁର ଚାଲିଯିବୁ, ସେଇ ହେବ ଶେଷ ଆଶ୍ରୟସ୍ଥଳ। ଭାଗିରଥି କୁମାର ହେବେ ବୀରକିଶୋର ଦେବ ଗଜପତି, ରାମଚନ୍ଦ୍ର ଦେବର ନାମ ଆଜିଠାରୁ ଲିଭିଯିବ।
1: ଅଭିମାନ କାହିଁକି ଗଜପତି, ପତିତ ପାବନଙ୍କର ଅର୍ଚ୍ଚନା କରିବ କିଏ, କାହା ପାଇଁ ପତିତ ପାବନ ହୋଇ ବସିଲେ ପ୍ରଭୁ?
3: ପତିତ ପାବନଙ୍କୁ ଦର୍ଶନ କରି ମୁଁ ଦେଶାନ୍ତରୀ ହେବି, ମୋ ଲାଗି ପ୍ରାର୍ଥନା କରନ୍ତୁ ରାଜଗୁରୁ ଆପଣେ, ଆର ଜନ୍ମରେ ଯେପରି ତା ସେବାରୁ ମୁଁ ବଞ୍ଚିତ ନ ହୁଏ।
2: ହେ ପ୍ରଭୁ ପତିତ ପାବନ, ହେ ମୋର ମହାନ ଖୋଦା, ଆନନ୍ଦ କ୍ଷୁଦା ମୋର ନିବାରଣ କର ପ୍ରଭୁ, ତକ୍ତ ପ୍ରାଣକୁ ମୋର ଶୀତଳ କର, ଏ ଜନ୍ମରେ ନହେଲେ ବି ଆର ଜନ୍ମରେ ମୋ ସ୍ୱାମୀଙ୍କ ସହ

0: ତୁମା ସେବାରେ ସୁଯୋଗ ପାଏ ପ୍ରଭୁ।
1: ବିଦାୟ ନେଉଛି କୁମା, ଗଜପତି ଭାବେ ଯଶସ୍ୱୀ ହୁଅ, ଚକାଡୋଳର ମାନ ମହତର ପ୍ରକୃତ ରକ୍ଷକ ହୁଅ।
0: ପ୍ରଭୁ ଜଗନ୍ନାଥ।

ଶୁଣିଲେ ନାଟକ 22-5। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ରାମଚନ୍ଦ୍ର ଦେବ, ବିନାୟକ ମିଶ୍ର, ତକି ଖାଁ, ଅମରେନ୍ଦ୍ର ଚୌଧୁରୀ, ରାଜଗୁରୁ ଦୁର୍ଲଭ ଚନ୍ଦ୍ର ସିଂ, ଲୋଧୁ ମିଆଁ, ବିଜୟ କୁମାର ମହାନ୍ତି, ଭାଗୀରଥୀ କୁମାର, ସଂଗ୍ରାମ କୁମାର ମିଶ୍ର, ଫକୀର ସା, ଭୋଳେଶ୍ୱର ପଣ୍ଡା, ବିନୋଦ ବିହାରୀ, ରଞ୍ଜନ କୁମାର ଧଳ, ମହାପାତ୍ର ବୈଦ୍ୟନାଥ ବେହେରା, ଲଳିତା ମହାଦେଇ, ସନ୍ଧ୍ୟା ମିତ୍ର, ସୁରେୟା ଓ ସୂର୍ଯ୍ୟମଣି ଦେଇ, ତିଳୋତ୍ତମା ଖୁଣ୍ଟିଆ। ରଚନା ରଜତ କୁମାରଙ୍କର, ପ୍ରଯୋଜନା ରମାପଦ ନନ୍ଦ।